ଶୁଣୁଛନ୍ତି ଆପଣମାନେ ଭାବଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ତେବେ ମିତ୍ରା ସହିତ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ତିଲସେ ଦେଲତାକରେ। ହଁ, ଆଜି ଆମେ କଥା ହେବା ଓଡ଼ିଶାର ଭକ୍ତି ପରମ୍ପରା ଓ ଆସ୍ଥାର ଏକ ମହାନ ଉତ୍ସବ ଦେବସ୍ନାନ ପୂର୍ଣ୍ଣିମା ବିଷୟରେ। ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ତିଥିରେ ଶ୍ରୀଜଗନ୍ନାଥ ବଳଭଦ୍ର ସୁଭଦ୍ରା ଓ ସୁଦର୍ଶନଙ୍କୁ 108 ଘଟ ପବିତ୍ର ଜଳରେ ସ୍ନାନ କରାଯାଏ ଏବଂ ଆଜିର ଦିନଟିରେ ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ ପବିତ୍ର ଏବଂ ଆନନ୍ଦମୟ ଦିନ ବୋଲି କୁହାଯାଏ। କୁହାଯାଏ ଏହି ମହାସ୍ନାନ ପରେ ମହାପ୍ରଭୁ ଜ୍ୱରରେ ପଡ଼ନ୍ତି, ଅଣବସର ଘରେ ବିଶ୍ରାମ କରନ୍ତି। ସେହି ଅଣବସରର ଅପେକ୍ଷା ପରେ ଆସେ ଭକ୍ତମାନଙ୍କର ବହୁ ପ୍ରତୀକ୍ଷିତ ରଥଯାତ୍ରା। ହଁ, ଦେବସ୍ନାନ ପୂର୍ଣ୍ଣିମା ଆମକୁ ଏକ ସୁନ୍ଦର ବାର୍ତ୍ତା ଦିଏ। ଈଶ୍ୱର ମଧ୍ୟ ମଣିଷଙ୍କ ଭଳି ସୁଖ ଦୁଃଖ ବିଶ୍ରାମ ଓ ସ୍ୱାସ୍ଥ୍ୟର ଅନୁଭବ କରନ୍ତି। ଏହା ଭକ୍ତ ଆଉ ଭଗବାନଙ୍କ ସମ୍ପର୍କକୁ ଆହୁରି ନିବିଡ଼ କରିଥାଏ। ତେବେ ଆସନ୍ତୁ ଆଜିର ଏହି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ଆମେ ଏତିକି ପ୍ରାର୍ଥନା କରିବା। ହେ ମହାପ୍ରଭୁ, ଆପଣଙ୍କ କୃପା ଦୃଷ୍ଟି ସମସ୍ତଙ୍କ ଉପରେ ରହୁ, ଆମ ଜୀବନରେ ଶାନ୍ତି ପ୍ରେମ ଓ ସହନଶୀଳତାର ଆଲୋକ ଭରି ଦିଅନ୍ତୁ।

ଦୀତି କାଶ୍ୟପ ସମ୍ବାଦ ଭିତରେ ଅନୁତପ୍ତ ଦୀତିଙ୍କୁ ଆଗକୁ କ'ଣ ଘଟିବ, କିପରି ଶ୍ରୀବିଷ୍ଣୁଙ୍କ ଦ୍ୱାରପାଳ ଜୟ ବିଜୟ ନିଜର ଅସଂଯତ ବ୍ୟବହାର ପାଇଁ ବ୍ରହ୍ମା କୁମାରଙ୍କ ଅଭିଶାପରେ ଭାଗି ହେବେ, ଅସୁର ଭାବରେ ଭୟଙ୍କର ରୂପ ନେଇ ଜନ୍ମ ନେବେ, ଆଉ ନାମ ହେବ ହିରଣ୍ୟକଶିପୁ ଆଉ ହିରଣାକ୍ଷ, ପୁଣି କରୁଣାମୟ ଶ୍ରୀହରି କିପରି ଅବତାର ନେଇ ଦୁହିଁଙ୍କୁ ଉଦ୍ଧରିବେ ସେ ବିଷୟ ମୈତ୍ରଙ୍କଠୁ ବିଦୁର ଶୁଣିଥିଲେ।

గుడ్ మార్నింగ్ అప్పుడు ట్యూన్ కొచ్చింది 100.4 ఆకాశవాణి ఎఫ్ఎం రెయిన్బో కటక్ దిల్ తక్కువ దిల్ తక్కువ మార్నింగ్ అప్డేట్ నీకి దేవ మిత్ర ଆପଣ ମାନଙ୍କ ପାଖରେ ହାଜର ହେଇଯାଇଛି। ୟେସ୍, ଯଦି ଆଜିର ପାଣିପାଗ ବିଷୟରେ ଦେଖିବା ତାହେଲେ ଆଜି କଟକରେ ଆକାଶ ଆଂଶିକ ମେଘୁଆ ରହିବା ସହିତ କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି କିମ୍ବା ବଜ୍ରପାତର ସମ୍ଭାବନା ରହିଛି। ସକାଳର ତାପମାତ୍ରା ପ୍ରାୟତଃ 27 ଡିଗ୍ରୀ ସେଲସିୟସ୍ ଏବଂ ଦିନର ସର୍ବାଧିକ ତାପମାତ୍ରା 32 ଡିଗ୍ରୀ ପାଖାପାଖି ରହିପାରେ। ଏବଂ ହଁ, ଯେହେତୁ ବର୍ଷା ହେବାର ସମ୍ଭାବନା ଅଛି ତେଣୁ ଛତା ନେବାକୁ ବିଲକୁଲ ବି ଭୁଲିବେନି। ଆଉ ହଁ, ଟ୍ରାଫିକ୍ ଅପଡେଟ୍ ଯଦି ଆପଣମାନଙ୍କୁ ଜଣେଇବି ତେବେ ରିଙ୍ଗ ରୋଡ୍, ବାଦାମବାଡ଼ି ବସ୍ ଷ୍ଟାଣ୍ଡ, ଚଣ୍ଡୀ ଛକ, ଲିଙ୍କ ରୋଡ୍ ଅଞ୍ଚଳରେ ଅଫିସ୍ ସମୟରେ ଅଧିକ ଯାନବାହନ ଚଳାଚଳ ହେବାର ସମ୍ଭାବନା ରହିଛି। ଯାତ୍ରା ସମୟରେ ନିଜର ହେଲମେଟ୍ ଏବଂ ସିଟ୍ ବେଲ୍ଟ ମଧ୍ୟ ବ୍ୟବହାର କରନ୍ତୁ ଆଉ ଟ୍ରାଫିକ୍ ନିୟମକୁ ଅବଭିୟସ୍ଲି ମାନନ୍ତୁ। ହଁ, ଆଉ ଆଜି ଦିନର ବିଶେଷତ୍ୱ ଦେଖିଲେ ତ ଆଜି ଯେହେତୁ ଦେବସ୍ନାନ ପୂର୍ଣ୍ଣମୀ ଅଛି ଏବଂ ପୂର୍ଣ୍ଣିମା ତିଥି ଅଛି, ଅନେକ ମନ୍ଦିରରେ ବିଶେଷ ପୂଜା ଓ ଭକ୍ତିମୟ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ଆଉ ଘରେ ବାହାରେ ସକାରାତ୍ମକ ଓ ଶାନ୍ତିର ପରିବେଶ ବଜାୟ ମଧ୍ୟ ରହିଛି। ଖାଲି ସେତିକି ନୁହଁ, ଆଜି ଯଦି ଆମେ ସ୍ୱାସ୍ଥ୍ୟ ସନ୍ଦେଶ ଦେବା ତାହେଲେ ବର୍ଷା ଋତୁ ଅଲରେଡି ଆସିଯାଇଛି ତେଣୁ ପରିଷ୍କାର ପାଣି ପିଅନ୍ତୁ, ଘର ଚାରିପାଖ ପାଣି ଜମିବାକୁ ଦିଅନ୍ତୁ ନାହିଁ ଏବଂ ମଶାଙ୍କ ଦାୟରୁ ନିଜକୁ ସତର୍କ ରଖନ୍ତୁ। ଆଉ ହଁ, ଆଜିର ଦିନଟି ସମସ୍ତଙ୍କ ପାଇଁ ବହୁତ ହି ବ୍ୟୁଟିଫୁଲ ହଉ। ସୋ ସମସ୍ତଙ୍କୁ ମୋ ତରଫରୁ ଶୁଭ ସକାଳ ଆଣ୍ଡ ଗୁଡ୍ ମର୍ଣ୍ଣିଂ କଟକ। ୟେସ୍, ଯେହେତୁ ଆଜି ଦେବସ୍ନାନ ପୂର୍ଣ୍ଣିମା ଅଛି ତ ପ୍ରତି କାମର ଆରମ୍ଭରେ ଜୟ ଜଗନ୍ନାଥ କହିକି ଆରମ୍ଭ କରନ୍ତୁ, ଦେଖିବେ ପ୍ରତିଟି କାମ ଆପଣଙ୍କର ସଫଳତାର ସହିତ ହେଇଯିବ। ଏଇ କଥା ସହିତ ଆମେ ପୁଣି ଆହୁରି ଅଧିକ କିଛି ଇନଫର୍ମେସନ ଆପଣଙ୍କ ପାଖକୁ ନେଇ ଆସିବୁ ଆମର ଶୁଭ ସକାଳ ଶୋରେ। କିନ୍ତୁ ଆଉ କିଛି କ୍ଷଣ ଭିତରେ ଆପଣମାନେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ, ଯାହାକି ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଗୁଡ୍ ମର୍ଣ୍ଣିଂ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିଙ୍ଗୋ କାଟକ ଦିଲ୍ସେ ଦିଲ୍ ତକ୍ ଖୁନ୍ ଦିଲ୍ସେ ଦିଲ୍ ତକ୍ ଶ୍ରୀ ଦେବମିତ୍ରା ଅଛି ଆପଣଙ୍କ ସହିତ ବର୍ତ୍ତମାନ ଷ୍ଟୁଡିଓ ଘରେ 7:05 ହୋଇସାରିଛି ସୋ ଆଜି ଆପଣମାନେ ଆମ କେନ୍ଦ୍ରରୁ କ'ଣ କାର୍ଯ୍ୟକ୍ରମ ଶୁଣିପାରିବେ ଏ ବିଷୟରେ ଆପଣଙ୍କୁ ମୁଁ ଜଣାଇ ରଖୁଛି ଆମର ସ୍ୱାସ୍ଥ୍ୟ ଆପଣମାନେ ଶୁଣିପାରିବେ 7:10 ଏବଂ ଏଥିରେ ବିଷୟ ରହିଛି ଶ୍ରବଣ ଯନ୍ତ୍ରର ବ୍ୟବହାର ଏ ବିଷୟରେ ଆଲୋଚନା କରିବେ ଡକ୍ଟର ଅଶ୍ୱିନୀ କୁମାର ଦାସ ଶୁଭ ସକାଳ ଶୁଣିପାରିବେ 7:25 ମର୍ଣ୍ଣିଂ ମେଲୋଡି ଶୁଣିପାରିବେ 8:30 ଡାଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ସକାଳ 9:00 ଏବଂ ସନ୍ଧ୍ୟା 5:00 ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ଆପଣ ନିଜର ମତାମତକୁ ସେୟାର କରିପାରିବେ ରେନ୍ବୋ ଏସ୍ଏମ୍ଏସ୍ ସକାଳ 10:00 କଳାକାର ଦିନ 11:00 ଦିନ 11:30 ଶୁଣିପାରିବେ କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ମଧ୍ୟାହ୍ନ 12:00 ଶୁଣିପାରିବେ କିଛି କଥା କିଛି ଗୀତ ଆଜି ଚର୍ଚ୍ଚାରେ 1:10 ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣମାନେ ନିଜର ମତାମତ ରଖିପାରିବେ ଦିନ 2:45 ଶୁଣିପାରିବେ ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ ଅପରାହ୍ନ 3:00 ଶୁଣିପାରିବେ ମୋ ଦେଶ ସୁରିଲା ଆଫ୍ଟରନୁନ୍ ରହିଛି ଆପଣମାନଙ୍କ ପାଇଁ ଅପରାହ୍ନ 4:00 ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସର 63ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10 ଏବଂ ପରେ ପରେ ଆପଣମାନଙ୍କ ପାଇଁ ରହିଛି କାର୍ଯ୍ୟକ୍ରମ ଆରାଧନା ଯାହା ଶୁଣିପାରିବେ ଆପଣମାନେ ସନ୍ଧ୍ୟା 6:30 ସନ୍ଧ୍ୟା ଆସର ଶୁଣିପାରିବେ 7:25 ଗୀତର ମିତରେ ଶୁଣିପାରିବେ 8:02 ଏବଂ ରାତି 9:15 ଶୁଣିପାରିବେ ପୁରୁଣା ଓଡ଼ିଆ ଏବଂ ହିନ୍ଦୀ ଗୀତ ସମ୍ବଳିତ କାର୍ଯ୍ୟକ୍ରମ ଅଭୁଲା ସ୍ମୃତି ଏବଂ ଶେଷରେ ରାତି 10:00 ଶୁଣିପାରିବେ ଆପଣଙ୍କର ପ୍ରିୟ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଆଶା କରୁଛି ଆପଣଙ୍କୁ ପ୍ରତିଟି କାର୍ଯ୍ୟକ୍ରମ ଭଲ ଲାଗିବ ଏବଂ ଆପଣଙ୍କର ମନ ଛୁଆଁ ହେବ ଶୁଣୁଥାନ୍ତୁ ଏବଂ ଟ୍ୟୁନ୍ କରି ରଖିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍କୁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିର ସ୍ନାନମଣ୍ଡପକୁ ଚତୁର୍ଦ୍ଧ ମୂର୍ତ୍ତି ବିଜେ କରୁଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି, ଡୋରଲାଗି ନୀତି ଶେଷ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବଂ ପରେ ପରେ ପ୍ରଭୁ ବଳଭଦ୍ର ଦେବୀ ସୁଭଦ୍ରା ସ୍ନାନବିଧିକୁ ବିଜେ କରିଥିଲେ। ଶେଷରେ ମହାପ୍ରଭୁ ଜଗନ୍ନାଥ ରତ୍ନବେଦୀ ଛାଡ଼ି ସ୍ନାନବିଧିରେ ପହଞ୍ଚି ସାରିଲେଣି। ମହାପ୍ରଭୁଙ୍କ ଆଜି ଦୁର୍ଲଭ ଗଜବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଗସ୍ତରେ ଆସି ସ୍ନାନମଣ୍ଡପରେ ଠାକୁରଙ୍କର ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶବ୍ୟାପୀ ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆଜିଠାରୁ କାର୍ଯ୍ୟକାରୀ ହେବ। ନୂଆଦିଲ୍ଲୀଠାରେ ଆୟୋଜିତ ଷୋଡ଼ଶ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କେନ୍ଦ୍ରୀୟ ପରିଷଦର ସମ୍ମିଳନୀ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହାର ଶୁଭାରମ୍ଭ କରିବେ। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପ୍ରଥମ ତିନି ବର୍ଷ ସମ୍ପୂର୍ଣ୍ଣ ଯତ୍ନ ଦୃଷ୍ଟିକୋଣ ଆଧାରରେ ନବଜାତକଙ୍କ ସ୍ୱାସ୍ଥ୍ୟର ଉନ୍ନତି ଉପରେ ଏଥିରେ ଧ୍ୟାନ କେନ୍ଦ୍ରୀଭୂତ ହେବ। ଜନ୍ମରୁ ତିନି ବର୍ଷ ପର୍ଯ୍ୟନ୍ତ ଘରେ ପିଲାମାନଙ୍କର ଯତ୍ନ ନେବା ନେଇ ଏହି କାର୍ଯ୍ୟକ୍ରମ ଅଧୀନରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଜନଶୁଣାଣି ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା ସୂଚାଇ ଦିଆଯିବ ବୋଲି ବିଭାଗ କହିଛି। ରାଜ୍ୟରେ ଚାଲିଥିବା ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ଗତକାଲି ଶେଷ ହୋଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ପାଖାପାଖି 99.94% ଭୋଟରଙ୍କ ପାଖରେ ପରିଗଣନା ଫର୍ମ ପହଞ୍ଚି ସାରିଛି। ଇତିମଧ୍ୟରେ 3,13,79,427 ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଚିଠା ଭୋଟର ତାଲିକା ଆସନ୍ତା ମାସ 5 ତାରିଖରେ ପ୍ରକାଶ ପାଇବ। ତାଲିକା ସମ୍ପର୍କିତ ଆପତ୍ତି ଅଭିଯୋଗ ଦାଖଲ ପାଇଁ ଅଗଷ୍ଟ 4 ତାରିଖକୁ ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଆସନ୍ତା ମାସ 1ରୁ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହେବ। 17 ତାରିଖ ସୁଦ୍ଧା ଏହାକୁ ଶେଷ କରିବା ନେଇ ଓସେପା ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂତନ ମାର୍ଗଦର୍ଶିକା ଅନୁଯାୟୀ ପରିଚାଳନା କମିଟି ସହ ବିଭିନ୍ନ କ୍ଷେତ୍ର ଆଧାରିତ 5ଟି କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ଚଳିତ ବିଦ୍ୟାଳୟ ପରିଚାଳନା କମିଟିର ଅବଧି ଆସନ୍ତା 30 ତାରିଖରେ ଶେଷ ହେଉଛି। ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ତଥା ବିଚାର ବିଭାଗୀୟ ଅଦାଲତ ନିର୍ମାଣ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଗତକାଲି ବ୍ରହ୍ମପୁର ଜିଲ୍ଲା ଓ ଦୌରାଜଜ୍ କୋର୍ଟ ପରିଦର୍ଶନ କରିଛନ୍ତି। ନିର୍ମାଣ ହେବାକୁ ଥିବା ଜୁଡିସିଆଲ୍ ପରିସରର ଡିପିଆର୍ ଜଷ୍ଟିସ୍ ପାଠକ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ପ୍ରକଳ୍ପ ନିର୍ମାଣ ନେଇ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାର ଅଣକ୍ୟାଡରଭୁକ୍ତ ସରକାରୀ ଆଇନଜୀବୀଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଗତ ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି। ରାଜ୍ୟ ଆଇନ ବିଭାଗ ଏବଂ ଓଡ଼ିଶା ସାଧାରଣ ପ୍ରସିକ୍ୟୁସନ୍ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ ଏହି ଶିବିରରେ ବିଭିନ୍ନ ଆଇନର ଧାରା ଏବଂ କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତାଲୁକ ଆଇନସେବା କମିଟି ଆନୁକୂଲ୍ୟରେ ଗତକାଲି ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୋକ୍ସୋ ଆଇନ, କିଶୋର ନ୍ୟାୟ ଆଇନ ସମେତ ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା ହୋଇଛି। ଭଦ୍ରକ ଶହୀଦ ସ୍ମୃତି ଭବନ ଟାଉନ୍ହଲ୍ଠାରେ ଗତକାଲି ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂସ୍କୃତି ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗଦେଇ ଗ୍ରାମାଞ୍ଚଳ ନାଗରିକଙ୍କ ମୌଳିକ ସମସ୍ୟାକୁ ସରକାରଙ୍କ ସମ୍ମୁଖକୁ ଆଣିବା ପାଇଁ ସାମ୍ବାଦିକଙ୍କୁ ପରାମର୍ଶ ଦେଇଛନ୍ତି। ବରଗଡ଼ ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ 2026ର ଗତକାଲି ଦ୍ୱିତୀୟ ଦିବସରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦ୍ୟୋଗ ପ୍ରତିଷ୍ଠା ପାଇଁ ରହିଥିବା ସରକାରୀ ସୁବିଧା ସୁଯୋଗ ଏବଂ ଋଣ ବ୍ୟବସ୍ଥା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଛି।

0: ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ପ୍ରତିବର୍ଷ ଜୁନ୍ ମାସ 29 ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍କକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନବିଶଙ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଇଥାଏ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀର ପ୍ରଭାବ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ମଧ୍ୟରେ ବିଜୁଳି ଏବଂ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଶ୍ରବଣ ଯନ୍ତ୍ରର ବ୍ୟବହାର ଆଲୋଚନା କରିଛନ୍ତି ଡାକ୍ତର ଅଶ୍ୱିନୀ କୁମାର ଦାସ।
2: ଶ୍ରବଣେନ୍ଦ୍ରିୟ କର୍ଣ୍ଣ ତିନି ଭାବରେ ବିଭକ୍ତ, ଯଥା ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣ। ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଏବଂ ଅନ୍ତଃକର୍ଣ୍ଣ ମଧ୍ୟରେ କୌଣସି ଅସୁବିଧା ଦ୍ୱାରା ଶ୍ରବଣ ସମସ୍ୟା ହୋଇଥାଏ। ଶ୍ରବଣ ସମସ୍ୟାର ସମାଧାନ ଅସ୍ତ୍ରୋପଚାର କିମ୍ବା ଶ୍ରବଣ ଯନ୍ତ୍ର ବ୍ୟବହାର ଦ୍ୱାରା କରାଯାଏ। ଶ୍ରବଣ ଯନ୍ତ୍ର ସାଧାରଣତଃ ତିନି ଭାଗରେ ବିଭକ୍ତ, ଆନାଲଗ୍, ସେମି ଡିଜିଟାଲ ଏବଂ ଡିଜିଟାଲ ଶ୍ରବଣ ଯନ୍ତ୍ର। ଏହି ତିନୋଟି ମଧ୍ୟରୁ ଡିଜିଟାଲ ଶ୍ରବଣ ଯନ୍ତ୍ର ହେଉଛି ଅତ୍ୟାଧୁନିକ ଏବଂ ଦୀର୍ଘସ୍ଥାୟୀ। ଶ୍ରବଣ ଯନ୍ତ୍ରର ତିନୋଟି ମୁଖ୍ୟ ଅଂଶ ହେଉଛି ମାଇକ୍ରୋଫୋନ୍, ଆମ୍ପ୍ଲିଫାୟର ଏବଂ ରିସିଭର। ମାଇକ୍ରୋଫୋନ୍ ମାଧ୍ୟମରେ ଶବ୍ଦଗୁଡ଼ିକ ଆମ୍ପ୍ଲିଫାୟର ପାଖକୁ ପହଞ୍ଚେ ଏବଂ ଆମ୍ପ୍ଲିଫାୟର ଶବ୍ଦଗୁଡ଼ିକୁ ଜୋର କରି ରିସିଭର ପାଖକୁ ପହଞ୍ଚାଏ, ଯାହାଦ୍ୱାରା ଶ୍ରବଣ ସମସ୍ୟା ଥିବା ବ୍ୟକ୍ତି କଥାଗୁଡ଼ିକୁ ଭଲ ଭାବରେ ଶୁଣିପାରେ। ଶ୍ରବଣ ଯନ୍ତ୍ର ମୁକବଧିର ପିଲାମାନଙ୍କ ପାଇଁ ଏକ ଆଶାର ସଞ୍ଚାର କରିଛି। ଶ୍ରବଣ ଯନ୍ତ୍ର ଦ୍ୱାରା କଥାବାର୍ତ୍ତା ଶୁଣି ବଧିର ପିଲାମାନେ ଭାଷା ଶିଖିଥାନ୍ତି। ଯେକୌଣସି ଶ୍ରବଣ ଯନ୍ତ୍ର ବ୍ୟବହାର କରିବା ପୂର୍ବରୁ ଶ୍ରବଣ ସମସ୍ୟାର ସଠିକ୍ ମୂଲ୍ୟାଙ୍କନ କରିବା ନିହାତି ଆବଶ୍ୟକ, ଯାହାକୁ ଅଡିଓମେଟ୍ରି କୁହାଯାଏ। ଅଡିଓମେଟ୍ରି ଟେଷ୍ଟ ଦ୍ୱାରା ଶ୍ରବଣ ଶକ୍ତି ହ୍ରାସର ପରିମାଣ ଜାଣିହୁଏ। ସମ୍ପ୍ରତି 20 decibelରୁ ଅଧିକ ଶୁଣୁଥିବା ବ୍ୟକ୍ତିମାନଙ୍କୁ ଶ୍ରବଣ ଦୋଷ ଅନ୍ତର୍ଭୁକ୍ତ କରାଯାଇଛି। 50 decibelରୁ ଅଧିକ ଶୁଣୁଥିବା ବ୍ୟକ୍ତି ଶ୍ରବଣ ସମସ୍ୟାର ସମ୍ମୁଖୀନ ହୁଅନ୍ତି। 50 decibelରୁ 90 decibel ପର୍ଯ୍ୟନ୍ତ ଶ୍ରବଣ ସମସ୍ୟା ଥିବା ବ୍ୟକ୍ତିମାନେ ଶ୍ରବଣ ଯନ୍ତ୍ରର ଉପଯୁକ୍ତ ଲାଭ ପାଇପାରନ୍ତି। 90 decibelରୁ ଅଧିକ ଶ୍ରବଣ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଶ୍ରବଣ ଯନ୍ତ୍ର ସେତେ ଭଲ ଭାବରେ କାର୍ଯ୍ୟ କରେ ନାହିଁ। ଭୁଲ ଶ୍ରବଣ ଯନ୍ତ୍ର ବ୍ୟବହାର କରିବା ଦ୍ୱାରା ଶ୍ରବଣ ସମସ୍ୟା ବୃଦ୍ଧି ପାଇପାରେ। ଡିଜିଟାଲ ଶ୍ରବଣ ଯନ୍ତ୍ର କଥାଗୁଡ଼ିକ ନିଜେ ନିଜେ ପରିଷ୍କାର କରି ସ୍ନାୟୁ ଯନ୍ତ୍ର ପାଖକୁ ପଠାଏ, ଯାହାଦ୍ୱାରା ଏହି ଯନ୍ତ୍ର ବ୍ୟବହାର କରୁଥିବା ବ୍ୟକ୍ତି ସଠିକ୍ ଭାବେ କଥା ବୁଝିପାରେ ଏବଂ କଥାର ଜୋର ବଢ଼ାଇବା କିମ୍ବା କମାଇବାକୁ ପଡ଼େ ନାହିଁ, କାରଣ ଏହା ସ୍ୱତଃପ୍ରବୃତ ଭାବେ ହୋଇଥାଏ। ଆନାଲଗ୍ କିମ୍ବା ସେମି ଡିଜିଟାଲ ଶ୍ରବଣ ଯନ୍ତ୍ର ଦ୍ୱାରା କଥା ଶୁଣାଯାଏ, କିନ୍ତୁ ମେସିନ୍ରେ ହେଉଥିବା ଶବ୍ଦ ଯୋଗୁଁ କଥା ପରିଷ୍କାର ବୁଝାଯାଏ ନାହିଁ ଏବଂ ଏହାଦ୍ୱାରା ଶ୍ରବଣ ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ। ଡିଜିଟାଲ ଶ୍ରବଣ ଯନ୍ତ୍ର ସାଧାରଣତଃ କାନ ପଛରେ, କାନ ଭିତରେ, ଅଳ୍ପ କାନ ଭିତରେ ଏବଂ ପୁରା କାନ ଭିତରେ ପିନ୍ଧାଯାଏ। କମ୍ ବୟସର ଯୁବକ ଏବଂ ଯୁବତୀମାନଙ୍କ ପାଇଁ କମ୍ କାନ ଭିତରେ ଏବଂ ପୁରା କାନ ଭିତରେ ଲଗାଯାଉଥିବା ଶ୍ରବଣ ଯନ୍ତ୍ର ଉପଯୋଗୀ ହୋଇଥାଏ। ଡିଜିଟାଲ ଶ୍ରବଣ ଯନ୍ତ୍ର ପାଇଁ କାନର ଆକାର ମାପ କରିବା ନିହାତି ଆବଶ୍ୟକ। ମାପ ଦ୍ୱାରା ତିଆରି ହୋଇଥିବା ଶ୍ରବଣ ଯନ୍ତ୍ର କାନରୁ ଖସି ପଡ଼େ ନାହିଁ ଏବଂ ସଠିକ୍ ପରିମାଣର ଶବ୍ଦ କାନ ମଧ୍ୟରେ ପ୍ରବେଶ କରିଥାଏ। ଶ୍ରବଣ ଯନ୍ତ୍ର ବ୍ୟାଟେରୀ ମାଧ୍ୟମରେ ପରିଚାଳିତ ହୁଏ। କାନ ଭିତର ହିୟରିଂ ଏଡ୍ରେ ଗୋଟିଏ ବ୍ୟାଟେରୀ 15-25 ପର୍ଯ୍ୟନ୍ତ ବ୍ୟବହାର କରିହୁଏ। କାନ ଭିତରେ ଆଉ ପୁରା କାନ ଭିତରେ ଶ୍ରବଣ ଯନ୍ତ୍ରରେ ଗୋଟିଏ ବ୍ୟାଟେରୀ 5-7 ପର୍ଯ୍ୟନ୍ତ ବ୍ୟବହାର କରିହୁଏ। ଶ୍ରବଣ ଯନ୍ତ୍ର ବ୍ୟବହାର କରୁଥିବା ବ୍ୟକ୍ତି କିଛିଟା ସାବଧାନତା ଅବଲମ୍ବନ କରିବା ନିହାତି ଦରକାର, ଯଦ୍ୱାରା ଶ୍ରବଣ ଯନ୍ତ୍ର ନଷ୍ଟ ହେବ ନାହିଁ। ଶୋଇଲା ଏବଂ ଗାଧୋଇଲା ବେଳେ ଶ୍ରବଣ ଯନ୍ତ୍ର ବ୍ୟବହାର ନ କରିବା, ଶ୍ରବଣ ଯନ୍ତ୍ରକୁ ପାଣିଠାରୁ ବଞ୍ଚେଇକରି ରଖିବା। ବର୍ତ୍ତମାନ ଜଳ ନିରୋଧକ ଶ୍ରବଣ ଯନ୍ତ୍ର ଉପଲବ୍ଧ ହେଲାଣି। ସଠିକ୍ ସମୟରେ ଶ୍ରବଣ ଯନ୍ତ୍ରର ବ୍ୟାଟେରୀ ବଦଳାଇବା, ଶ୍ରବଣ ଯନ୍ତ୍ରକୁ ଉଚ୍ଚ ଜାଗାରୁ ତଳକୁ ନ ପକାଇବା।
1: ଶୁଣୁଥିଲେ ଶ୍ରବଣ ଯନ୍ତ୍ରର।

0: ବ୍ୟବହାର ଆଲୋଚନା କରିଥିଲେ ଡାକ୍ତର ଅଶ୍ୱିନୀ କୁମାର ଦାସ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ। ପୁରୀରେ ଆଜି ଅନୁଷ୍ଠିତ ହେଉଛି ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଆସନ୍ତାକାଲି ପୁଣି ଥରେ ହେବ ଆଲୋଚନା ଏବଂ ଏଫ୍ଆଇଏଚ୍ ହକି ପୁରୁଷ ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଇଂଲଣ୍ଡକୁ 3-2 ଗୋଲ୍ରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ କରାଯାଇଛି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ଏହି ସମ୍ମାନ ପ୍ରଦାନ କରିଛନ୍ତି। ନିରନ୍ତର ବିକାଶକୁ ପ୍ରୋହାହନ ଦେବା, ସବୁଜ ଦୃଷ୍ଟିକୋଣ, ବିକାଶଶୀଳ ଦେଶମାନଙ୍କ ସ୍ୱାର୍ଥର ସୁରକ୍ଷା, ନୀଳ ଅର୍ଥନୀତିର ପ୍ରସାର, ଜଳବାୟୁ ପରିବର୍ତ୍ତନ ମୁକାବିଲା, ସାମୁଦ୍ରିକ ସମ୍ପଦର ନିରନ୍ତର ପରିଚାଳନା ଏବଂ କ୍ଷୁଦ୍ର ଦ୍ୱୀପରାଷ୍ଟ୍ରମାନଙ୍କ ବିକାଶକୁ ପ୍ରାଧାନ୍ୟ ଦେବାରେ ଶ୍ରୀ ମୋଦିଙ୍କ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମ୍ମାନ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ସରକାର ଓ ସେଠାକାର ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜଳବାୟୁ ପରିବର୍ତ୍ତନର ଆହ୍ୱାନକୁ ମୁକାବିଲା କରୁଥିବା ସମସ୍ତ ଦେଶଙ୍କୁ ସେ ଏହି ସମ୍ମାନ ଉତ୍ସର୍ଗ କରିବା ସହ ପରିବେଶ ସୁରକ୍ଷା ଭବିଷ୍ୟତ ପିଢ଼ି ପ୍ରତି ଆମର ଦାୟିତ୍ୱ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେସେଲ୍ସର ସ୍ୱାଧୀନତାର 50ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଜାତୀୟ ଦିବସ ଉତ୍ସବରେ ଯୋଗ ଦେଇଛନ୍ତି। ଶ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଏହି ଉତ୍ସବରେ ସାମିଲ ହୋଇଥିବାବେଳେ ଏହି ସମ୍ମାନ ପାଇବା କ୍ଷେତ୍ରରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ନୌସେନା ଓ ସ୍ଥଳସେନାର ଏକ ଭାରତୀୟ ମାର୍ଚିଂ ଦଳ ସେଠାରେ ଅନୁଷ୍ଠିତ ପରେଡ୍ରେ ଅଂଶଗ୍ରହଣ କରିଥିଲା। ଭାରତ ସେସେଲ୍ସ ମଧ୍ୟରେ ଥିବା ଘନିଷ୍ଠ ଓ ସ୍ୱତନ୍ତ୍ର ସହଭାଗିତାକୁ ଏହା ପ୍ରତିଫଳିତ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଗତ ଶନିବାର ସେସେଲ୍ସରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ଏବଂ ମରିସସ୍ର ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲମ ମଧ୍ୟ ଉପସ୍ଥିତ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତ ମହାସାଗର ଅଞ୍ଚଳର ଏକ ପ୍ରମୁଖ ସାମୁଦ୍ରିକ ପଡ଼ୋଶୀ ଦେଶ ଭାବେ ସେସେଲ୍ସ ରହିଥିବାବେଳେ ମହାସାଗର ଯୋଜନାରେ ସେସେଲ୍ସ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସେସେଲ୍ସରେ ମରିସସ୍ର ପ୍ରଧାନମନ୍ତ୍ରୀ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମଙ୍କ ସହ ସାକ୍ଷାତ କରିଛନ୍ତି। ଉଭୟ ନେତା ଭାରତ ଓ ମରିସସ୍ ମଧ୍ୟରେ ଚାଲିଥିବା ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଭାରତ ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ର କାର୍ଯ୍ୟକାରିତା କ୍ଷେତ୍ରରେ ହୋଇଥିବା ପ୍ରଗତିର ମଧ୍ୟ ଉଭୟ ନେତା ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ମରିସସ୍ର ବିକାଶ ଓ ପ୍ରଗତି ନେଇ ଦ୍ୱିପାକ୍ଷିକ ସହଯୋଗରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ମରିସସ୍ର ସ୍ୱାସ୍ଥ୍ୟସେବା, ସଂଯୋଗ ବ୍ୟବସ୍ଥା, ନିରନ୍ତର ବିକାଶ ଏବଂ ନୀଳ ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିବ ବୋଲି କହିଛନ୍ତି। ଭାରତର ଭିଜନ ମହାସାଗର ଏବଂ ପଡ଼ୋଶୀ ପ୍ରଥମ ନୀତି ଅଧୀନରେ ଭାରତ ମରିସସ୍ ମଧ୍ୟରେ ବୃଦ୍ଧି ପାଉଥିବା ରଣନୀତିକ ଭାଗିଦାରୀର ଗୁରୁତ୍ୱ ତଥା ଗ୍ଲୋବାଲ୍ ସାଉଥ୍ ପ୍ରତି ଦୁଇ ଦେଶର ପ୍ରତିବଦ୍ଧତାକୁ ଉଭୟ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ନୂଆଦିଲ୍ଲୀରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର ଷୋଡ଼ଶ ସମ୍ମିଳନୀରେ ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ପ୍ରଥମ 3 ବର୍ଷ ସମ୍ପୂର୍ଣ୍ଣ ଯତ୍ନର ପରିକଳ୍ପନାକୁ ଅଗ୍ରାଧିକାର ଦେବ। ଶିଶୁର ବଞ୍ଚି ରହିବା, ସୁସ୍ଥ ବିକାଶ, ପୁଷ୍ଟି ସାଧନ ଏବଂ ପ୍ରାରମ୍ଭିକ ମସ୍ତିଷ୍କ ବିକାଶ କ୍ଷେତ୍ରରେ ଜନ୍ମରୁ ପ୍ରଥମ 3 ବର୍ଷର ଗୁରୁତ୍ୱକୁ ନେଇ ଏହି କାର୍ଯ୍ୟକ୍ରମ କରାଯାଉଛି। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ଜନ୍ମରୁ 3 ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପାଇଁ ଘର

ଓ ସମୁଦାୟ ଭିତ୍ତିକ ସମନ୍ୱିତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ପଦକ୍ଷେପ ଅଧୀନରେ ବିପଦରେ ଥିବା ଶିଶୁମାନଙ୍କ ପାଇଁ ଅତିରିକ୍ତ ଗୃହ ପରିଦର୍ଶନ ସହ ବିପଦ ଆଧାରିତ ଅନୁଧ୍ୟାନ ବ୍ୟବସ୍ଥା ପ୍ରଚଳନ କରାଯିବ। କାର୍ଯ୍ୟକ୍ରମ ଅଧୀନରେ ପ୍ରସବ ପରବର୍ତ୍ତୀ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ, ଶୈଶବର ପ୍ରାରମ୍ଭିକ ବିକାଶ ଏବଂ ସମନ୍ୱିତ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ମାଧ୍ୟମରେ ଡିଜିଟାଲ ନିରୀକ୍ଷଣ ବ୍ୟବସ୍ଥାକୁ ମଧ୍ୟ ସାମିଲ କରାଯିବ। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିର ସ୍ନାନମଣ୍ଡପକୁ ଚତୁର୍ଦ୍ଧାମୂର୍ତ୍ତି ବିଜେ କରିଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି, ଦୋରଲାଗି ନୀତି ଶେଷ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ସ୍ନାନବେଦୀକୁ ବିଜେ କରିଥିଲେ, ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିଛନ୍ତି। ମହାପ୍ରଭୁଙ୍କ ଆଜି ଦୁର୍ଲଭ ଗଜବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୁରୀ ଗସ୍ତରେ ଆସି ସ୍ନାନମଣ୍ଡପରେ ଠାକୁରଙ୍କର ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ବ୍ରିଟେନ୍ ଗସ୍ତ ଶେଷ କରି ଏବେ ଗ୍ରୀସ୍ର ଏଥେନ୍ସରେ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ରଣନୈତିକ ଆର୍ଥିକ ସହଯୋଗକୁ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗ୍ରୀସ୍ ଗସ୍ତ ସମୟରେ ପ୍ରତିନିଧି ଦଳ ଏଥେନ୍ସ ଷ୍ଟାର୍ଟଅପ୍ ବିଜିନେସ୍ ଇନ୍କ୍ୟୁବେଟରରେ ଯୋଗଦେବେ। ଏଥେନ୍ସ ଚାମ୍ବର ଅଫ୍ କମର୍ସ ଏବଂ ଇଣ୍ଡଷ୍ଟ୍ରିରେ ଭାରତ ଓ ଗ୍ରୀସ୍ର ଶିଳ୍ପ କ୍ଷେତ୍ରର ପ୍ରମୁଖ ପ୍ରତିନିଧିମାନଙ୍କ ସହ ଭିଭିଭୂମି ବିକାଶ, ଡିଜିଟାଲୀକରଣ, ପ୍ରତିରକ୍ଷା, ଖାଦ୍ୟ ଓ କୃଷି କ୍ଷେତ୍ରକୁ ନେଇ ଗୋଲଟେବୁଲ୍ ବୈଠକ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶ୍ରୀ ଗୋଏଲ ଲଣ୍ଡନରେ ଆୟୋଜିତ ଇଣ୍ଡିଆ ୟୁକେ ପାର୍ଟନର୍ସ ଇନ୍ ପ୍ରୋଗ୍ରେସ୍ ବ୍ୟବସାୟିକ ପୂର୍ଣ୍ଣାଙ୍ଗ ଅଧିବେଶନରେ ଯୋଗଦେଇ ତାଙ୍କର ବ୍ରିଟେନ୍ ଗସ୍ତ ଶେଷ କରିଥିଲେ। ଆମେରିକା ଏବଂ ଇରାନ ମଧ୍ୟରେ ଆସନ୍ତାକାଲି ପୁଣି ଆଲୋଚନା ଆରମ୍ଭ ହେବ। ହରମୁଜ ପ୍ରଣାଳୀକୁ ନେଇ ଉପୁଜିଥିବା ବିବାଦର ସମାଧାନ ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ହରମୁଜ ପ୍ରଣାଳୀ ଅଞ୍ଚଳରେ ଉଭୟ ପକ୍ଷର ଏକାଧିକ ପର୍ଯ୍ୟାୟରେ ଆକ୍ରମଣ ପରେ ଦ୍ୱିପାକ୍ଷିକ ଆଲୋଚନା ବିଷୟରେ ଘୋଷଣା କରାଯାଇଛି। ଯୁଦ୍ଧବିରତି ଉଲ୍ଲଙ୍ଘନ କରି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ଆମେରିକା ଇରାନ୍ର ସାମରିକ ଘାଟିଗୁଡ଼ିକ ଉପରେ ଆକ୍ରମଣ କରିଥିଲା। ଜବାବରେ ଇରାନ୍ ବାହାରିନ୍ ଓ କୁଏତରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିଲା। ଆମେରିକାର ଜଣେ ଅଧିକାରୀ କହିଛନ୍ତି ବର୍ତ୍ତମାନ ପାଇଁ ଉଭୟ ପକ୍ଷ ସାମରିକ କାର୍ଯ୍ୟକଳାପରୁ ବିରତ ରହିବେ ଏବଂ ଆଲୋଚନା ଜାରି ରହିଥିବା ବେଳେ ହରମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ୱାଭାବିକ ରହିବ। ପାକିସ୍ତାନ ଆଫଗାନିସ୍ତାନ ସୀମାରେ ପାକିସ୍ତାନ ସୁରକ୍ଷା ବଳ ପକ୍ଷରୁ ଆତଙ୍କବାଦୀଙ୍କ ଆଡ଼ା ଏବଂ ଆଶ୍ରୟସ୍ଥଳ ଉପରେ ଆକ୍ରମଣରେ 29 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସାମାଜିକ ଗଣମାଧ୍ୟମରେ ସେଠାକାର ସୂଚନା ମନ୍ତ୍ରୀ ଅତାଉଲ୍ଲା ତାରାର କହିଛନ୍ତି ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଏକାଧିକ ଆତଙ୍କବାଦୀ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଗତକାଲି ବନ୍ଧୁକ ଏବଂ ବିସ୍ଫୋରକରେ ସଜ୍ଜିତ ଆତଙ୍କବାଦୀମାନେ ଦକ୍ଷିଣ ବନ୍ଦର ସହର କରାଚିରେ ଥିବା ଅର୍ଦ୍ଧସାମରିକ ବଳ ରେଞ୍ଜର୍ସର ଆଞ୍ଚଳିକ ମୁଖ୍ୟାଳୟ ଉପରେ ଆକ୍ରମଣ କରି 3 ସୈନିକଙ୍କୁ ହତ୍ୟା କରିଥିଲେ। ସୁରକ୍ଷା ବଳ 3 ଆକ୍ରମଣକାରୀଙ୍କୁ ନିପାତ କରିବା ସହ ଆହତ ଅବସ୍ଥାରେ ଜଣେ ଆକ୍ରମଣକାରୀକୁ ଗିରଫ କରିଥିଲେ। ସେ ଜଣେ ଆଫଗାନିସ୍ତାନ ନାଗରିକ ବୋଲି ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 କ୍ଷୁଦ୍ର ବ୍ୟବସାୟର ବିକାଶ ଏବଂ ଉଦ୍ୟୋଗୀମାନଙ୍କ ଲାଗି ସୁଯୋଗ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ରଜନୀଶ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01173711 2331 4441 2331 1048 ନମ୍ଘରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଲଣ୍ଡନଠାରେ ଗତକାଲି ଅନୁଷ୍ଠିତ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଭାରତୀୟ ପୁରୁଷ ହକି ଦଳ ପେନାଲ୍ଟି ସୁଟ୍ଆଉଟ୍ରେ 3-2 ଗୋଲ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ହକି ବିଶ୍ୱକପ୍ ପୂର୍ବରୁ ଏହା ଭାରତର ଶେଷ ଏଫ୍ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଥିଲା। ଫିଫା ବିଶ୍ୱକପ୍ର ନକ୍ଆଉଟ୍ ପର୍ଯ୍ୟାୟରେ ଯୁକ୍ତରାଷ୍ଟ୍ରର ଲସ୍ ଆଞ୍ଜେଲସ୍ରେ କାନାଡ଼ା 1-0 ଗୋଲ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ନକ୍ଆଉଟ୍ ବିଜୟ ହାସଲ କରିଛି। ଆସନ୍ତା ଜୁଲାଇ ମାସ 4 ଶନିବାର ଦିନ ହ୍ୟୁଷ୍ଟନ୍ରେ କାନାଡ଼ା ନେଦରଲ୍ୟାଣ୍ଡସ୍ କିମ୍ବା ମରକୋ ବିପକ୍ଷରେ ମ୍ୟାଚ୍ ଖେଳିବ। ଗ୍ରୁପ୍ ପର୍ଯ୍ୟାୟ ଶେଷ ହେବା ପରେ ଅବଶିଷ୍ଟ 32 ଦଳକୁ ନେଇ 2026 ଫିଫା ବିଶ୍ୱକପ୍ର ନକ୍ଆଉଟ୍ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ପୁରୁଷ କ୍ରିକେଟ୍ରେ ବେଲ୍ଫାଷ୍ଟରେ 2 ବିଶିଷ୍ଟ ଟି20 ଆନ୍ତର୍ଜାତୀୟ ଶୃଙ୍ଖଳାର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ରେ ଆୟାରଲ୍ୟାଣ୍ଡ 1 ଭାରତକୁ ପରାସ୍ତ କରିଛି। ଆଇସିସି ମହିଳା ଟି20 ବିଶ୍ୱକପ୍ରେ ଲଣ୍ଡନର ଲର୍ଡ୍ସ ଗ୍ରାଉଣ୍ଡରେ ଗ୍ରୁପ୍ ଏ ର ଶେଷ ମ୍ୟାଚ୍ରେ ଅଷ୍ଟ୍ରେଲିଆ 6 ଭାରତକୁ ପରାସ୍ତ କରିଛି।
ପ୍ରଥମେ ବ୍ୟାଟିଂ କରି ଭାରତ 20 ଓଭରରେ

4 ୱିକେଟ୍ ହରାଇ 170 ରନ୍ କରିଥିଲା। ୟୁଏସ୍ ଓପନ୍ 2026 ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର କିଦାମ୍ବି ଶ୍ରୀକାନ୍ତ କାଲିଫର୍ଣ୍ଣିଆରେ ଅନୁଷ୍ଠିତ ପୁରୁଷ ଫାଇନାଲ୍ରେ ସୁଲିଆଙ୍କ ବିପକ୍ଷରେ ମ୍ୟାଚ୍ ଖେଳିବେ। ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ। ପୁରୀରେ ଆଜି ଅନୁଷ୍ଠିତ ହେଉଛି ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କଲେ ଚତୁର୍ଦ୍ଧ ମୂର୍ତ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଆସନ୍ତାକାଲି ପୁଣି ଥରେ ହେବ ଆଲୋଚନା ଏବଂ ଏଫ୍ଆଇଏଚ୍ ହକି ପୁରୁଷ ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଇଂଲଣ୍ଡକୁ 3-2 ଗୋଲ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।

గుడ్ మార్నింగ్ అప్పుడు మన ట్యూన్ కొంచుంది 100.4 ఆకాశవాణి ఎఫ్ఎం రెయిన్బో కటక్ దిల్ సే దిల్ తక్ కన్ దిల్ సే దిల్ తక్ రీ షో ଆରମ୍ଭ ହୋଇଯାଇଛି ଶୁଭ ସକାଳର ଆଣ୍ଡ ଦେବମିତ୍ର ଅଛି ଆପଣମାନଙ୍କ ସହିତ ଆପଣଙ୍କ ମର୍ଣ୍ଣିଂକୁ ଟିକେ ଏନର୍ଜିରେ ଭରିବା ପାଇଁ ଆଣ୍ଡ ଆପଣଙ୍କ ମର୍ଣ୍ଣିଂକୁ ଆଉ ଟିକେ ପିସ୍ଫୁଲ୍ କରିବା ପାଇଁ ୟେସ୍ ଆଜି ସକାଳୁ ଯେତେବେଳେ ଆପଣଙ୍କର ନିଦ ଭାଙ୍ଗିଥିବ ତ ଆପଣ ଅନେକ କିଛି ଜିନିଷକୁ ସାମ୍ନା କରିଥିବେ କିନ୍ତୁ ଆଜି ସକାଳେ ଯେତେବେଳେ ମୋ ନିଦ ଭାଙ୍ଗିଲା ନା ମୋ ମନକୁ ନା କିଛି କଥା ଆସିଲା ଆମ ଜୀବନରେ ନା କିଛି ଏମିତି ଶବ୍ଦ ଅଛି ଯାହା କେବଳ କାନକୁ ନୁହଁ ମନକୁ ମଧ୍ୟ ଜଗେଇ ଦେଇପାରେ ହଁ କାହା ପାଇଁ ସେ ଶବ୍ଦ ହେଇପାରେ ଘର ପାଖରେ ଥିବା ମନ୍ଦିରର ଘଣ୍ଟି କାହା ପାଇଁ ପକ୍ଷୀମାନଙ୍କର କୁହୁକୁହୁତାନ ଆଉ କାହା ପାଇଁ ମାଙ୍କର ସ୍ନେହଭରା ଡାକ ଉଠରେ ବାବୁ ସକାଳ ହେଇଗଲାଣି ଆଉ କାହା ପାଇଁ ରୋଷେଇ ଘରେ ଫୁଟୁଥିବା ଚା'ର ସୁଗନ୍ଧ ସହିତ ଆସୁଥିବା ସେଇ ମିଠା ଶବ୍ଦ ହଁ ମୋ ପାଇଁ କିନ୍ତୁ ସକାଳର ସବୁଠୁ ପ୍ରିୟ ଶବ୍ଦ ହେଉଛି ଚଢ଼େଇର କୁହୁ କୁହୁ ତାନ ହଁ ଛୋଟବେଳେ ଗାଁରେ ଯେତେବେଳେ ସକାଳ ହଉଥିଲା ନା ସେତେବେଳେ ଆଲାର୍ମ ଦରକାର ପଡୁନଥିଲା କାହିଁକି ନା ଚଢ଼େଇ ମାନଙ୍କର କିଚିରି ମିଚିରି ଶବ୍ଦରେ ନିଦ ଭାଙ୍ଗି ଯାଉଥିଲା ଆଉ କୁକୁଡ଼ା ମାନଙ୍କର ଡାକରେ ମଧ୍ୟ ନିଦ ଭାଙ୍ଗୁଥିଲା ଆଉ ମୋର ତ ମନେ ଅଛି ଆମ ଗାଁରେ ଆମ ଆମ୍ବ ବଗିଚାରେ ଚଢ଼େଇ ମାନେ ବସି ଅନେକ ଗୀତ ଗାଉଥିଲେ ଆଉ ହଳଦୀ ବସନ୍ତ ଦେଖିବା ପାଇଁ ଆମ ଭିତରେ ଗୋଟେ କମ୍ପିଟିସନ ମଧ୍ୟ ଲାଗୁଥିଲା ସେତେବେଳେ ଆଲାର୍ମର କିଛି ବି ଦରକାର ପଡୁନଥିଲା ପ୍ରକୃତି ଆମକୁ ଉଠେଇ ଦଉଥିଲା କିନ୍ତୁ ଆଜି ସହରର ବ୍ୟସ୍ତ ଜୀବନରେ ସେହିସବୁ ଶବ୍ଦ ଶୁଣିବା କମିଯାଇଛି ଏବେ ତ ସକାଳୁ ସକାଳୁ ଆପଣମାନଙ୍କର ନିଦ ପ୍ରାୟତଃ ଅଳିଆ ଗାଡ଼ିର ଶବ୍ଦରୁ ହିଁ ଭାଙ୍ଗୁଥିବ ହଁ କିନ୍ତୁ ଯେତେବେଳେ କୋଉଠି ବି ଚଢ଼େଇର କୁହୁ କୁହୁ ତାନ ଶୁଭାଯାଏ ନା ଏମିତି ଲାଗେ ଯେମିତି ପିଲାଦିନ ପୁଣି ଫେରି ଆସିଛି ପୁଣି ଚଢ଼େଇମାନେ ଆମ ଆଖପାଖରେ ବୁଲୁଛନ୍ତି ଶବ୍ଦରେ ସତରେ ଅନେକ କିଛି ସ୍ମୃତି ଥାଏ ଅନେକ କିଛି ଅନୁଭବ ଥାଏ ଆଉ ଅନେକ କିଛି ଆପଣା ଆପଣା ଥାଏ ଏଇ ଯେମିତି ରେଡିଓର ଶବ୍ଦ ଆପଣଙ୍କ ସକାଳକୁ ଆଉ ଟିକେ ବ୍ୟୁଟିଫୁଲ୍ କରୁଛି ତାହେଲେ ଶୁଣୁଥାନ୍ତୁ ନା ଜଡ଼ିତ ହୋଇକି ଥାଆନ୍ତୁ ମୋ ସହିତ ଏଇ ହୃଦୟରୁ ଶୁଣୁଥାନ୍ତୁ ଆପଣଙ୍କର ହୃଦୟର ଭାଷା ଦିଲ୍ ସେ ଦିଲ୍ ତାକରେ କନେକ୍ସନ୍ରେ ଦେବ ମିତ୍ର ସହିତ 100.4 ଆକାଶବାଣୀ ଏବଂ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକରେ

ସିଟ୍ ସେ ବାସ୍ନାର ଶବ୍ଦ ହେଇପାରେ ଏବଂ ପକ୍ଷୀମାନଙ୍କର କୁହୁ କୁହୁ ତାନ ହେଇପାରେ, ନହେଲେ ଆପଣଙ୍କ ପିଲାର ହସ ବି ହେଇପାରେ। ଆଉ ଯେତେବେଳେ ଶବ୍ଦ ଗୁଡ଼ିକ ଶୁଣାଯାଏନି ସେତେବେଳେ ସେଗୁଡ଼ିକ କେବଳ ଅନୁଭବ କରାଯାଏ। ଆଉ ଏଇ ବ୍ୟସ୍ତ ଜୀବନରେ ସେଇ ଶବ୍ଦ ଶୁଣିବା ଆଜିକାଲି କମିଯାଇଛି ଏଇ ସହରର ବାତାବରଣ ଭିତରେ, କିନ୍ତୁ ଯେତେବେଳେ କୋଉଠି ଟିକେ ଚଢ଼େଇର କୁହୁତାନ ଶୁଭାଯାଏ ସେତେବେଳେ ସତେ ଯେମିତି ଲାଗେ ଆମେ ଆମର ପିଲାଦିନକୁ ଫେରି ଯାଉଛୁ ଆଉ ସେଇସବୁ ସ୍ମୃତିକୁ ସାଉଁଟୁଛୁ, ସେଇସବୁ ଅନୁଭୂତିକୁ ସାଉଁଟୁଛୁ। ତେବେ ଆପଣଙ୍କ ସକାଳର ସବୁଠୁ ଅମୂଲ୍ୟ ଶବ୍ଦଟି କ'ଣ? କେବେ କେବେ ରେଡିଓର ଧୁନ ହେଇଥାଏ, କେବେ କେବେ ଆପଣଙ୍କ ପ୍ରିୟ ମଣିଷର କଥା ଦ୍ୱିପଦ ହେଇଥାଏ, ଆଉ କେବେ କେବେ ବାସ୍ ଝରକା ଫାଙ୍କରେ ସେଇ ପବନର ଶବ୍ଦ ହେଇଥାଏ। ସକାଳ ଯଦି ଗୋଟେ ସୁନ୍ଦର ଶବ୍ଦରୁ ଆରମ୍ଭ ହୁଏ ତେବେ ସାରା ଦିନଟା ସୁରିଲା ହେଇଯାଏ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ। ପୋଷାକ

0: ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ಸುಣಿಸುವಂತೆ ಅಪ್ಪಣ ಮನೆದ ಮಿತ್ರ 100.4 ಆಕಾಶವಾಣಿ ಎಫ್ಎಂ ಡಿ ಬೂಕಾಟಕ್ ದಿಲ್ ಸೆ ದಿಲ್ ತಾಕ್ರಿಯ ದಿಲ್ ಸೆ ದಿಲ್ ತಾಕ್ರಿಯ ಶೋ ಸ್ಟಾರ್ಟ್ ಹೇಯಿಚೆ ಮಾರ್ನಿಂಗ್ ಮೆಲೋಡಿರ ಎಸ್ ಆಜಿರ ಮಾರ್ನಿಂಗ್ ಟಿಕೆ ಖಾಸ್ ଆଉ ଟିକେ ଅଲଗା ବି କାହିଁକି ଭାବୁଛନ୍ତି କାହିଁକି ନା ରବିବାର ପରେ ଗୋଟେ ସୋମବାର ଆସେ ଆଉ ଏଇ ସୋମବାର କେତେ ଜଣ ଏନର୍ଜେଟିକ୍ ଫିଲ୍ କରନ୍ତି ଆଉ କେତେ ଜଣ ଟିକେ ଅଳସ୍ୱାମି ଫିଲ୍ କରନ୍ତି କାହିଁକି ନା ରବିବାର ପରେ ସୋମବାରର ମନସ୍ଥିତି ନା ଟିକେ ଅଲଗା ପ୍ରକାରର ଥାଏ ହଁ ଆମେ ଏଇ ଯୋଉ ରାଟ ରେସିଂରେ ଅଛୁ ଏଇ ଯୋଉ ଭାଗଦୌଡ଼ରେ ଅଛୁ ନା ସେତେବେଳେ ଯଦି ଆମେ ଦେଖିବା ତ ଆମକୁ ବସ୍ ସାଟରଡେ ସଣ୍ଡେ କେବେ କେବେ ଛୁଟି ମିଳିଥାଏ ଅନେକ ଜଣଙ୍କର ତ ସ୍ୟାଟରଡେ ଛୁଟି ନଥାଏ କିନ୍ତୁ ସଣ୍ଡେ ସମସ୍ତଙ୍କୁ ଛୁଟି ମିଳିଥାଏ କିନ୍ତୁ ତା ଭିତରେ ନିଜର ବହୁତ ସାରା କାମ ଆଉ ଟିକେ ରେଷ୍ଟ ପରେ ଏମିତି ଲାଗେ ଯେମିତି ଆଖି ପଲକ ପଡୁ ପଡୁ ମଣ୍ଡେ ଆସିକି ପହଞ୍ଚି ଯାଇଛି ତ ସେଥିପାଇଁ ବହୁତ ଜଣଙ୍କୁ ଟିକେ ଅଳସୁଆ ଷ୍ଟାର୍ଟ କରିବାକୁ ପଡ଼ିଥାଏ ଅଳସୁଆମି ଭାବରେ ମଣ୍ଡେର ମର୍ଣ୍ଣିଂଟା ଟିକେ ଷ୍ଟାର୍ଟ କରିବାକୁ ପଡ଼ିଥାଏ କିନ୍ତୁ ଏଇ ଧାଁଧଡ଼ ପୁଣି ଥରେ ଷ୍ଟାର୍ଟ ହେଇଗଲେ ମାନେ ଆମର ଟ୍ୟୁଜ୍ଡେ ଠାରୁ ନିଜ ଭିତରେ ଗୋଟେ ଜୋସ୍ ଆସିଯାଏ କି ହଁ ଆଜିଠୁ ତ ଅଫିସ ଯେମିତି ହେଲେ ଯିବାକୁ ପଡ଼ିବ କାମ ତ କରିବାକୁ ପଡ଼ିବ ଆଗେଇ ନେବାକୁ ପଡ଼ିବ କିନ୍ତୁ ମଣ୍ଡେ ମର୍ଣ୍ଣିଂ ଆମେ ଟିକେ ଲେଜି ହେଇକି ଟିକେ ଷ୍ଟାର୍ଟ କରିଥାଉ ୟେସ୍ ରବିବାର ଯିବା ପରେ ଏମିତି ଲାଗିଥାଏ କାହିଁକି ରବିବାରଟା ସରିଗଲା ୟାର କେତେ ଜଲ୍ଦି ସରିଗଲା କିଛି କରିପାରିଲିନି ମୁଁ କିଛି ମଜା କରିପାରିଲିନି ଏଇ କଥା ଭାବିବା ପୂର୍ବରୁ ନା ଯେବେ ଯେବେ ବି ଛୁଟି ଦିନ ମିଳୁଛି ନା ସେଇଦିନ ନା ମନ ଭରେ ଏନ୍ଜୟ କରନ୍ତୁ ଏବଂ ଖାସ କରି କିଛି ମୁହୂର୍ତ୍ତ ନିଜ ପାଇଁ ସାଉଣ୍ଡ ଆଉ ଟ୍ୟୁନ୍ କରି ରଖିଥାନ୍ତୁ 100.4 ଆକାଶବାଣୀ ଇଫ୍ଏମ୍ ରେନ୍ବୋ କାଡେକ୍ ଦେଲ୍ ସେ ଦିଲ୍ ତାକୁ ଷ୍ଟେ ଟ୍ୟୁନ୍

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ ଦେବ ମିତ୍ର ଅଛି ଆପଣଙ୍କ ସହିତ ଶୋ ଆରମ୍ଭ ହୋଇଯାଇଛି ଡାଏଲ୍ ଇନ୍ ଲାଇଭ୍ ର ୟେସ୍ ଆମ ସମସ୍ତଙ୍କ ହାତରେ ଆଜିକାଲି ସ୍ମାର୍ଟଫୋନ୍ ସମସ୍ତେ ପ୍ରାୟ ନିଜ ନିଜ ଫୋନ୍ରେ ବ୍ୟସ୍ତ ରୁହନ୍ତି କିନ୍ତୁ ଆଜି ମୁଁ ଆପଣଙ୍କ ସହିତ ଯାହା କଥା ହେବି ତା ଟିକେ ଡିଫରେଣ୍ଟ ମାନେ ଆପଣଙ୍କ ଫୋନ୍ରେ କାହାର କଲ୍ ସବୁଠୁ ଅଧିକା ଆସେ ସେ ବ୍ୟକ୍ତି ଜଣକ କିଏ ନିହାତି ଭାବରେ ଜଣାନ୍ତୁ ଜଣାଇବା ପାଇଁ ଡାଏଲ୍ କରନ୍ତୁ ନମ୍ବର ହେଉଛି 0671230315 ସେୟାର କରନ୍ତୁ କି ଆପଣଙ୍କ ଫୋନ୍ରେ ସବୁଠୁ ଅଧିକ କଲ୍ କାହାର ଆସେ ମାନେ ବେଳେବେଳେ ଏମିତି ବି ହେଇଥାଏ କି ଆମେ ଫୋନ୍ ଧରିଧରି ମୋତେ କେହି ବି କଲ୍ କରୁନାହାନ୍ତି କେହି ବି ଟିକେ ମୋତେ ମନେ ପକାଉନାହାନ୍ତି ଏମିତି ଆମକୁ ଲାଗେ କିନ୍ତୁ ଆପଣ ବେଳେବେଳେ ଆଉ ଗୋଟେ ଷ୍ଟେଜ୍ରେ ପୁରା ନିଶ୍ଚିତ ଥାନ୍ତି ହଁ ହେଇ ହେଇ ଘରୁ କଲ୍ ଆସିଥିବ ହେଇ ହେଇ ଏଇ ଅଫିସ୍ରୁ ଏଇ କାମ ପାଇଁ କଲ୍ ଆସିଥାଇପାରେ ନହେଲେ କିଏ ଆପଣଙ୍କର କିଏ ଜଣେ ଗୋଟେ ପର୍ମାନେଣ୍ଟ ସାଙ୍ଗ ବା ପିଲାବେଳର ସାଙ୍ଗ ହଉ କି କଲେଜ ଯାଆ ସ୍କୁଲ ଡେଜ୍ର ସାଙ୍ଗ ହଉ ଯାହା ସହିତ ଆପଣ ଅତି ଘନିଷ୍ଠ ଅଛି ଆପଣଙ୍କୁ ସବୁବେଳେ କଲ୍ କରୁଥିବ ସେମିତି ସେଇ ବ୍ୟକ୍ତିରେ ହିଁ କଲ୍ ଆସିଥିବ ଆପଣ ପୁରା ଡ୍ୟାମ୍ ସିଓର ଥିବେ କି ହଁ ଏଇ କଲ୍ କରିଥିବ ତା ଛଡ଼ା ମୋତେ ଆଉ କିଏ ବା କଲ୍ କରିପାରେ ତାହେଲେ ଆପଣ ମୋତେ କଲ୍ କରନ୍ତୁ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରନ୍ତୁ କି ଆପଣଙ୍କ ଫୋନ୍ରେ ସବୁଠୁ ଅଧିକ କଲ୍ କାହାର ଆସେ ସେୟାର କରନ୍ତୁ ତା ଭିତରେ ମୁଁ ଆପଣଙ୍କୁ ଶୁଣାଉଛି ବ୍ୟୁଟିଫୁଲ୍ ସା ଟ୍ରାକ୍ କେବଳ ଆଉ କେବଳ ଶୁଣୁଥାନ୍ତୁ ଦେବମିତ୍ରା ସହିତ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଡେକ୍ ଦିଲ୍ ସେ ଦିଲ୍ ତକ୍ରେ ଷ୍ଟେ ଟ୍ୟୁନ୍ଡ।

0: ହ୍ୟାଲୋ,
1: ହଁ କୁହନ୍ତୁ।
0: କହୁଛି ବଳରାମ ବେହେରା, ଏଜିଓ ପି ଷ୍ଟାଫ, ଓଡ଼ିଶା ହାଇକୋର୍ଟ ବିଲ୍ଡିଂ, କଟକ। ଆଜ୍ଞା।
1: ଆଚ୍ଛା, ଆପଣଙ୍କ ଫୋନ କୁ କାହା କଲ୍ ଅଧିକ ଆସିଥାଏ?
0: ଆଜ୍ଞା, ମୋ ଫୋନ ବେଶୀ କଲ୍ ମୋ ଝିଅର ଆସେ। ଆଜ୍ଞା, ଅଫିସରେ ଥିଲାବେଳେ, ଅଫିସରେ ବଜାର ଯୋଉଠି ଥାଏ ସବୁବେଳେ ଝିଅର ହିଁ ଅଧିକା ଫୋନ ମୋର ଆସିଥାଏ। ପିଲାମାନଙ୍କ ପୁଅ ଅପେକ୍ଷା ଝିଅର ଫୋନ ବେଶୀ ଆସିଥାଏ ମୋ ପାଖକୁ।
1: ଆଚ୍ଛା, ଖାଇଲେନି ନା ନାଇଁ? ଘରେ କେତେବେଳେ ପହଞ୍ଚିବେ?
0: ଫେରିବ, ଡେରି ହେଲାଣି, ଅଫିସ କେତେବେଳେ ଆସିବ? ଘରୁ ରାତି ହେଲାଣି, ମୋର ତ ଘରେ ପହଞ୍ଚିବ ଆଠଟା ସାଢେ ଆଠଟା ନଅଟା ଆଜ୍ଞା ହେଇଯାଏ। ହାଇକୋର୍ଟ କାମ ନା, ଟିକେ ଲେଟ୍ ସବୁ ହୁଏ କାମ ସରିଲା ବେଳକୁ।
1: ଆଜ୍ଞା,
0: ଯାହାଦ୍ୱାରା ସେ ଘରେ ବେଳେବେଳେ ରାତି ଦଶଟା ଆଜ୍ଞା ହେଇଯାଏ। କିନ୍ତୁ ମୋର ଆଜ୍ଞା, ମୋର ମୋ ବାଇକ୍ ଶିଖିନି, କିଛି ଶିଖିନି, ମୋର ସାଇକେଲ ହିଁ। ଘରଠୁ ହାଇକୋର୍ଟଠୁ ଘର ହଉଛି ଦଶ କିଲୋମିଟର, ମୁଁ ସାଇକେଲରେ ଯିବି ଦଶ କିଲୋମିଟର, ଆସିବି ଦଶ କିଲୋମିଟର, ଅବେ ଅଫିସ ଯାଉଛି ଅଧା ବାଟରେ ହେଇଛି।
1: ଆଚ୍ଛା ଆଚ୍ଛା, ତ ତା ଭିତରେ ବି ଆପଣ ଆମକୁ ଶୁଣୁଛନ୍ତି ନା କଣ?
0: ଆଜ୍ଞା, ବର୍ତ୍ତମାନ ଚାଲିଛି ସାଇକେଲ, ଯାଉଛି ଆପଣଙ୍କ ସାଙ୍ଗେ କଥା ହଉଛି। ଆଜ୍ଞା,
1: ଆଚ୍ଛା, ଆପଣ ଆରାମସେ ସାଇକେଲ ଚଲେଇକି ଯାଆନ୍ତୁ, ପହଞ୍ଚି ଯାଆନ୍ତୁ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ, ଏମିତି ଭଲ ପାଇବା ଦଉଥିବାରୁ।
0: ଜୟ ଜଗନ୍ନାଥ, ସାନ ପୂର୍ଣ୍ଣିମା। ଆଜ୍ଞା, ଜଗନ୍ନାଥ ସାନ ପୂର୍ଣ୍ଣିମା।
1: ଆଜ୍ଞା, ଦେବସ୍ନାନ ପୂର୍ଣ୍ଣିମାରୁ ଆପଣଙ୍କୁ ଅନେକ ସାରା ଅଭିନନ୍ଦନ ଆଉ ଶୁଭେଚ୍ଛା।
0: ରାଧେ ରାଧେ, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ। ଆପଣ ବି କଲ୍ କରିପାରିବେ ଅନ୍ ନମ୍ବର 0671230353 ଏବଂ ସେୟାର କରିପାରିବେ ଆପଣଙ୍କ କଥା ମୋ ସହିତ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି, ସେ କଣ କହୁଛନ୍ତି ଆଜିର ଟପିକ୍ କୁ ନେଇ। ହ୍ୟାଲୋ
2: ହ୍ୟାଲୋ, ଶୁଭ ସକାଳ ମା ସାରାଙ୍ଗା ଯୋଉ ସହପରିବାର ଭରତଚନ୍ଦ୍ର ଦେବତ୍ର ଭଉଣୀ।
1: ଶୁଭ ସକାଳ, ଅନେକ ଅନେକ ଅଭିନନ୍ଦନ ଆପଣଙ୍କୁ ଦେବସ୍ନାନ ପୂର୍ଣ୍ଣିମାର। ଟୁନା ଭାଇନା କହୁଛନ୍ତି
2: ଆପଣଙ୍କୁ ମଧ୍ୟ।
1: ଆଜ୍ଞା, ଜଗତସିଂହପୁର ମେଡିକାଲ କଲୋନୀରୁ କହୁଛନ୍ତି?
2: ଜଗତସିଂହପୁର ମେଡିକାଲ କଲୋନୀ, ଟୁନା ଭାଇନା କହୁଛି। ଆଜ୍ଞା
1: ଆଜ୍ଞା, କେମିତି ଅଛନ୍ତି?
2: ଆପଣଙ୍କ ଭଲ ପାଇଁ ମା ସାରାଙ୍ଗା ସହିତ ମୁଁ ବହୁତ ଭଲରେ ଅଛି। ଆଶାରେ ମା ସାରା ଆପଣଙ୍କୁ ଭଲରେ ଖୁସିରେ ରଖନ୍ତୁ, ଏତିକି ମାଙ୍କ ପାଖରେ ପ୍ରାର୍ଥନା।
1: ଆଜ୍ଞା, ଆଚ୍ଛା କୁହନ୍ତୁ ଆପଣଙ୍କ ଫୋନ କୁ କାହା କଲ୍ ଅଧିକ ଆସିଥାଏ?
2: ଦେଖନ୍ତୁ, କଲ୍ ତ ଟପିକ ଯିବା ପୂର୍ବରୁ ମୋର ଗୋଟେ ଶ୍ରୋତା ଭାଇ, ଆଜି ପ୍ରିୟର ଶ୍ରୋତା ଭାଇ ରଶ୍ମିରଞ୍ଜନ ସାହୁ, ତାଙ୍କର ଆଜି ମ୍ୟାରେଜ ଆନିଭର୍ସରୀ, ତାକୁ ମୁଁ ଅଭିନନ୍ଦନ ଶୁଭେଚ୍ଛା ଦେବା ସହ ମା ସାରାଙ୍କ ପାଖରେ ପ୍ରାର୍ଥନା କରୁଛି, ମା ସାରା ତାଙ୍କୁ ଘଣ୍ଟ ଘୋଡ଼ି ରଖିଥାନ୍ତୁ।
1: ଯେହେତୁ ବିବାହ ବାର୍ଷିକ, ତାଙ୍କୁ ମଧ୍ୟ ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ଢେର ସାରା ଶୁଭେଚ୍ଛା, ଆମ ତରଫରୁ ଢେର ସାରା ଭଲ ପାଇବା। ତାଙ୍କ ବିବାହ ବନ୍ଧନ ଏମିତି ଆଗକୁ ବଢୁ ଏବଂ ଏମିତି ଖୁସିରେ ଆଗକୁ ବଢୁ। ଆଚ୍ଛା କୁହନ୍ତୁ, ଟପିକ ଉପରେ କଣ କହିବେ?
2: ଟପିକ ଉପରେ ଯିବା?
1: ଆଜ୍ଞା,
2: ଟପିକ ଉପରେ ଯିବା ଗଲେ ମୋ ବୋଉ ମୋ ପାଖରେ ସବୁବେଳେ ଥାଏ, ଏ 4 ମାସ ହେଲାଣି ସେ ଭୁବନେଶ୍ୱରରେ ଅଛନ୍ତି, ଆଉ ସେ ସାନ ଭାଇ ପାଖରେ ଅଛନ୍ତି। 4-5 ଥର ଦିନକୁ ଫୋନ ଡେଲି କରିବେ, କେମିତି ଅଛୁ, କଣ ଖାଇଛୁ, କଣ କରୁଛୁ, ସେ ଯେମିତି ହେଲେ 4-5 ଥର ଫୋନ କରି ପଚାରିବି।
1: ଆଚ୍ଛା, ତାହେଲେ ଆପଣଙ୍କ ଫୋନ ଏବେ ଯଦି ବାଜୁଛି ଆପଣ ଜାଣି ଦେଉଛନ୍ତି?
2: 1500 ଶ୍ରୋତା ଭିତରୁ ଫୋନ ଆସେ, ଫର୍ମ ବେଶୀ ଏମିତି ଡେଲି ଆସେ, 2025ରୁ ଆଉ ଫୋନ ବେଶୀ ଆସେନି, ଶ୍ରୋତାଙ୍କ ଇଏରେ ରହନ୍ତି। ଆଉ ଶ୍ରୋତାମାନଙ୍କ ଭିତରେ ଫୋନ କରନ୍ତି, କଟିଲ ମୁନା ପଣ୍ଡା ଗୋଟେ 3 ଥର ଫୋନ କରନ୍ତି, କେମିତି ଅଛ, କଣ କରୁଛ, ସେ ଟିକେ ଫୋନ କରନ୍ତି। ଆଉ ବାମଦେବ ଭାଇ ପୁଷ୍ଟି ଝାଞ୍ଜୁମାଳ, ସିଏ ମଧ୍ୟ ଟିକେ ଫୋନ କରନ୍ତି,
1: ଏଇଭଳିଆ
2: ଫୋନ କଲେ ଆସେ। ଶାଶ ଥିଲେ ଫୋନ କଲେ ଜବର ଆସିବ,
1: ଶାଶୁ ବି କଲ୍
2: କରନ୍ତି, ଫୋନ କଲେ ଆସିବ।
1: ଆଚ୍ଛା, ତାହେଲେ ଏମିତି ଆପଣଙ୍କୁ ସମସ୍ତେ ଭଲ ପାଇବା ଦଉଥାନ୍ତି, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
2: ଯିବା ଆଗରୁ ମା ସାରାଙ୍କ ପାଖରେ ପ୍ରାର୍ଥନା କରୁଛି, ମା ସାରା ଆମ ଦେବନ୍ତ୍ରା ଭଉଣୀଙ୍କୁ ଭଲରେ ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି, ରହୁଛି, ନମସ୍କାର।
1: ବହୁତ ବହୁତ ଧନ୍ୟବାଦ, ନମସ୍କାର। ଆପଣ ବି କଲ୍ କରିପାରିବେ ଅନ୍ ନମ୍ବର 0671230353 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ, ଯେ ଆପଣଙ୍କ ଫୋନକୁ କାହାର କଲ୍ ଅଧିକ ଆସେ, ନିହାତି ଭାବରେ ସେୟାର କରନ୍ତୁ। ଆଉ ଥରେ ଫୋନ ଟ୍ରିଙ୍ଗ ଟ୍ରିଙ୍ଗ ହେଲାଣି, ଚାଲନ୍ତୁ ଦେଖିବା ନେକ୍ସଟ କଲର୍ ଆମର କିଏ ଅଛନ୍ତି, ସେ କଣ କହୁଛନ୍ତି। ହ୍ୟାଲୋ,
3: ଜୟ ଜଗନ୍ନାଥ, ନମସ୍କାର।
1: ଜୟ ଜଗନ୍ନାଥ, ନମସ୍କାର, କିଏ କୋଉଠୁ କହୁଛନ୍ତି?
3: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର, ଜଗତସିଂହପୁର।
1: ଆଜ୍ଞା, ଆପଣଙ୍କ ଫୋନକୁ କାହା କଲ୍ ଅଧିକ ଆସେ?
3: ଆଜ୍ଞା, ଆଜିକାଲି ତ ଆଧୁନିକ ଯୁଗରେ ମୋବାଇଲ ମାନିଆ ଚାଲିଛି, ଏମିତି ଆମର ଗୋଟେ କଥାରେ ନାହିଁ, ଇଲୋମା ମୋବାଇଲ କିଏ ମନ୍ତର କଲା, ପିଲା ବୁଢା ଭେଣ୍ଡିଆ ସବିକି ବାହିଆ କଲା। ତେଣୁ ମୋବାଇଲ ମୋର ପର ଡେ ପାଖାପାଖି 80ରୁ 100 କଲ୍ ଆସେ। ଆଉ ମୋର ବିଜନେସ ଅଛି ଯେହେତୁ, ବେଶୀ ବାହାର କଲ୍ ସବୁ ଆସେ, ମୋର ରିଅଲ ଇଷ୍ଟେଟ କାମ ଆଉ ଫୋର ହ୍ୱିଲର ଫାଇନାନ୍ସ ଫାଇନାନ୍ସ ଅଛି, ଜ୍ୟୋତିଷ ବିଦ୍ୟା ବି କରେ, ବେଶୀ ବାହାର କଲ୍ ଆସେ, ଘର କଲ୍ କ୍ୱଚିତ ଆସେ। ତେଣୁ ମୋ ତ ବାପା ତ ନାହାନ୍ତି, ସାନ ଭାଇ ବେଶୀ ଫୋନ କରେ, ମୋର ଭଉଣୀ ମାନେ ବାହାରେ ମ୍ୟାରେଜ କରିଛନ୍ତି ସେମାନେ ବି କଲ୍ କରନ୍ତି, ଆଉ ମୁଁ ବି ଫୋନ ଫାନ କରେ, ଯେମିତିକି ଟୁନା ଭାଇନା କହୁଥିଲେ ତାଙ୍କୁ ବି କଲ୍ କରିକି ଟପିକ ଉପରେ କୁହେ, ଆଉ ମୁନା ଭାଇନା ଯୋଉ ବାସନ୍ତୀ ଖଟୁଆ ଆଉ ଅନ୍ୟାନ୍ୟ ଶ୍ରୋତା ବି ଅଛନ୍ତି, ତାଙ୍କ ସହିତ ବି କନେକ୍ଟ ହୁଏ। ଆଉ
1: ଅଧିକ କଲ୍ ଆପଣ

0: ବ୍ୟବସାୟ ରିଲେଟେଡ୍ ହିଁ ଆସେ ତ ଆପଣଙ୍କୁ
1: ଆଜ୍ଞା ଆଜ୍ଞା
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ରହୁଛି ନମସ୍କାର
1: ରହିଲି ଭଉଣୀ ଜୟ ଜଗନ୍ନାଥ
0: ଜୟ ଜଗନ୍ନାଥ ଆପଣ ବି କଲ୍ କରିପାରିବେ ଅନ୍ ନମ୍ବର 06712303153 ରେ ଏବଂ ସେୟାର କରିପାରିବେ ଯେ ଆପଣଙ୍କ ଫୋନକୁ ଅଧିକ କଲ୍ କାହାର ଆସେ କିନ୍ତୁ ଏବେ ପାଇଁ ବ୍ୟୁଟିଫୁଲ୍ ସଙ୍ଗୀତ ଆପଣ ସମସ୍ତଙ୍କ ପାଇଁ ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍

0: సుంచింది అప్పుడు మనీ 100.4 ఆకాశవాణి ఎఫ్ఎం రెయిన్బో కటక్ తెలిసే దిల్ తక్ కొన్ తెలిసే దిల్ తక్ చిదవ మిత్ర అక్షపణం సహిత షో నీకి డాలిన్ లైవ్ రో చలం తో దేఖివా నెక్స్ట్ కాలర్ అమరు కి అచ్చంది అండ్ సే కొన్ కొహుచంది ఆజ్ ర టాపిక్ కు నీకి హలో
1: మిత్రావ జయ జగన్నాథ
0: జయ జగన్నాథ కి కొహుచంది కోట కొహుచంది
1: ଜୟ କୁମାର ଦାସ ସୌରୀ ମହାସିଂହପୁର ବହୁଗ୍ରାମ କଟକ
0: କେମିତି ଅଛନ୍ତି
1: ପୁରା ବିନ୍ଦାସ ବଢିଆ ଚୋଖା ଅଛି
0: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଢେର ସାରା ଅଭିନନ୍ଦନ ଆଜିର ଟପିକ ଉପରେ କଣ କହିବେ
1: ସମସ୍ତ ଶ୍ରୋତା ବନ୍ଧୁ ମାନଙ୍କୁ ଆପଣ ଷ୍ଟାଫ ମାନଙ୍କୁ ଆପଣଙ୍କୁ ମଧ୍ୟ ଦେବସ୍ନାନ ପୂର୍ଣ୍ଣିମାର ଶୁଭେଚ୍ଛା ଅଭିନନ୍ଦନ
0: ଆଚ୍ଛା ଆପଣଙ୍କ ଫୋନ କୁ କାହା କଲ୍ ଅଧିକ ଆସିଥାଏ
1: ଯେହେତୁ ମୁଁ ଏଲ୍ଆଇସି ଏଜେଣ୍ଟ ଅଛି ଏଲ୍ଆଇସି କାମ ସବୁବେଳେ ସେ ଡିଓ ସବୁବେଳେ ଫୋନ କରନ୍ତି ଦିନକୁ ତିନି ଚାରିଟା ଫୋନ କୁଆଡେ ଗଲା କୋଉ ଯାଏଁ ଗଲା କେତେ ହେଲା କେମିତି ହବ ସବୁ ବିଜନେସ ଲିଡର କରନ୍ତି ସବୁବେଳେ ଆଉ ହ୍ୟାଲୋ
0: ଆଜ୍ଞା
1: ହ୍ୟାଲୋ
0: ତ ଆପଣଙ୍କର କାମ ରିଲେଟେଡ ଆପଣଙ୍କ ଫୋନକୁ ଅଧିକ କଲ୍ ଆସେ
1: ଯେହେତୁ ଦିନକୁ ଏଇ ସକାଳୁ ବୋଧେ ଦୁଇ ଥର ଫୋନ ହେଇସାରିଲାଣି
0: ଆଚ୍ଛା
1: ଆଜି କଣ ବିଜନେସ ଆସିବ ମାସ ସରିଯାଉଛି କେତେଟା କାମ କରିବ ମାନେ ଦିନକୁ ମିନିମମ ତିନି ଚାରି ଥର ଫୋନ ଆସେ ଆଉ
0: ଏବେ ସକାଳୁ କଲ୍ ଆସିଲାଣି ନା ନାଇଁ
1: ହଁ ସକାଳୁ ଆସିଲା ନା ଦୁଇ ଥର ଆଉ
0: ତାହେଲେ ଆପଣଙ୍କ ଫୋନରୁ ହିଁ ମାନେ ଆପଣଙ୍କ କାମ ପାଇଁ ବେଶୀ ତତ୍ପର ହବାକୁ ପଡେ ନା କଣ
1: ସବୁବେଳେ ଦିନକୁ ତିନି ଚାରି ଥର ଫୋନ କରିଥିଲେ କେତେ ହେଲା କୋଉ ଯାଏଁ ଗଲା ବିଜନେସ କେତେ ହେଲା
0: ଆଚ୍ଛା ଆପଣ ତାହେଲେ ଏମିତି ନିଜ କର୍ମମୟ ଜୀବନରେ ବ୍ୟସ୍ତ ରୁହନ୍ତୁ କିନ୍ତୁ ତା ଭିତରେ ନିଜର ମଧ୍ୟ ଧ୍ୟାନ ରଖୁଥାନ୍ତୁ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବା
1: ଜୟ ଜଗନ୍ନାଥ
0: ଜୟ ଜଗନ୍ନାଥ ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 06712303153 ରେ ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଆଣ୍ଡ ସେ କଣ କହୁଛନ୍ତି ଆଜିର ଟପିକକୁ ନେଇ ହ୍ୟାଲୋ ହ୍ୟାଲୋ ହ୍ୟାଲୋ କିଛି କଥା ନାହିଁ କଲ୍ଟି କଟିଯାଇଛି କିନ୍ତୁ ଆପଣମାନେ ମୋତେ କଲ୍ କରିପାରିବେ ଅନ୍ ଦ ନମ୍ବର 06712303153 ଏବଂ ସେୟାର କରିପାରିବେ ଯେ ଆପଣଙ୍କ ଫୋନକୁ ଅଧିକ କଲ୍ କାହାର ଆସେ ହ୍ୟାଲୋ
2: ହ୍ୟାଲୋ ଦିଦି ନମସ୍କାର
0: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ଦିଦି କଟକରୁ କଟକ ନୂଆବଜାରରୁ ମମତା ବେହେରା କହୁଛି
0: ଆଚ୍ଛା କେମିତି ଅଛନ୍ତି
2: ଆଜ୍ଞା ଦିଦି
0: କେମିତି ଅଛନ୍ତି
2: ଭଲ ଅଛି ଦିଦି ଆପଣ କେମିତି ଅଛନ୍ତି
0: ମୁଁ ବି ବହୁତ ଭଲ ଅଛି ଆଚ୍ଛା ଦେବସ୍ନାନ ପୂର୍ଣ୍ଣିମାରେ ତ ପ୍ରଥମେ ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଏବଂ ଶୁଭେଚ୍ଛା ଆପଣଙ୍କ ଫୋନକୁ କାହାର କଲ୍ ଅଧିକ ଆସେ
2: ଆପଣଙ୍କୁ ବି ଦିଦି ଆପଣ ଆଉ ସବୁ ଶ୍ରୋତା ଭାଇମାନଙ୍କୁ ସ୍ନାନ ପୂର୍ଣ୍ଣିମାର ବହୁତ ବହୁତ ଅଭିନନ୍ଦନ ଆଉ ମୋ ଆମ ଫୋନକୁ ବେଶୀ କଲ୍ ଆସେ ମୋର ଗୋଟେ ପୁତୁରା ବୋହୁ ଅଛି ବଡ ଭଉଣୀଙ୍କର ବୋହୁ ତାର ରାତିରେ ଦିନରେ ଦି ଟାଇମ୍ ସେ ଯେମିତି ହଉ ଯେତେ ବ୍ୟସ୍ତ ଭିତରେ ଥାନ୍ତୁ ସିଏ କଲ୍ କରିବେ କଥା ହେବେ ଆଉ ଗୋଟେ ମୋର ମଝିଆ ଭଉଣୀ ଅଛନ୍ତି ସିଏ ବି ସେମିତି ଯେତେ ମାନେ ବ୍ୟସ୍ତ ଭିତରେ ଥାନ୍ତୁ ସେ ଡେଲି କଲ୍ କରିକିନି ଯାହା ବି ହଉ 10-15 ମିନିଟ୍ ସେ କଥା ହେବେ ଭଲ ମନ୍ଦ ପଚାରିବେ ମୋତେ ଦି ଜଣଙ୍କର ବହୁତ କଲ୍ ଆସେ
0: ତାହେଲେ ବହୁତ ଭଲ ପାଆନ୍ତି ଆପଣଙ୍କୁ ନା କଣ
2: ଆଜ୍ଞା ଆଜ୍ଞା ଦିଦି
0: ତାହେଲେ ବେଳେବେଳେ ଆପଣଙ୍କ ଫୋନ ବାଜିଲେ ଆପଣ ଜାଣିଦେଉଥିବେ କି ଇଏ ନହେଲେ ସିଏ କିଏ କଲ୍ କରିଥିବେ ଆଉ
2: ଆମେ ଜାଣିଲେ ଏଇ ଟାଇମ୍ ତାଙ୍କର ବହୁର ଟାଇମ୍ ଅଛି ସିଏ କରିବେ ରାତି 9:30 କରିବେ ଆଉ ନହେଲେ ଦିନ ରୋଷେଇବାସ ସାରିଲା ପରେ ଗୋଟେ ବେଳୁ କରିବେ କାରଣ ଆମେ 1:30 ଭିତରେ ଖାଇକି ଶୋଇପଡୁ ସେଇ ଟାଇମ୍ରେ କଲ୍ କରିବେ ଭଉଣୀ ବି ସେଇ ଟାଇମ୍ରେ ସିଏ ଦି ଜଣଙ୍କର ଆଗ ପଛ ହେଇକି ଦି ଜଣଙ୍କର କଲ୍ଟା ଆସେ

0: ଯେଉଁମାନେ ରେଡିଓକୁ ଭଲ ପାଆନ୍ତି ସେମାନଙ୍କର ତ ରେଡିଓ ସହିତ ସମ୍ପର୍କ ସବୁବେଳ ପାଇଁ ନିବିଡ଼, ଆଉ ଯେଉଁମାନେ ଆମକୁ ଭଲ ପାଆନ୍ତି ସେମାନଙ୍କର ସମ୍ପର୍କ ସତବେଳେ ଆମ ସହିତ ବି ବହୁତ ନିବିଡ଼। ସେଇଥିପାଇଁ ତ ସେମାନେ ଆମ ହୃଦୟରେ ଥାନ୍ତି ବୋଲି ସେମାନଙ୍କର ଆମ କଥା ସବୁବେଳେ ବାରମ୍ବାର ମନେ ପଡ଼େ, ଆଉ ଫୋନ୍ କଲ୍ ମାଧ୍ୟମରେ ସେମାନେ ବେଳେବେଳେ ଜତେଇ ହୁଅନ୍ତି କି ହଁ ମନେ ପଡ଼ୁଛି ଭୋର ତମ କଥା, ତୁମେ ଖାଇଲଣି ନା ନାଇଁ, କ'ଣ କରୁଛ ନା ନାଇଁ, ଏଇସବୁ କଥା ହିଁ ଜାଣିବାକୁ ଚେଷ୍ଟା କରନ୍ତି। ସେମିତି ହିଁ ବନ୍ଧୁ ବହୁତ ଖାସ ଥାନ୍ତି, କାହିଁକି ନା ସେମାନେ ବି ଆମ ଜୀବନରେ ରହିବା ଗୋଟେ ଗୋଟେ ଆଶୀର୍ବାଦ ଆମ ପାଇଁ। ଚାଲନ୍ତୁ ଦେଖିବା ନେକ୍ସଟ ଆମର କଲେକ୍ଟ କିଏ ଅଛନ୍ତି, ସେ କ'ଣ କହୁଛନ୍ତି ଆମର ଏଇ ଟପିକ୍ କୁ ନେଇକି। ହ୍ୟାଲୋ
1: ହ୍ୟାଲୋ ଦିଦି ନମସ୍କାର, ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
0: ଶୁଭେଚ୍ଛା ଶୁଭେଚ୍ଛା, ଢେର ସାରା ଅଭିନନ୍ଦନ ଦେବସ୍ନାନ ପୂର୍ଣ୍ଣିମାର ତୁମକୁ। ସାଇ କହୁଛ?
1: ଆଜ୍ଞା।
0: ବେଲପଡ଼ାରୁ?
1: ଆଜ୍ଞା।
0: କେମିତି ଅଛ? ତୁମ କଥାରୁ ହିଁ ଜଣାପଡୁଛି ତୁମେ ପୁରା ବୋବାଲ ଅଛ। ପ୍ରଥମରୁ ଯୋଉ ଶୁଭେଚ୍ଛାର ପୁରା ଝଟକା ବାଣ ତୁମେ ଦେଲ, ମୁଁ ତ ସେଇଥିରେ ମତେ ଖୁସି ଲାଗିଲା, ମୁଁ ତ ବହୁତ ଭଲରେ ଅଛି। ଆଚ୍ଛା କୁହ, ତୁମ ଫୋନ କୁ କାହା କଲ ସବୁଠୁ ଅଧିକ ଆସେ?
1: ମୋର ତ ଫୋନ କୁ ସବୁବେଳେ ବେଶୀ କଲ ଆମ ମୋ ପିଇସୀ କରନ୍ତି, ସିଏ ତ ପୁରା ଦିନକୁ 5-6 ଥର, ତାଠୁ ଅଧିକା ବି ଦିନେ ଦିନେ। ତାପରେ ସାଙ୍ଗମାନେ ଫୋନ କରନ୍ତି, ତାପରେ ଆମର ଦୋକାନକୁ ସବୁ ବହୁତ ଲୋକ ବି ଫୋନ କରନ୍ତି, ତ ସେମାନେ ବି ମୋ ଫୋନ କୁ ଫୋନ କରନ୍ତି, ଆଉ ବେଶୀ କିନ୍ତୁ ମୋ ପିଇସୀଙ୍କ କଲ ଆସେ।
0: ତାହେଲେ ପିଇସୀ ଟିକେ ବେଶୀ ଭଲ ପାଆନ୍ତି ଆମ ସାଇଙ୍କୁ ନା କଣ?
1: ହଁ, ସିଏ ଖାଲି ମତେ ନୁହେଁ ସମସ୍ତଙ୍କୁ ଫୋନ କରନ୍ତି।
0: ଆଚ୍ଛା ଫୋନ କରି କଣ କୁହନ୍ତି ପିଇସୀ ପ୍ରାୟତଃ ତୁମକୁ? ସାଇ
1: ଏବେ କଣ କରୁଛୁ ଏଇଟା ପଚାରନ୍ତି, ତାପରେ କଣ ଆଜି ସବୁ ଖାଇବା ହେଇଛି, ସକାଳେ ଫୋନ କରିବେ ଥରେ, ପୁଣି ଟିକେ ମନେ ପଡିଲେ ପୁଣି ତାଙ୍କର ସବୁ କାମ ଯେତେବେଳେ ସରିବ ତାପରେ ଫୋନ କରିବେ।
0: ଆଚ୍ଛା ତାହେଲେ ପିଇସୀ ବହୁତ ଭଲ ପାଆନ୍ତି ନା କଣ?
1: ଆଜ୍ଞା।
0: ଖାଲି ଖାଇବା ଘରେ କଣ ହେଇଛି ପଚାରନ୍ତି ନା ବେଳେ ବେଳେ ଆସିଲେ କିଛି ଖାଇବା ତମ ପାଇଁ ଆଣିକି ବି ଆସନ୍ତି?
1: ହଁ, ଯେତେବେଳେ ତ ଆସନ୍ତି ପିଇସୀ ମାନେ ନେଇକି ବି ଆସନ୍ତି ବହୁତ ଜିନିଷ, ଆଉ ଫୋନ ବି କରି ସବୁବେଳେ ପଚାରନ୍ତି, ଯଦି ବର୍ଷା ପବନ ବି ହଉଥିବ ସେଇ ଟାଇମରେ ବି ଫୋନ କରି ପଚାରିବେ ଆଉ ଛାଡ଼େ ବର୍ଷା ହେଇଛି ନା ନାହିଁ।
0: ଆଚ୍ଛା ବହୁତ ଭଲ ଲାଗିଲା ଜାଣିକି, ଏମିତି ପିଇସୀଙ୍କ ସହିତ ତୁମ ସମ୍ପର୍କ ଏମିତି ବହୁତ ସୁନ୍ଦର ହେଇକି ରହୁ, ବହୁତ ଭଲ ପାଇବା ପଢୁ। ବହୁତ ବହୁତ ଧନ୍ୟବାଦ କଲ କରିଥିବାରୁ।
1: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
0: ନମସ୍କାର। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ। କିନ୍ତୁ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଏହି ସୁନ୍ଦର ଗୀତଟି ଆପଣ ସମସ୍ତଙ୍କ ପାଇଁ। ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍।

0: ଦେବ ସ୍ନାନ ପୂର୍ଣ୍ଣିମାର ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଆଜି ଗୋଟେ ବହୁତ ପବିତ୍ର ଦିନ। ତା ଛଡା ଆମର ଶ୍ରୋତା ଭାଇ ରଶ୍ମି ରଞ୍ଜନ ସାହୁ ଆଉ ଲକ୍ଷ୍ମୀପ୍ରିୟା ଭାଉଜଙ୍କର ଆଜି ବିବାହ ବାର୍ଷିକୀ। ଏହି ଅବସରରେ ମୁଁ ତାଙ୍କୁ ମଧ୍ୟ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ଏବଂ ତାଙ୍କର ଦାମ୍ପତ୍ୟ ଜୀବନ ଯେମିତି ପୂର୍ବରୁ ହସଖୁସିରେ ମାନେ ବିତି ଆସୁଛି ସେମିତି ଆଗାମୀ ଦିନମାନଙ୍କରେ ସେମିତି ହସଖୁସିରେ ତାଙ୍କର ସଂସାର ଅତିକ୍ରମ ମାନେ ଅତିବାହିତ ହଉ। ସେଥିପାଇଁ ତାଙ୍କୁ ବହୁତ ବହୁତ ଶୁଭେଚ୍ଛା।
1: ଆପଣ ଯେତେ ଶୁଭେଚ୍ଛାର ବାର୍ତ୍ତା ଦେଲେଣି ନିହାତି ଭାବରେ ତାଙ୍କର ଆଜିର ଦିନଟି ବହୁତ ଶୁଭମ ହେବ ଏବଂ
0: ନିଶ୍ଚିନ୍ତ ମୁଁ ବୋଧେ ଆଜି ଦେବମିତ୍ରା ମ୍ୟାମ୍ ଯଦି ମୋ ଫୋନଟା ଆଜି ନ ଲାଗିଥାନ୍ତା ଗୋଟେ ଅବଶୋଷ ରହିଯାଇଥାନ୍ତା। କାହିଁକିନା ରଶ୍ମି ଭାଇଙ୍କ ସହିତ ମୋର ଏମିତି ଗୋଟେ ସମ୍ପର୍କ ଯେ ମେ 8 ତାରିଖରେ ମୋର ମଧ୍ୟ ଥିଲା ବିବାହ ବାର୍ଷିକୀ ଆଉ ସେ ଏମିତି ଭାବରେ ମୋତେ ମାନେ ଶୁଭେଚ୍ଛା ସହିତ ମୋତେ ଏତେ ପ୍ରଶଂସାରେ ପୋତି ଦେଇଥିଲେ ହୁଏତ ଆଜି ଯଦି ମୋ ଫୋନଟା ନ ଲାଗିଥାନ୍ତା ବୋଧେ ମୁଁ ତାଙ୍କ ପାଖରେ ଋଣୀ ରହିଯାଇଥାନ୍ତି।
1: ଆଚ୍ଛା, ତାହେଲେ ଆପଣ ବି ଆଜି ପୁରା ଋଣକୁ ସୁଝେଇ ଦେଇଛନ୍ତି, ପ୍ରଶଂସାରେ ପୋତି ଦେଇଛନ୍ତି ତାଙ୍କୁ ନା କଣ?
0: ନିଶ୍ଚିନ୍ତ ଭାବରେ ମୁଁ ଖାଲି ରଶ୍ମି ଭାଇ ନୁହଁ, ଆମ ଶ୍ରୋତା ଭାଇ ଭଉଣୀ ମାନେ ଯେତେ ଅଛନ୍ତି ସମସ୍ତେ ଏତେ ଭଲ, ସମସ୍ତଙ୍କର ଏତେ ଶ୍ରଦ୍ଧା ସ୍ନେହ ରହିଛି ଆମ ମାନଙ୍କ ପ୍ରତି, ସେଟା ତ କେବେ ଭୁଲିବାର ନୁହଁ।
1: ଏମିତି ଭଲ ପାଇବା ସମସ୍ତଙ୍କ ଭିତରେ ଥାଉ। ଆଚ୍ଛା କୁହନ୍ତୁ, ଆଜି ଟପିକ ଉପରେ କଣ କହିବେ? ଆପଣଙ୍କ ଫୋନକୁ କାହା କଲ୍ ଅଧିକ ଆସେ?
0: ହଁ, ଆଜି ଯୋଉ ଟପିକ ରଖିଛନ୍ତି ବହୁତ ଭଲ ଟପିକ ରଖିଛନ୍ତି। ମୁଁ ଭାବୁଛି ବୋଧେ ଏବେ ଆଉ ମୋର ସେମିତି ବିଶେଷ ସବୁଦିନ କେହି ନା କେହି ତ କରୁଛନ୍ତି କଲ୍, କିନ୍ତୁ ରେଗୁଲାର କଲ୍ ସେମିତି କିଛି ବର୍ତ୍ତମାନ ଆସୁନି। ଯାହାକି ବିଗତ ଦିନରେ ଟୁନା ଭାଇନା ପ୍ରାୟ ପ୍ରତ୍ୟେକ ଦିନ ମୁଁ କଥା ହେଇଥାଏ, ଥରେ ଦୁଇ ଥର ତିନି ଥର। ଆଉ ବିଶେଷ କରି ରାଜେନ୍ଦ୍ର ନନା ଏତେ ବଢିଆ ମଣିଷ ସେ, ଆଉ ତାଙ୍କ ସହିତ ଯେବେଠାରୁ ସମ୍ପର୍କ ହେଇଛି ସେ କୋଉଦିନ ବି ଛାଡ଼ନ୍ତିନି। ଏମିତିକି ତାଙ୍କ ପତ୍ନୀଙ୍କ ବିୟୋଗ ସାଙ୍ଗେ ସାଙ୍ଗେ ଘଟିଛି ଏବଂ ସେ ସାଙ୍ଗେ ସାଙ୍ଗେ ମୋତେ ସେ ଦୁଃଖଦ ଖବର ମୋତେ ଜଣାଇଥିଲେ ଏବଂ ମୁଁ ତା ପରଦିନ ତାଙ୍କ ପାଖକୁ ଦୌଡ଼ି ଯାଇଥିଲି ତାଙ୍କୁ ଦେଖା କରିବାକୁ। ଆଉ ରାଜେନ୍ଦ୍ର ନନା ହିଁ ମୋତେ ପ୍ରାୟ ସବୁଦିନ ମୋତେ ଫୋନ୍ କରନ୍ତି, ଏବେ ଟିକେ କମିଯାଇଛି, କିନ୍ତୁ ପ୍ରାୟ ଶ୍ରୋତା ଭାଇ ଭଉଣୀ ମାନେ ମଝିରେ ମଝିରେ ଫୋନ୍ କରନ୍ତି। କିନ୍ତୁ ଆପଣ ଆଜି ଯୋଉ ଟପିକ ରଖିଛନ୍ତି ଯେ ପ୍ରତ୍ୟେକ ଦିନ କିଏ ବାରମ୍ବାର ଫୋନ୍ କରନ୍ତି, ସେମିତି କିଛି ନାହିଁ, ଯାହାର ଯେତେବେଳେ ଦରକାର ସେତେବେଳେ ଫୋନ୍ କରନ୍ତି।
1: ଆଚ୍ଛା, ଆପଣଙ୍କ ଫୋନକୁ ଏମିତି କେହି ନାହାନ୍ତି କି ତାଙ୍କ କଲ୍ଟା ଆଜି ଆସିବ ଯେମିତି ହଉ ଗୋଟେ ଦିନ ମିସ୍ ହେଇନଥିବ, ସେମିତି କେହି ଲୋକ ନାହାନ୍ତି?
0: ସେମିତି ବୋଧେ ବର୍ତ୍ତମାନ ସମୟରେ ଏଇ କିଛି 6 ମାସ ଭିତରେ ନାହିଁ, ତଥାପି ପ୍ରାୟ ମୋତେ ରାଜେନ୍ଦ୍ର ନନା ଫୋନ୍ କରନ୍ତି, ପୁନା ଭାଇନା ବି ଫୋନ୍ କରନ୍ତି, ଆଉ ବାକି ରଶ୍ମି ବାବୁ ହୁଅନ୍ତୁ କି ସୁନୀଲ ଭାଇ ହୁଅନ୍ତୁ, ସେମାନେ ନିଶ୍ଚିନ୍ତ ଭାବରେ ଦିନେ ଦୁଇ ଦିନ ଛାଡ଼ି ନହେଲେ ମଧ୍ୟ ଯେମିତି ହେଲେ ସପ୍ତାହରେ ଥରେ ଦୁଇ ଥର କଲ୍ କରୁଥିବେ।
1: ତାହେଲେ ଆପଣ ତାହେଲେ ଇନଡାଇରେକ୍ଟଲି ସେମାନଙ୍କ ପାଖରେ କମ୍ପ୍ଲେନ୍ ରଖିଲେ କି ମୋତେ କଲ୍ କରୁନାହାନ୍ତି, କଲ୍ କରନ୍ତୁ?
0: ସେମିତି କିଛି ନାହିଁ, ବର୍ତ୍ତମାନ ତ ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି, ତା ଛଡା ବର୍ତ୍ତମାନ ଯୋଉ ପ୍ରକାର ଗରମ ଚାଲିଛି ସମସ୍ତେ ପୁରା ଅସ୍ତବ୍ୟସ୍ତ,
1: ଆଜ୍ଞା
0: ନିଜ କଥା ନିଜ ସମୟ ବେଳେ କଷ୍ଟ ହେଇଯାଉଛି, ଆଉ ସବୁଦିନ ଆଉ କୋଉଠି ଫୋନ୍ କରିହଉଛି, ମୁଁ ବି ତ କୋଉଠି ସବୁଦିନ ବି ଫୋନ୍ କରିପାରେନି। ସେଥିପାଇଁ ମୁଁ ମଧ୍ୟ ବି ଯୋଉମାନେ ମତେ ମନ ପକଉଛନ୍ତି ଯେ ବାମଦେବ ଭାଇ ମତେ ଏତେ ଫୋନ୍ କରୁଥିଲେ ଆଉ କରୁନାହାନ୍ତି, ସେମାନଙ୍କ ପାଖରେ ମୁଁ କ୍ଷମା ପ୍ରାର୍ଥନା କରୁଛି। ଆଉ ଯାହା ହଉ ଆଜି ଗୋଟେ ସୁନ୍ଦର ଟପିକ ରଖିଛନ୍ତି, ବହୁତ ଖୁସି ଲାଗୁଛି।
1: ବହୁତ ବହୁତ ଧନ୍ୟବାଦ, ଆପଣଙ୍କ ସହିତ କଥା ହେଇକି ବି ବହୁତ ଭଲ ଲାଗିଲା। ଆପଣଙ୍କ ଫୋନକୁ ଅଧିକ କଲ୍ ଆସୁ, ଆପଣଙ୍କର ଯୋଉମାନଙ୍କ ପ୍ରତି ଆପଣଙ୍କର ଭଲ ପାଇବା ଅଛି ସେମାନେ ସବୁବେଳେ ଆପଣଙ୍କୁ କଲ୍ କରନ୍ତୁ, ଆପଣଙ୍କର ହାଲଚାଲ ବୁଝନ୍ତୁ।
0: ମୁଁ ଅନୁରୋଧ କରୁଛି ଯେ ଯୋଉମାନେ ମୋ ସହିତ ପୂର୍ବରୁ ସମ୍ପର୍କ ଥିଲେ ସେମାନେ ଏବେ ବି ସୁଧାର କରନ୍ତୁ।
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ, ନମସ୍କାର। ଆପଣ ବି କଲ୍ କରିପାରିବେ ଅନ୍ ନମ୍ବର 0607130353 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି, ସେ କଣ କହୁଛନ୍ତି ଆଜିର ଟପିକ୍ ନେଇ। ହ୍ୟାଲୋ
2: ହ୍ୟାଲୋ,
1: ଗୁଡ୍ ମର୍ଣ୍ଣିଂ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ବାପା ନମସ୍କାର, ଜୟ ଜଗନ୍ନାଥ, ଦେବସ୍ନାନ ପୂର୍ଣ୍ଣିମାର ଅନେକ ଅଭିନନ୍ଦନ।
1: ନମସ୍କାର, ଦେବସ୍ନାନ ପୂର୍ଣ୍ଣିମାରେ ଢେର ସାରା ଶୁଭେଚ୍ଛା, ଆପଣଙ୍କ ବିବାହ ବାର୍ଷିକୀରେ ବି ଆପଣଙ୍କୁ ଢେର ସାରା ଶୁଭେଚ୍ଛା। ରଶ୍ମି ରଞ୍ଜନ ଭାଇ କହୁଛନ୍ତି ତ? ଜଗତରନାଥ ଜଗନ୍ନାଥଙ୍କର କୃପା ଆଉ କରୁଣା ଆପଣଙ୍କ ଉପରେ ସବୁବେଳେ ବର୍ଷା ହଉ, ଏବଂ ଆପଣଙ୍କର ବିବାହ ବାର୍ଷିକ ଯେହେତୁ ଆଜି ଅଛି, ଆପଣ ସେମିତି ଭାଉଜଙ୍କ ସହିତ ଆପଣଙ୍କର ଭଲ ପାଇବା ସେମିତି ରହୁ। ଆଚ୍ଛା, ଆଜିର ଟପିକ ଉପରେ କଣ କହିବେ? ଆପଣଙ୍କ ଫୋନକୁ କାହା କଲ୍ ଅଧିକ ଆସେ?
2: ଦେଖନ୍ତୁ, ଆଜି ଯୋଉ ପ୍ରୋଗ୍ରାମ ଆକ୍ଚୁଆଲି ଶୁଣୁଥିଲି, ଆକ୍ଚୁଆଲି ଶ୍ରୋତା ଭାଇ ଭଉଣୀ ମାନେ ମତେ ଏତେ ଭଲ ପାଉଛନ୍ତି, ମାନେ ମୁଁ ଜାଣିନି ଆଜି ମୋର ବିବାହ ବାର୍ଷିକୀ, କିନ୍ତୁ ସେମାନେ ମତେ ଜଣେଇ ପାରୁଛନ୍ତି।
1: ଆଚ୍ଛା, ଆପଣ ଏମିତି କୁହନ୍ତୁନି, ନହେଲେ ଭାଉଜ ରାଗିଯିବେ ଯେ ଆପଣ ବିବାହ ବାର୍ଷିକୀ କଥା ଭୁଲି ଯାଇଛନ୍ତି ବୋଲି।
2: ବିବାହ ବାର୍ଷିକୀ କଥା ମନ ଅଛି।
1: ଆଚ୍ଛା କୁହନ୍ତୁ, ଆପଣଙ୍କ ଫୋନକୁ କାହା କଲ୍ ଅଧିକ ଆସେ, ମାନେ ଡେଲି ଆସୁଥାଏ?
2: ମୋ ଝିଅର ଅଧିକ କଲ୍ ଆସେ, ମାନେ 30ଟା ଘଣ୍ଟା କଲ୍ ଆସିବ।
1: আচ্ছা যা হো ঝিও মানে হি বাপা মানঙ্ক কথা সবলে বুঝি পারান্তি বাপা কোটি রহিলে খাইলে কি নাই কোন করুচন্তি কেতবেলে ঘর কো আসিবে
2: কারণ হলো আজি তো স্কুল হে গলা না।

0: 11:45 ଚାରିଟା
1: ଆଚ୍ଛା
0: ତେଣୁ କରି ଆଜି ଟିକେ କମ୍ କଲ୍ ଆସିବ ସ୍କୁଲରୁ ଆସିଲା ପରେ କଲ୍ ଆସିବ ଆଉ
1: ହଁ ଗୋଟେ ଝିଅ ହିଁ ଗୋଟେ ବାପାର ମନ ବୁଝିପାରେ ଆଉ ବାପା ବି ଗୋଟେ ଝିଅର ମନ ବୁଝିପାରେ ସେଇଥିପାଇଁ ତ ବାପା ଆଉ ଝିଅର ସମ୍ପର୍କ ସବୁବେଳେ ନିଆରା ଏମିତି ଆପଣଙ୍କ ଝିଅ ସବୁବେଳେ ଆପଣଙ୍କୁ କଲ୍ କରୁଥାନ୍ତି
0: ଝିଅ ନାଁ ହଉଛି ଶୁଭଲକ୍ଷ୍ମୀ ସାହୁ କୁଇନ
1: ଆଚ୍ଛା ଶୁଭଲକ୍ଷ୍ମୀ ଏମିତି କଲ୍ କରୁଥାନ୍ତୁ ଆଉ ସବୁବେଳେ ଆପଣଙ୍କ ହାଲଚାଲ ବୁଝୁଥାନ୍ତୁ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ
0: ନମସ୍କାର
1: ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230353 ରେ ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ସେ କଣ କହୁଛନ୍ତି ହ୍ୟାଲୋ
2: ହ୍ୟାଲୋ
1: ଗୁଡ୍ ମର୍ଣ୍ଣିଂ କିଏ ନମସ୍କାର କିଏ କହୁଛନ୍ତି କୋଉଠି କହୁଛନ୍ତି କେମିତି ଅଛନ୍ତି ମ୍ୟାଡମ୍
2: ଆଜ୍ଞା ଭଲ ଅଛି ଆପଣଙ୍କୁ ଆଜି ଦିନର ଦେବସ୍ନାନ ପୂର୍ଣ୍ଣିମାର ଅନେକ ଅନେକ ଶୁଭେଚ୍ଛା ଆଉ ସମସ୍ତ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ମଧ୍ୟ ଶୁଭେଚ୍ଛା
1: ଦେବସ୍ନାନ ପୂର୍ଣ୍ଣିମାର ଆପଣଙ୍କୁ ଢେର ସାରା ଶୁଭେଚ୍ଛା ଆଚ୍ଛା କୁହନ୍ତୁ ଆପଣଙ୍କ ଫୋନକୁ କାହା କଲ୍ ସବୁଠୁ ଅଧିକ ଆସେ
2: ଆଜ୍ଞା ମୋର ଜଣେ ପିଇସୀ ଅଛନ୍ତି ସାନ ପିଇସୀ ସେ ଜଣେ ଗଭର୍ଣ୍ଣମେଣ୍ଟ ସ୍କୁଲର ଟିଚର ଇଏ ସବୁଦିନ ପ୍ରାୟ ମୋତେ ଡେଲି ଦୁଇ ତିନି ଥର ଲେଖା ଫୋନ କରନ୍ତି
1: ଆଉ
2: ସବୁଦିନ କରନ୍ତି କୋଉଦିନ ବି ଛାଡ଼ନ୍ତି ନାହିଁ
1: ଆଚ୍ଛା ଏମିତି ହେଇଛି କେବେ କି କେବେ ଆପଣଙ୍କ ପିସି କଲ୍ କରିନେ ନା ଆରେ ଆଜି କାହିଁକି ପିସି କଲ୍ ଆସିଲାଣି କଣ ହେଇଛି କି ଆପଣ ବ୍ୟସ୍ତ ହେଇକି କଲ୍ କରିଦେଇଛନ୍ତି କି
2: ବ୍ୟସ୍ତ ହେଇ ନାହିଁ କି କଲେ ଯଦି ଦେଖିବି ମିସ୍ କଲ୍ ହେଇଛି ମାନେ ମୁଁ ସାଧାରଣ କରିବି ନହେଲେ ସିଏ ପୁରା ବ୍ୟସ୍ତ ହେଇପଡିବ ପୁଣି ଲଗାତାର କରିବ ମୋ କଥା ଟିକେ ଶୁଣିଦେଲେ ତାକୁ ତ ଭଲ ଲାଗେ ଟିକେ ଆଉ
1: ଆଚ୍ଛା ତାହେଲେ ଆପଣଙ୍କ ଭିତରେ ଏମିତି ଭଲ ପାଇବା ରହୁ ଆପଣ ପରସ୍ପରର କଥା ସବୁବେଳେ ପାଇଁ ଶୁଣୁଥାନ୍ତୁ ସମସ୍ତେ ଯତ୍ନ ବି ନିଅନ୍ତୁ ପରସ୍ପରର ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ
2: ନମସ୍କାର
1: ନମସ୍କାର ସତରେ ସମ୍ପର୍କ ସବୁଠୁ ନିଆରା ହେଇଥାଏ ଆଉ ଏଇ ସମ୍ପର୍କର ସୂତାଖିଆରେ ଯେତେବେଳେ ଆମେ ସମସ୍ତେ ବାନ୍ଧି ହେଇଯାଉ ସବୁବେଳେ ଯୋଡ଼ି ହେଇ ରହିବାକୁ ହିଁ ଭଲ ଲାଗିଥାଏ ଆଉ ଦିନଟିଏ କଲ୍ ନ ଆସିଲେ ମନ କେମିତି ବିଚଳିତ ହେଇଯାଏ ଆରେ କାହିଁକି ଆଜି କଲ୍ ଆସିଲାନି ସବୁବେଳେ ତ ଆମେ କଥା ହଉ କିଛି ନା କିଛି ସେୟାର କରୁ ହେଲେ ଆଜି କାହିଁକି କଲ୍ ଆସିଲାନି ତ ସେମିତି ଆପଣଙ୍କ ଫୋନ୍ କଲେ ବି ଯାହାଙ୍କର କଲ୍ ଆସୁଥିବ ଯଦି ଆପଣ କେବେ ମିସ୍ କରିଯାଉଛନ୍ତି ତାହେଲେ ତାଙ୍କୁ କଲ୍ ବ୍ୟାକ୍ ନିହାତି କରନ୍ତୁ ଏମିତି ବେଳେବେଳେ ହେଇଥାଏ ଆମେ କାମ ବ୍ୟସ୍ତରେ ରହି ତାଙ୍କୁ କଲ୍ ବ୍ୟାକ୍ କରିନଥାଉ କିନ୍ତୁ ଗୋଟେ ମିନିଟ୍ ସମୟ କାଢ଼ନ୍ତୁ ଏବଂ କିଛି ଖବର ବୁଝି ନିଅନ୍ତୁ କଲ୍ ବ୍ୟାକ୍ ନିହାତି କରନ୍ତୁ ଯେମିତିକି ମୁଁ କହିବି ମୋ ଫୋନ୍ରେ ସବୁବେଳେ ମୋ ମାଙ୍କର କଲ୍ ଆସେ ମାନେ ସକାଳେ ହେଲା ସନ୍ଧ୍ୟା ହେଲା ରାତିରେ ଶୋଇବା ପୂର୍ବରୁ ହେଲା ଖାଇବା ପୂର୍ବରୁ ହେଲା କ'ଣ ଖାଇବୁ କୋଉଠି ଅଛୁ କ'ଣ କରୁଛୁ ଯେବେ ଯେବେ ମାଙ୍କର କଲ୍ ନ ଆସେ ନା ମୋତେ ଲାଗେ ଆରେ ଆଜି କ'ଣ ହେଇଛି କାହିଁକି କଲ୍ କଲାନି ମୋ ମା ତ ଏମିତି ହବା ଦରକାର ସମ୍ପର୍କ ଏମିତି ହବା ଦରକାର ଆଉ ଜଣଙ୍କର ଜଣଙ୍କ ପାଇଁ ଚିନ୍ତା ନିହାତି ରହିବା ଦରକାର ଯଦି ସାମ୍ନାବାଲା ଆମକୁ ଟିକେ ଭଲ ପାଇବା ଦେଉଛନ୍ତି ତାହେଲେ ତା ପ୍ରତିବଦଳରେ ଆମେ ଟିକେ ଅଧିକା ଭଲ ପାଇବା ଅଜାଡ଼ି ଦେବା ତାହେଲେ ସବୁବେଳେ ସମସ୍ତଙ୍କ ଭିତରେ ଏମିତି ସମ୍ପର୍କ ସୁନ୍ଦର ଥାଉ ସୁନ୍ଦର ସମ୍ପର୍କ ସହିତ ସମସ୍ତଙ୍କ ସହିତ କଥା ହୁଅନ୍ତୁ ସମସ୍ତଙ୍କ ସହିତ ଯୋଡ଼ି ହେଇ ରୁହନ୍ତୁ ଆମ ସହିତ ଯୋଡ଼ି ହେଇକି ଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ ଆଜି ତ ସମୟ ହେଇଯାଇଛି ଡାଇଲିନ୍ ଲାଇଭ୍ ଶୋକୁ ମୁଁ ଏଇଠି ରଖୁଛି କିନ୍ତୁ ଅରିଜିତ ସିଂଙ୍କ କଣ୍ଠରେ ବ୍ୟୁଟିଫୁଲ୍ ସେଟ୍ରାକ୍ ଆପଣ ସମସ୍ତଙ୍କ ପାଇଁ ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍

ଚିରନ୍ ବୟସ ମିଶ୍ର ଆଉ ହଁ ଯଦି ଆପଣମାନେ ନିଜ ଲୋକମାନଙ୍କୁ କିଛି ଖାସ୍ ଗୀତ ଶୁଣାଇବାକୁ ଚାହୁଁଛନ୍ତି ବା ନିଜେ ଶୁଣିବାକୁ ଚାହୁଁଛନ୍ତି ତାହେଲେ ଲେଟ୍ ନ କରି ନିଜ ଇନବକ୍ସକୁ ଯାଆନ୍ତୁ ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ଆପଣ କୋଉ ଗୀତ ଶୁଣିବାକୁ ଚାହୁଁଛନ୍ତି ତାର ନାଁ ସ୍ପେସ୍ ଦେଇ ଗୀତଟିକୁ ଫିଲ୍ମ ବା ଆଲବମ୍ରୁ ଆସିଛି ତାର ନାଁ ଲେଖନ୍ତୁ ଏବଂ ପରେ ପରେ ଯାହାଙ୍କୁ ପଠାଇବାକୁ ଚାହୁଁଛନ୍ତି ଯାହାଙ୍କୁ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ତାଙ୍କ ନାଁ ଲେଖନ୍ତୁ ତାଙ୍କ ପାଇଁ ଯଦି କିଛି ଖାସ୍ SMS ଅଛି ସିଓର ମେନ୍ସନ୍ କରନ୍ତୁ ଏବଂ ପରେ ପରେ ନିଜ ନାଁ ଗାଁ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ପାଖକୁ ପଠାଇବା ପାଇଁ ନମ୍ବରଟି ହେଉଛି 09495963210 ଆପଣମାନେ ଚାହିଁଲେ ଆମକୁ ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8852542200 ଏବଂ ଆଜି ଯେହେତୁ ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ତ ଏହି ଅବସରରେ ଆପଣ ସମସ୍ତଙ୍କୁ ଢେର ସାରା ଶୁଭେଚ୍ଛା ଜଗତର ଜଗନ୍ନାଥଙ୍କର ଅଶେଷ କରୁଣା ଆଉ ଆଶୀର୍ବାଦ ଆପଣଙ୍କ ଉପରେ ଝଡି ପଡୁ ଚାଲନ୍ତୁ ଦେଖିବା ଆଜିର ପ୍ରଥମ SMS କେଉଁ କୋଉଠୁ ଲେଖୁଛନ୍ତି ଏବଂ କଣ ଲେଖୁଛନ୍ତି ନିହାତି ଭାବରେ ଦେଖିବା ଏହି SMS ଲେଖା ଅଛି ଶୁଭ ସକାଳ ଶୁଣିବାକୁ ଚାହିଁଛନ୍ତି ଭଜନ ଜଗତର ନାଥଙ୍କ ଉପରେ ନିହାତି ଭାବରେ ଆପଣଙ୍କ ମନ ପସନ୍ଦର ଜଗତର ନାଥ ଜଗନ୍ନାଥଙ୍କ ଉପରେ ଗୀତଟି ମୁଁ ଆପଣଙ୍କୁ ସିଓର ଶୁଣେଇବି ଏହି ମେସେଜ କରୁଛନ୍ତି ବାବନ ଚନ୍ଦ୍ର ପାଲ ଏବଂ ମମତା ପାଲ ନିହାତି ଭାବରେ ଆପଣଙ୍କ ମନ ପସନ୍ଦର ଗୀତଟି ମୁଁ ଆପଣଙ୍କ ପାଇଁ ନିହାତି ଜଗତର ନାଥ ଜଗନ୍ନାଥଙ୍କ ଉପଲକ୍ଷେ ନିହାତି ଭାବରେ ଶୁଣେଇବି ଲେଖିଛନ୍ତି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ଢେର ସାରା ଶୁଭେଚ୍ଛା ଏବଂ ଅଭିନନ୍ଦନ ସମସ୍ତ ଶ୍ରୋତାମାନଙ୍କୁ ଏବଂ ସମସ୍ତ ଆର୍ଯ୍ୟ ଭାଇ ଓ ଭଉଣୀମାନଙ୍କୁ ଆପଣଙ୍କୁ ମଧ୍ୟ ଢେର ସାରା ଶୁଭେଚ୍ଛା ଏବଂ ଅଭିନନ୍ଦନ ଆପଣଙ୍କ ମନ ପସନ୍ଦର ଗୀତ ମୁଁ ନିହାତି ଭାବରେ ଶୁଣେଇବି ଏହି ମେସେଜଟି କରିଛନ୍ତି କିଶୋରନଗର କଟକରୁ ବାବନ ଚନ୍ଦ୍ର ପାଲ ଏବଂ ମମତା ପାଲ ତାଙ୍କ ଅନୁରୋଧ କ୍ରମେ ଏହି ସୁନ୍ଦର ଗୀତଟି ତାଙ୍କ ପାଇଁ ଏବଂ ପରବର୍ତ୍ତୀ SMS କେଉଁ କୋଉଠୁ କରୁଛନ୍ତି ଚାଲନ୍ତୁ ଦେଖିବା ଏହି SMS କରିଛନ୍ତି ରଶ୍ମିରଞ୍ଜନ ସାହୁ ଲକ୍ଷ୍ମୀପ୍ରିୟା ସାହୁ ତ୍ରିନାଥ ବଜାର ଫୁଲନଖରାରୁ ଲେଖିଛନ୍ତି ଆଜି ମୋର ମ୍ୟାରେଜ୍ ଆନିଭର୍ସରୀ ତ ଏହି ଉପଲକ୍ଷେ ଆପଣ ଯେକୌଣସି ଗୋଟେ ଗୀତ ଶୁଣେଇ ଦିଅନ୍ତୁ ଯେହେତୁ ଆପଣଙ୍କର ମ୍ୟାରେଜ୍ ଆନିଭର୍ସରୀ ଅଛି ଆପଣଙ୍କୁ ଢେର ସାରା ଶୁଭେଚ୍ଛା ଆପଣଙ୍କ ବିବାହ ବାର୍ଷିକୀକୁ ନେଇକି ନିହାତି ଭାବରେ ଗୋଟେ ସୁନ୍ଦର ଗୀତ ଫନା ଚଳଚ୍ଚିତ୍ରରୁ ଆପଣଙ୍କ ପାଇଁ ସିଓର ଶୁଣେଇଦେବି ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନକରି ଶୁଣି ନେବା ବ୍ୟାକ୍ ଟୁ ବ୍ୟାକ୍ ଏହି ଦୁଇଟି ବ୍ୟୁଟିଫୁଲ ଟ୍ରାକ୍

ବ୍ୟୁଟିଫୁଲ୍ ସେ ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି। ବିଶ୍ୱ ବିଧାତା ଆଲବମ୍ରୁ ଏଇ ଗୀତଟି ଆସିଛି। ତାହେଲେ ଚାଲନ୍ତୁ ଆଉ ବିଲକୁଲ ବି ଲେଟ୍ ନ କରି ଶୁଣି ନେବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ସୁନ୍ଦର ଭଜନକୁ।

ଗୀତ ପରେ ପୁଣି ସ୍ୱାଗତ। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତକ୍ କୋ ଦିଲ୍ ସେ ଦିଲ୍ ତକ୍ରେ ଦେବ ମିତ୍ର ଅଛି ଆପଣଙ୍କ ସହିତ ସୋନେକି ରେନ୍ବୋ ଏସ୍ଏମ୍ଏସ୍ର। ଚାଲନ୍ତୁ ପରବର୍ତ୍ତୀ ଏସ୍ଏମ୍ଏସ୍ ଆଡ଼କୁ ବଢ଼ିବ। ଏହି ଏସ୍ଏମ୍ଏସ୍ କରିଛନ୍ତି ଦିଲୀପ ନାୟକ ପାରାଦୀପରୁ। ଲେଖିଛନ୍ତି ନମସ୍କାର ଦେବ ମିତ୍ର ମ୍ୟାମ୍, ସମସ୍ତଙ୍କୁ ଶୁଭେଚ୍ଛା, ଆପଣଙ୍କୁ ମଧ୍ୟ ଢେର ସାରା ଶୁଭେଚ୍ଛା। ଲେଖିଛନ୍ତି ସନମ୍ରେ ଚଳଚ୍ଚିତ୍ରରୁ ସନମ୍ରେ ଟାଇଟଲ ଟ୍ରାକ୍ଟକୁ ଶୁଣେଇ ଦେବେ ଅରିଜିତ ସିଂଙ୍କ କଣ୍ଠରେ। ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ଦେବ ମିତ୍ର ଆପଣଙ୍କ ପାଖରେ ପହଞ୍ଚ। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ କେଉଁ କୋଉଠୁ କରିଛନ୍ତି ଏବଂ କ'ଣ ଲେଖିଛନ୍ତି। ଏହି ଏସ୍ଏମ୍ଏସ୍ ଆମ ପାଖକୁ କରିଛନ୍ତି ରାଜେଶ, ରୀତିକା ଏବଂ ମନୀଷା ନାୟକ ଚର୍ଚିକା ବଜାର ଜଗତସିଂହପୁରରୁ। ଲେଖିଛନ୍ତି ହାପି ଦେବସ୍ନାନ ପୂର୍ଣ୍ଣିମା ଟୁ ଏଭ୍ରିୱାନ୍। ଡିଅର୍ ଦେବମିତ୍ର ସିଷ୍ଟର, ୟୋର୍ ପ୍ରେଜେଣ୍ଟେସନ୍ ଅଫ୍ ଅଲ୍ ପ୍ରୋଗ୍ରାମ୍ସ ଆର୍ ଫାଣ୍ଟାଷ୍ଟିକ୍, ଥ୍ୟାଙ୍କ ୟୁ, ଥ୍ୟାଙ୍କସ୍ ଅ ଲଟ୍। ଶୁଣିବାକୁ ଚାହିଁଛନ୍ତି ତୁ ସାୟର ହେ ମେ ଦେଦି ସାୟରୀ ସାଜନ ଚଳଚ୍ଚିତ୍ରରୁ, ଏବଂ ଡେଡିକେଟ୍ କରୁଛନ୍ତି ସମସ୍ତ ଲିସନର୍ସ ଏବଂ ଆର୍ଜିସ୍ ମାନଙ୍କୁ ଆକାଶବାଣୀର। ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ଦେବମିତ୍ର ଆପଣଙ୍କୁ ସିଓର ଶୁଣିବ। ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନକରି ଶୁଣିନେବା ବ୍ୟାକ୍ ଟୁ ବ୍ୟାକ୍ ଏହି ଦୁଇଟି ପୂର୍ବ ଟ୍ରାକ୍କୁ।

ତାର କମେଣ୍ଟ ପାଇଁ ଶୁଣିବାକୁ ଚାହିଁଛନ୍ତି ଫାନା ଚଳଚ୍ଚିତ୍ରରୁ ଚାନ୍ଦ ସେ ଫାରିସ୍ ନିହାତି ଭାବରେ ବ୍ୟୁଟିଫୁଲ୍ ସେ ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି ତାହେଲେ ଚାଲନ୍ତୁ ଆଉ ବିଲକୁଲ ବି ଲେଟ୍ ନ କରି ଶୁଣି ନେବା ଏଇ ବ୍ୟୁଟିଫୁଲ୍ ସେ ଟ୍ରାକ୍ କୁ।

0: ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଦିଲ୍ ସି ଦିଲ୍ ତକ୍ରେ ପହଞ୍ଚି ଯାଇଛି ଆପଣଙ୍କର ଦିଲ୍ କା ଦୋସ୍ତ ଜ୍ୟୋତି ଆଉ ଆରମ୍ଭ କରିବା ଶୋ ସୁରିଲା ଆଫ୍ଟରନୁନ୍ ଡେଲି ଲାଇଫ୍ରେ ଆମେ ବିଭିନ୍ନ ପ୍ରକାର କାମ କରୁଛୁ ଯେଉଁଗୁଡ଼ାକ ଆମର ସେଡ୍ୟୁଲ୍ ଭିତରେ ଅଛି ମାନେ ଗୋଟେ ରୁଟିନ୍ ଲାଇଫ୍ ଆମେ ଫଲୋ କରୁଛୁ ତଥାପି କେବେ ନା କେବେ ଜୀବନରେ ଏମିତି କିଛି ସିଚୁଏସନ୍ ଆସେ ଆମେ କ'ଣ କରିବା କ'ଣ କରିବାନି କ'ଣ ଡିସିସନ୍ ନେବା ଟିକେ ସେ କଥାରେ ଭାବି ଭାବି ନିଜକୁ ଟିକେ ପଛେଇ ପଛେଇ ରଖୁ ହଁ ମନ ଭିତରେ କନ୍ଫିଡେନ୍ସ ଆସେନି ହଁ କିନ୍ତୁ ସେଇ କନ୍ଫିଡେନ୍ସ ମନ ଭିତରେ ରହିବା ନିହାତି ଦରକାର ଯେକୌଣସି କାମ କରନ୍ତୁ ଓଭର କନ୍ଫିଡେଣ୍ଟ ହେବା ତ ବିଲକୁଲ ଠିକ୍ ନୁହେଁ କିନ୍ତୁ ନିଜ ଭିତରେ ସେତିକି ଆତ୍ମବିଶ୍ୱାସ ରହିବା ଦରକାର ଯେ ମୁଁ ଏ କାମଟି କରିପାରିବି ଯଦି ବା କୌଣସି କାମ କରିବା ପାଇଁ ଭୟ ଲାଗୁଛି ମନ ଭିତରେ ଟିକେ ଡର ଡର ଲାଗୁଛି ତଥାପି ନିଜ ମନ ଭିତରୁ ନିଜକୁ ଷ୍ଟ୍ରଙ୍ଗ କରି ଆଗକୁ ବଢ଼ିବା ଦରକାର ମୁଁ ଚେଷ୍ଟା କଲେ ମୋ ଦ୍ୱାରା ଏ କାମ ନିଶ୍ଚିତ ସମ୍ଭବ ଏଇ କଥା ଭାବି ଏ କଥା ମନ ଭିତରେ ରଖିକି ଆଉ ନିଜ ଜିଦ୍ରେ ଯଦି ଆମେ ଲାଗିଯିବା ତାହେଲେ ନିହାତି ଭାବରେ ଆମ କାମରେ ଆମେ ସକ୍ସେସ୍ ହୋଇପାରିବା ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ପହଞ୍ଚୁଛି କିଛି ସୁନ୍ଦର ଗୀତ ଆପଣଙ୍କ ପାଖରେ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଦିଲ୍ ସି ଦିଲ୍ ତକ୍ରେ ଜ୍ୟୋତି ଅଛି ଆପଣଙ୍କ ସହିତ ଆଉ ଶୋ ଚାଲିଛି ସୁରିଲ ଆଫ୍ଟରନୁନ୍ ହଁ ଆମ ମନ ଭିତରେ ଥିବା କନ୍ଫିଡେନ୍ସ ବା ଆମର ଆତ୍ମବିଶ୍ୱାସ ହେଉଛି ଆମର ସଫଳତାର ପ୍ରଥମ ପାହାଚ ଆଚ୍ଛା ଏମିତି କେବେ ଫିଲ୍ କରିଛନ୍ତି କି ମାନେ ମୁଁ ପାରିବିନି ମୋ ଦ୍ୱାରା ଏ କାମ ହେଇପାରିବନି ଯଦି ମୁଁ ଏ କାମ କରିବି ବା ଯଦି ମୁଁ ଏମିତି ଉତ୍ତର ଦେବି ତାହେଲେ ଲୋକ ମୋତେ କ'ଣ କହିବେ ମୋ ବିଷୟରେ ଅନ୍ୟମାନେ କ'ଣ ଭାବିବେ ହଁ ହଁ ଏମିତି ଆମେମାନେ ନିହାତି ଭାବରେ କେବେ ନା କେବେ ଫିଲ୍ କରିଛେ ତେବେ ଆମ ଜୀବନରେ ଆମେ ଆମର ନିଜର ଆତ୍ମବିଶ୍ୱାସ ବଢ଼ାଇବା ଜରୁରୀ ଆଉ ଆମ ଜୀବନକୁ ବଦଳାଇବା ବି ଜରୁରୀ ହଁ ବେଳେବେଳେ ଆମେ ଓଭର କନ୍ଫିଡେଣ୍ଟ ହେଇଯାଉ ଆଉ ଭାବୁ ମୁଁ ସବୁକିଛି ଜାଣେ କିନ୍ତୁ ଆତ୍ମବିଶ୍ୱାସ ବା କନ୍ଫିଡେଣ୍ଟର ଅର୍ଥ ଏଇଆ ନୁହେଁ କି ମୁଁ ସବୁକିଛି ଜାଣେ ଆତ୍ମବିଶ୍ୱାସର ଅର୍ଥ ଏଇଆ ଯେ ମୁଁ ଶିଖିପାରିବି ମୋତେ ଆଗକୁ ବଢ଼ିବାକୁ ପଡ଼ିବ ମୋତେ ନୂଆ କାମ ଶିଖିବାକୁ ପଡ଼ିବ ଆମେ ଗୋଟେ ଛୋଟ ପିଲାକୁ ଉଦାହରଣ ଭାବରେ ନେଇପାରିବା ଯେତେବେଳେ ସେ ଚାଲି ଶିଖେ ଥରେ ନୁହେଁ ଦୁଇଥର ନୁହେଁ ଦଶ ଥର ନୁହେଁ ବାରମ୍ବାର ସେ ପଡ଼ିଯାଏ କିନ୍ତୁ ସେ କେବେ ଭାବିନି ଯେ ମୋ ଦ୍ୱାରା ଚାଲିବା ହେବନି ସେ ପୁଣି ଉଠେ ପୁଣି ପଡ଼େ ପୁଣି ଚେଷ୍ଟା କରେ ଆଉ ଦିନେ ନିଶ୍ଚୟ ଚାଲିବା ଶିଖିଯାଏ ସେଇଟା ହେଉଛି ଆତ୍ମବିଶ୍ୱାସ ସୋ ଫ୍ରେଣ୍ଡସ୍ ପହଞ୍ଚୁଛି ଆଉ କିଛି ବ୍ୟୁଟିଫୁଲ୍ ଟ୍ରାକ୍ ଆପଣଙ୍କ ପାଇଁ ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏନ୍ଜୟ

ସୋ ଫ୍ରେଣ୍ଡସ୍, ଋତୁ ପରିବର୍ତ୍ତନ ହେଲା ଭଳି ବେଳେବେଳେ ଆମର ମନରେ ବି ଚେଞ୍ଜେସ୍ ଆସେ, ସେଥିପାଇଁ ବେଳେବେଳେ ଆମର ଆତ୍ମବିଶ୍ୱାସ ବି କମିଯାଏ। ତେବେ ଆମର ଯେଉଁ ଆତ୍ମବିଶ୍ୱାସ ମନ ଭିତରେ ରହିଥାଏ ସେସବୁ କମିଯିବାର ଅନେକ କାରଣ ଅଛି, ଆଉ ତାର କାରଣ ଭିତରୁ ମୂଳ କାରଣ ହେଉଛି ଆମେ ନିଜେ। ହଁ, ପ୍ରଥମ କାରଣ ହେଉଛି ଆମେ ସବୁବେଳେ ନିଜକୁ ଅନ୍ୟ ସହିତ ତୁଳନା ହିଁ କରିଥାଉ। ସୋସିଆଲ ମିଡିଆରେ ଅନ୍ୟର ସଫଳତା ଦେଖି ଆମେ ନିଜକୁ ଛୋଟ ଭାବୁ, ବା ଅନ୍ୟ କୌଣସି ସ୍ଥାନରେ ଯଦି ଆମଠାରୁ କିଏ ଟିକେ ଆଗକୁ ଚାଲିଯାଇଛି ତାହେଲେ ବେଳେବେଳେ ଭାବୁ ଯେ ମୁଁ କିଛି କରିପାରିଲିନି ଆଉ ମୁଁ କିଛି କରିପାରିବିନି। ଆଉ ଗୋଟିଏ କାରଣ ବି ଅଛି, ବିଫଳତାର ଭୟ। ମାନେ ବେଳେବେଳେ ଆମେ ଫିଲ୍ କରୁ ଯେ ମୁଁ ଯଦି ଆଗକୁ ବଢ଼ିବି ଆଉ ହାରିଯିବି ତାହେଲେ କ'ଣ ହେବ।

କିନ୍ତୁ ଏଠି ପ୍ରଶ୍ନ ନିଜେ ନିଜକୁ ପଚାରିବା ଦରକାର ଯେ ହାରିଯିବାଟା ଖରାପ ନା ବିଲକୁଲ ଚେଷ୍ଟା ନ କରିବାଟା ଖରାପ। ବାକି ଆଉ ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ହେଉଛି ନେଗେଟିଭ କଥା। ଅନେକ ଲୋକଙ୍କ ମନରେ ନେଗେଟିଭିଟି ଥାଏ, ନେଗେଟିଭ କଥା କୁହନ୍ତି। କିଛି ଲୋକ ବି ଆମକୁ ବେଳେବେଳେ କହିଦିଅନ୍ତି ତୋ ଦ୍ୱାରା ଏ କାମ ହେବନି, କିନ୍ତୁ ଆମେ ନିଜେ ମନେ ରଖିବା ଦରକାର ଅନ୍ୟଙ୍କର ମତ ଆମର ଭବିଷ୍ୟତ କେବେ ବି ନିର୍ଦ୍ଧାରଣ କରେନି। ଆମର ଭବିଷ୍ୟତ ନିର୍ଦ୍ଧାରଣ କରେ ଆମର କର୍ମ, ଆମର ପରିଶ୍ରମ, ଆମର ଆତ୍ମବିଶ୍ୱାସ।

ଏଇଠି ଗୋଟେ ଛୋଟ ଗପଟେ ମନେ ପଡ଼ୁଛି। ଗୋଟେ ଗାଁରେ ଦୁଇଜଣ ଯୁବକ ଥିଲେ, ଦୁହେଁ ସମାନ ଭାବରେ ଶିକ୍ଷିତ। ଦୁହିଁଙ୍କର ସ୍ୱପ୍ନ ବି ବଡ଼ ଥିଲା, କିନ୍ତୁ ପାର୍ଥକ୍ୟ ଏତିକି ଥିଲା, ଜଣେ ସବୁବେଳେ କହୁଥିଲେ ମୋ ଦ୍ୱାରା ହବନି, ମୁଁ ବୋଧେ ପାରିବିନି, ଅନ୍ୟ ଜଣେ କହୁଥିଲେ ନିହାତି ଭାବରେ କାମଟି ହେଉ ନ ହେଉ ମୁଁ ଚେଷ୍ଟା କରିବି। କିଛି ବର୍ଷ ପରେ ଯିଏ ନିରନ୍ତର ଚେଷ୍ଟା କରୁଥିଲେ, ସବୁବେଳେ ନିଜ କାମରେ ଲାଗିଥିଲେ, ସେ ସଫଳ ହୋଇଗଲେ, କାରଣ ସେ କେବେ ବି ହାର ମାନିନଥିଲେ। ସୋ ଫ୍ରେଣ୍ଡ, ସଫଳ ଲୋକଙ୍କ ପାଖରେ ସବୁବେଳେ ବହୁତ ବେଶୀ ପ୍ରତିଭା ନଥାଏ, କିନ୍ତୁ ବହୁତ ବେଶୀ ଆତ୍ମବିଶ୍ୱାସ ରହିଥାଏ। ସବୁବେଳେ ଯେ ଆମେ ବହୁତ ବଡ଼ ଜିନିଷ ଆଚିଭ୍ କରିବା ସେଇଟା କହିହେବନି, ତେଣୁ ଛୋଟ ଛୋଟ ସଫଳତା ବି ଆମେ ଲକ୍ଷ୍ୟ କରିବା ଦରକାର, ଆଉ ସେସବୁ ବି ଆମର ମନ ଭିତରେ ଆତ୍ମବିଶ୍ୱାସକୁ ବଢ଼ାଇଥାଏ। ଆଉ ସବୁବେଳେ ନିଜ ସହ ସକାରାତ୍ମକ କଥା କୁହନ୍ତୁ। ପ୍ରତିଦିନ ଆମେ ଏକଥା ଭାବିବା ଦରକାର, ଏକଥା ନିଜକୁ କହିବା ଦରକାର, ମୁଁ କରିବି, ମୁଁ କରିପାରିବି, ମୁଁ ନିହାତି ଭାବରେ ଚେଷ୍ଟା କରିବି। ଆମେ ଯେତେ ଅଧିକ ଶିଖିବାକୁ ଚେଷ୍ଟା କରିବା, ଆମର ଆତ୍ମବିଶ୍ୱାସ ସେତେ ବେଶୀ ବଢ଼ିବ। ତେଣୁ ସବୁବେଳେ ନିଜର ଲର୍ଣ୍ଣିଂ କାପାବିଲିଟିଟାକୁ ବଢ଼େଇକି ରଖନ୍ତୁ, ମାନେ ଅନ୍ୟଠାରୁ ଶିଖିବାର ଗୁଣଟା ବହୁତ ବେଶୀ ନିଜ ଭିତରେ ରଖନ୍ତୁ। ଭୁଲ କରିବାକୁ କେବେ ବି ଡରନ୍ତୁନି, କାରଣ ଆମେ ଯେତେ ଭୁଲ କରିବା ସଫଳତାକୁ ସେତେ ଶିଖି ଶିଖିଯିବା। ଆଉ ଗୋଟେ କଥା, ସବୁବେଳେ ଯେଉଁମାନେ ଆପଣଙ୍କୁ ଉତ୍ସାହିତ କରୁଛନ୍ତି ଆଗକୁ ବଢ଼ିବା ପାଇଁ, ଯେଉଁମାନେ ଆପଣଙ୍କ ଜୀବନରେ ପଜିଟିଭିଟି ସବୁବେଳେ କ୍ରିଏଟ୍ କରନ୍ତି, ସବୁବେଳେ ଆପଣଙ୍କୁ ପଜିଟିଭ୍ କଥା କୁହନ୍ତି, ସେମାନଙ୍କ ସହିତ ସବୁବେଳେ ରୁହନ୍ତୁ କନେକ୍ଟ ହୋଇକି।

ସୋ ଫ୍ରେଣ୍ଡ୍ ସେଇଠି ଗୋଟେ କଥା ଆମେ ମନେ ରଖିବା ଯେ ଆତ୍ମବିଶ୍ୱାସ ଆମକୁ ଜନ୍ମରୁ ମିଳିନଥାଏ, ଏହା ପ୍ରତିଦିନର ଚେଷ୍ଟାରେ ହିଁ ଗଢ଼ିଉଠେ। ଯଦି ଆମେ ନିଜ ଉପରେ ବିଶ୍ୱାସ ରଖିବା ତାହେଲେ କାଲି ସାରା ଦୁନିଆ ଆମ ଉପରେ ନିହାତି ବିଶ୍ୱାସ କରିବ। ଏମିତି ଦେଖିବାକୁ ଗଲେ ହାରିବାଟା କିଛି ବଡ଼ କଥା ନୁହେଁ, କିନ୍ତୁ ଚେଷ୍ଟା ନ କରିବା ହିଁ ପ୍ରକୃତ ପରାଜୟ। ତେଣୁ ସ୍ୱପ୍ନ ଦେଖନ୍ତୁ, ପରିଶ୍ରମ କରନ୍ତୁ, ଏଇଟା ହିଁ ସବୁଠାରୁ ବଡ଼ କଥା, ଆଉ ନିଜ ଉପରେ ବିଶ୍ୱାସ ରଖନ୍ତୁ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୁକାଟେକ୍ ଦିଲ୍ ସି ଦିଲ୍ ତାକ୍। ୱାଇଣ୍ଡ ଅପ୍ କରୁଛୁ ଶୋ ସୁରିଲା ଆଫ୍ଟରନୁନ୍।

ପ୍ରଦାନ କରାଯିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ କଣ୍ଡ କହିଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିର ତଦନ୍ତ କରାଯାଇ ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜ୍ୟରେ ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ ସମବାୟ ବିଭାଗ ପକ୍ଷରୁ ସାରର ପୂର୍ବ ମହଜୁଦ ଯୋଜନାକୁ ସରକାର ମଞ୍ଜୁର କରିଛନ୍ତି। ଯୋଜନାରେ 5 ବର୍ଷରେ 42 କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷ ପାଇଁ 5 କୋଟି ଟଙ୍କା ଆବଶ୍ଚନ କରାଯାଇଛି। ପ୍ରାୟ 2700 ପ୍ରାଥମିକ କୃଷି ସମବାୟ ସମିତିକୁ ଏଥିରେ ସାମିଲ କରାଯିବ। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଆଜି ରାଜ୍ୟାଭିଷେକ ଦିବସ। 1435 ଖ୍ରୀଷ୍ଟାବ୍ଦ ଜୁନ୍ 29 ତାରିଖ ଆଜିର ଦିନରେ ମହାରାଜାଙ୍କ ରାଜ୍ୟାଭିଷେକ ହେବା ସହିତ ତାଙ୍କୁ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳ ବର୍ଗେଶ୍ୱର ଉପାଧି ପ୍ରଦାନ କରାଯାଇଥିଲା। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀର ପ୍ରଭାବ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ଶେଷ ହେଲା। ନମସ୍କାର।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ରେ ଆଜି ଜ୍ୟୋତି ଅଛି ଆପଣଙ୍କ ସହିତ ଆଉ ସମୟ ହୋଇଯାଇଛି ଆରମ୍ଭ କରିବା ଶୋ ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍

ଆମମାନଙ୍କ ସ୍ମୃତିରେ ଅନେକ କଥା ରହିଥାଏ। ଅନେକ ଲୋକଙ୍କ କଥା ଆମେ ମନେ ରଖିଥାଉ, ଆଉ କିଛି ଜିନିଷ ଆମେ ଫଟୋରେ ବି କଏଦ କରିକି ରଖିଥାଉ। ତେବେ ଆଜି ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ର ପ୍ରଶ୍ନ ରହିଛି ଯେ ଆପଣଙ୍କ ପାଖରେ କାହାର ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ବାଲା ଫଟୋ ଅଛି, ଯାହାଙ୍କ ଫଟୋ ଆପଣ ସାଇତି ରଖିଛନ୍ତି। ଆଉ ସେଇ ଫଟୋଟି ଆଜିକାଲି ତ ବହୁତ କଲରଫୁଲ ଫଟୋ ଆସିଲାଣି, ଆଉ ଆଜିକାଲି ଷ୍ଟୁଡିଓରେ ବି ଯାଇକି ଫଟୋ କମ୍ ଉଠାଉଛି, ବହୁତ ବେଶୀ ମୋବାଇଲରେ ଉଠାଯାଉଛି। ତଥାପି ସେଇ ଜମାନାରେ ଯେତେବେଳେ ଆମେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ରଖୁଥିଲେ ପାଖରେ, ଦେଖୁଥିଲେ, ଯେତେବେଳେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ହିଁ ଥିଲା, ସେଇ ଫଟୋ ଭିତରୁ କାହାର ଫଟୋ ଆପଣଙ୍କ ପାଖରେ ଅଛି।

ନମ୍ବରଟି ହେଉଛି 0671-230-3153। ଆପଣ କଲ୍ କରୁଥାନ୍ତୁ, ଆପଣଙ୍କ କଲ୍ର ଅପେକ୍ଷାରେ ଜ୍ୟୋତି ରହିଛି, ପହଞ୍ଚୁଛି କିଛି ସୁନ୍ଦର ଗୀତ ଆପଣଙ୍କ ପାଖରେ।

0: ମାଙ୍କର ରଖିଛି ଫଟୋ ମୁଁ ସାଇଡ଼ ରଖିକିରି, ଆଉ ସିଏ ଗୋଟେ ଅଭୁଲା ସ୍ମୃତି। ମୋ ବାପା ମାନେ ତ ନାହାନ୍ତି, ସେ ଚାଲିଗଲେଣି ବହୁତ ଦିନ ହେଲା। ମୁଁ ସେଇ ଫଟୋ ମୋ ବାହାରେ ଅଛି, ତାଙ୍କର ଛୋଟ ଫଟୋ ଅଛି ତାଙ୍କର।
1: ଯାହା ହଉ, ଆପଣଙ୍କ ପାଖରେ ରଖିଛନ୍ତି।
0: ଆଜ୍ଞା,
1: ବହୁତ ବହୁତ ଧନ୍ୟବାଦ ଆମ ସହିତ ଆପଣଙ୍କର କଥା ସେୟାର କରି।
0: ରହୁଛି, ନମସ୍କାର।
1: ନମସ୍କାର। ତେବେ ଇଏ ତ ଥିଲେ ନାରାୟଣ ଭାଇ, ଆମକୁ ଫୋନ କରିଥିଲେ ଗଞ୍ଜାମରୁ, ଆଉ ବାପା ମାଙ୍କର ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ରଖିଥିଲେ ବୋଲି ରଖିଛନ୍ତି ଏବେ ବି ପାଖରେ ସାଇତିକି ବୋଲି ନିଜ କଥା ସେୟାର କଲେ। ହ୍ୟାଲୋ।
2: ହ୍ୟାଲୋ ବାପା, ନମସ୍କାର।
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଆଭାସ କହୁଛି, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
2: ବାପା। ଧନ୍ୟବାଦ।
1: କଣ କହିବେ ଆଜିର ଟପିକ ବିଷୟରେ?
2: ଆମ ଟାଇମରେ ତ ସେତେବେଳେ ତ ବ୍ଲାକ୍ ଆଣ୍ଡ ନଥିଲା, ଆମର ଜେଜେମା ଆଉ ଅଜାଙ୍କର ଆଉ ବୁଢ଼ୀ ମାଙ୍କର, ତ ଆମର ତାଙ୍କ ପିଢ଼ି ବି ଯେତିକ ସବୁ ମାନେ କଲର୍ ଫଟୋ ନଥିଲା, ସବୁ ବ୍ଲାକ୍ ଆଣ୍ଡ ଫଟୋ ଥିଲା। ଆଉ ଆମେ ଯେତେବେଳେ ଛୋଟବେଳେ ପଢୁଥିଲୁ, ଆମର ଭାଇ ଭାଉଜଙ୍କ ସାଥିରେ ଆମେ ଯାଇଥିଲୁ ଫିଲ୍ମ ଦେଖିବାକୁ, ସାକ୍ଷୀ ମୋ ସଂସ୍କାର ଓଡ଼ିଆ ଫିଲ୍ମ, ଆଉ ସେଇ ଟାଇମରେ ଆମେ ବ୍ଲାକ୍ ଆଣ୍ଡ ଫଟୋ ସବୁ ଆମର ଫ୍ୟାମିଲି ଯେତିକ ଭାଇ ଭାଉଜ, ସାନ ଭାଇ, ସାନ ଭାଇ ଭାଉଜ, ସବୁ ଗୋଟେ ଫ୍ୟାମିଲି ଗ୍ରୁପ ହେଇକି ସେ ଟାଇମରେ ଫାଷ୍ଟ ଟାଇମ ବିକେଟ ସାଲପୁରା ଆମେ ଉଠେଇଥିଲୁ।
1: ଆଚ୍ଛା, ସେଇ ଫଟୋ ଆଜି ଯାଇ ରଖିଛନ୍ତି?
2: ଆଜ୍ଞା, ଘର ଅଛି ସାଇତି, ପୁରୁଣା ଡାଇରୀ ବାହାର କଲେ ସବୁ ବାହାରୁଛି ଆଉ।
1: ନିହାତି ନିହାତି, ବହୁତ ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ।
2: ଧନ୍ୟବାଦ ଦାଦା।
1: ତେବେ ଆପଣ ବି ନିଜର ମନର କଥା ବା ନିଜର ଯାହା ରହିଛି ଆନ୍ସର୍ସ ଆଜି ପ୍ରଶ୍ନର ସେୟାର କରିପାରିବେ ଆମ ସହିତ। ନମ୍ଘରଟି ହେଉଛି 0671230315 ଯେ କାହାର ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ଆପଣ ନିଜ ପାଖରେ ରଖିଛନ୍ତି। ହ୍ୟାଲୋ।
3: ହ୍ୟାଲୋ,
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ଶୁଭ ସନ୍ଧ୍ୟା ମା ସାବାଙ୍ଗା ସହିତ ସହପରିବାର ଭଲରେ ଥାନ୍ତୁ ଜ୍ୟୋତି ଭଉଣୀ। ମୁଁ ଜଗତସିଂହପୁର ମେଡିକାଲ କଲୋନୀ ଟୁନାନା କହୁଛି ଆଜ୍ଞା।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ ଭାଇନା। କଣ କହିବେ ଆଜିର ଟପିକ ବିଷୟରେ, କାହାର ଫଟୋ ରଖିଛନ୍ତି?
3: ଟପିକ ଉପରେ ତ ଭଲ ଟପିକଟା ରଖିଛନ୍ତି, ପିଲାମାନେ ବହୁତ ଦିନର ଫଟୋ କଥା କହିଛନ୍ତି ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ର। ଯାହା ହଉ, ମୋର ପାଞ୍ଚ ଅଜା ପାଞ୍ଚ ଭାଇ ଫଟୋ ମୋ ପାଖରେ ଅଛି ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ର।
1: ସମସ୍ତଙ୍କୁ ଚିହ୍ନିଛନ୍ତି, ପିଲାମାନଙ୍କୁ ଚିହ୍ନିଛନ୍ତି ସେ ଫଟୋ?
3: ଆଜ୍ଞା, ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ର।
1: ଆଚ୍ଛା, ଯାହା ହଉ,
3: ଆଉ ନନା ବୋଉଙ୍କର ଅଛି, ମୋର ବି ପିଲାବେଳୁ ଫଟୋ ଅଛି, ଗୋଟେ ବଡ କଳା ଚିପାଟେ ଦେଇଛି।
1: ଆଚ୍ଛା ଆଚ୍ଛା, ପୁରା ଛୋଟ ଥିଲେ ଯେତେବେଳେ
3: ଫଟୋ ଟେ ଉଠେଇଦେଲେ ସେଟା ବି ରଖିଛି ଫସଲ।
1: ଆଚ୍ଛା ଆଚ୍ଛା, ଦେଖିକି ମଜା ଲାଗୁଥିବ?
3: ଆଜ୍ଞା ଆଜ୍ଞା,
1: ବହୁତ ବହୁତ ଧନ୍ୟବାଦ।
3: ମଧ୍ୟରେ ମଧ୍ୟରେ କାଢିକି ଦେଖେ, ପୁଣି ସାଇତିକି ରଖେ ଆଉ।
1: ସେତିକି ତ ଟିକେ ଖୁସି ଲାଗେ ଦେଖିଦେଲେ ଯେ ମୁଁ ପିଲାବେଳେ କେମିତି ଦେଖାହଉଥିଲି। ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆମକୁ କଲ୍ କଲେ ଆଉ ନିଜ କଥା ସେୟାର କଲେ।
3: ଯିବା ଆଗରୁ ଆଉ ଥରେ ମା ସାରଙ୍କ ପାଖରେ ପ୍ରାର୍ଥନା କରୁଛି, ମା ସାରଳା ଜ୍ୟୋତି ଭଉଣୀଙ୍କୁ ଭଲରେ ଖୁସି ରଖନ୍ତୁ।
1: ବହୁତ ବହୁତ ଧନ୍ୟବାଦ,
3: ନମସ୍କାର।
1: ନମସ୍କାର ନମସ୍କାର। ତେବେ ଆପଣଙ୍କ ପାଖରେ କାହାର ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ଅଛି ସେୟାର କରିପାରିବେ ନିଜ କଥା 0671230315 ନମ୍ବରରେ। ନେକ୍ସଟ କଲ୍ ଆମ ପାଖରେ ଆସି ପହଞ୍ଚି ଯାଇଛି। ହ୍ୟାଲୋ ହ୍ୟାଲୋ
4: ହ୍ୟାଲୋ ହ୍ୟାଲୋ ଦିଦି, ନମସ୍କାର।
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
4: ଦିଦି, କଟକ ନୂଆ ବଜାରରୁ ମମତା ବେହେରା କହୁଛି।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। ହ୍ୟାଲୋ।
4: ଆଜ୍ଞା ଦିଦି, ଆମ ମାଙ୍କର ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ଆମେ ସାଇତିକି ରଖିଛୁ।
1: ଆଜ୍ଞା, ଆଉ କାହାର ରଖିଛନ୍ତି ନା ଖାଲି ମାଙ୍କର ଅଛି?
4: ନାଇଁ, ମାଙ୍କର ଅଛି, ଆଉ ବଡ ଭଉଣୀଙ୍କର, ଆମ ପାଞ୍ଚ ଭଉଣୀଙ୍କର ଫଟୋ ସବୁ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଅଛି ସବୁ।
1: ଏତେ ସମସ୍ତଙ୍କର ରଖିଛନ୍ତି, ଖାଲି ମାଙ୍କ ନାଁ କହୁଛନ୍ତି? ସେଇଟା ସ୍ପେଶାଲ ଆପଣଙ୍କ ପାଇଁ ନା?
4: ଆଜ୍ଞା ଆଜ୍ଞା।
1: ଆଚ୍ଛା ଆଚ୍ଛା, ବହୁତ ବହୁତ ଧନ୍ୟବାଦ ଆମକୁ କଲ୍ କରିଥିବାରୁ।
4: ଆଜ୍ଞା, ରହିଲି ଦିଦି, ନମସ୍କାର।
1: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି, ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍। ପ୍ରଶ୍ନ ରହିଛି ଆପଣଙ୍କ ପାଖରେ, କାହାର ଅଛି ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ? ତେବେ ନେକ୍ସଟ କଲର୍ ଆମ ସହିତ ଯୋଡ଼ି ହେଇଛନ୍ତି। ହ୍ୟାଲୋ
5: ହ୍ୟାଲୋ ହ୍ୟାଲୋ,
1: ରେଡିଓର ଭଲ୍ୟୁମ୍ ଟିକେ କମ୍ କରନ୍ତୁ।
5: ଦିଦି ନମସ୍ତେ।
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
5: କଟକ ବକ୍ସି ବଜାରରୁ କହୁଥିଲି।
1: ଆପଣଙ୍କ ନାଁ କୁହନ୍ତୁ।
5: ସୋନାଲି।
1: ରେଡିଓର ଭଲ୍ୟୁମ୍ ଟିକେ କମ୍ କରନ୍ତୁ, ଇକୋ ହଉଛି ଯାହାଦ୍ୱାରା ଆପଣ ଇଜିଲି ଶୁଣିପାରିବେ ଆମକୁ।
5: ଆଜ୍ଞା ଦିଦି,
1: କଣ କହିବେ ଆଜିର ଟପିକ ବିଷୟରେ?
6: ଆଜିର ଟପିକ ବିଷୟରେ ବହୁତ ସୁନ୍ଦର ଟପିକ ରଖିଛନ୍ତି ଆଉ ଆପଣଙ୍କୁ ବହୁତ ବହୁତ ଥ୍ୟାଙ୍କ ୟୁ ଆପଣଙ୍କର ସମସ୍ତ ପୁରା ପରିବାରକୁ ବି ଥ୍ୟାଙ୍କ ୟୁ ମୁଁ ଆଜି ଫାର୍ଷ୍ଟ ଟାଇମ୍ ଆପଣଙ୍କୁ କଲ୍ କରିଛି କଲ୍ ବି ଲାଗିଗଲା

0: କେତେ ଥର ଟ୍ରାଏ କଲା ପରେ ଲାଗିଛି?
1: ଆଜ୍ଞା ଏବେ ଜଷ୍ଟ ଚାରିଥର ପାଞ୍ଚଥର କଲ୍ କଲା ପରେ ଲାଗିଗଲା ଆପଣଙ୍କ ପାଖକୁ।
0: ଆଚ୍ଛା ତାହେଲେ କୁହନ୍ତୁ କେମିତି ଅଛନ୍ତି?
1: ଆଜ୍ଞା ବହୁତ ଖୁସି। ଆଜ୍ଞା ବହୁତ ଖୁସି।
0: ଆଚ୍ଛା ଆଜି ବହୁତ ଖୁସି ଅଛନ୍ତି ନା?
1: ଆଜ୍ଞା ଆଜ୍ଞା ଆପଣଙ୍କ ସାଥିରେ କଣ୍ଟାକ୍ଟ ହେଇଗଲା ବହୁତ ଖୁସି ଲାଗୁଛି।
0: ଆଚ୍ଛା ବହୁତ ବହୁତ ଧନ୍ୟବାଦ। ଆମକୁ କେତେ ଦିନ ହେଲାଣି ଶୁଣୁଛନ୍ତି?
1: ଯୋର କହିବି ମୋ ବୋଉଙ୍କର ବାପାଙ୍କର ଯୋଡି ଫଟୋଟେ ପାସପୋର୍ଟ ସାଇଜ୍ ର ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ର ସେଇଟା ଆଜ୍ଞା ଅଛି
0: ରଖିଛନ୍ତି।
1: ଆଜ୍ଞା ଆଜ୍ଞା
0: ବହୁତ ବହୁତ ଧନ୍ୟବାଦ। ଆପଣଙ୍କର କଲ୍ ଲାଗିଯାଇଛି, ଟ୍ରାଏ କରିଛନ୍ତି। କେବେଠାରୁ ଆମକୁ ଶୁଣୁଛନ୍ତି?
1: ଆଜ୍ଞା
0: ଆମକୁ କେବେଠାରୁ ଶୁଣୁଛନ୍ତି?
1: ବହୁତ ବର୍ଷ ହେଲାଣି ମୁଁ ଶୁଣୁଛି, ଆଜି କି ପାଞ୍ଚ ଛଅ ବର୍ଷ ହେଲାଣି ଆପଣଙ୍କର କାର୍ଯ୍ୟକ୍ରମ ମୁଁ ଶୁଣୁଛି।
0: ଆଜି କିନ୍ତୁ କଲ୍ ଲାଗିଯାଇଛି?
1: ଆଜି ଆଜ୍ଞା କଲ୍ ମୁଁ ଟ୍ରାଏ କରିଛି, ଆଜି ଫାର୍ଷ୍ଟ ଟାଇମ୍ ଟ୍ରାଏ କରିଛି, ଫାର୍ଷ୍ଟ ଟାଇମ୍ ଲାଗିଗଲା।
0: ଯାହା ହଉ ଆପଣଙ୍କର ଭଲ ପାଇବା ଏତେ ଅଧିକ ଆମ ମାନଙ୍କ ପ୍ରତି ରହିଛି ଯେ ଆପଣ ଗୋଟେ ଥର କଲ୍ କଲେ ଆଉ ଲାଗିଗଲା।
1: ଆଜ୍ଞା ଦିଦି
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
1: ଆଜ୍ଞା ଠିକ୍, ଥ୍ୟାଙ୍କ ୟୁ ଦିଦି, ନମସ୍ତେ।
0: ନମସ୍କାର। କେତେ ଖୁସି ଆମର ସୋନାଲି ଭଉଣୀ ଅଛନ୍ତି, କଟକରୁ ଫୋନ କରିଥିଲେ ବକ୍ସି ବଜାରରୁ, ଯେ ବାପା ମାଙ୍କର ଯୋଡି ଫଟୋଟେ ରଖିଛନ୍ତି ଆଉ ଫାର୍ଷ୍ଟ ଟାଇମ୍ କଲ୍ କରିଛନ୍ତି, କଲ୍ ବି ଲାଗିଯାଇଛି। ଆଉ ଜଣେ ସାଥୀ ମଧ୍ୟ ଆମ ସହିତ ଯୋଡି ହେଲେଣି, ଦେଖିବା କିଏ କଲ୍ କରିଛନ୍ତି, କଣ କହୁଛନ୍ତି। ହ୍ୟାଲୋ,
2: ଜୟ ଜଗନ୍ନାଥ, ନମସ୍କାର।
0: ଜୟ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ କହୁଥିଲି ଆପଣଙ୍କର ଭୂତପୂର୍ବ କଲର ରାଜେଶ ନାୟକ ଫ୍ରମ ଚତିକା ବଜାର ଜଗତସିଂହପୁର।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ ରାଜେଶ ଭାଇ।
2: ଆପଣଙ୍କୁ ବି ବହୁତ ବହୁତ ସ୍ୱାଗତ, ବହୁତ ଦିନ ପରେ ଆସିଛନ୍ତି ଆଉ ଥଣ୍ଡା ଥଣ୍ଡା କୁଲ କୁଲ ପାଗରେ ଆଉ।
0: ଆଚ୍ଛା ବର୍ଷା ହେଇଯାଇଛି ତାହେଲେ ଜଗତସିଂହପୁରରେ?
2: ଆଜ୍ଞା
0: ବହୁତ
2: ଟପିକ ଜାଣିଛନ୍ତି, ସେଥିପାଇଁ ଦିଲସେ ଧନ୍ୟବାଦ ଦେବି। ଆଉ ପୁରୁଣା ଦିନର ସ୍ମୃତି ମନେ ପକେଇ ଦେଇଛନ୍ତି। ଆଉ ମୋ ପାଖରେ ତ ମୋ ନିଜର ଫଟୋ ଅଛି, ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ, ଆମ ଭଉଣୀ ମାନଙ୍କର, ଦାଦା ଝିଅ ଭଉଣୀ ମାନଙ୍କର ଅଛି। କାରଣ ମୋ ଦାଦା ତ ଷ୍ଟୁଡିଓ କରିଥିଲେ, ସେ ବହୁତ ପୁରୁଣା ଫଟୋ ରଖିଛନ୍ତି। ତା ସହିତ ମୋ ଅଜାଙ୍କର ଅଛି, ବଂଶୀଧର ନାୟକ, ଏବଂ ତା ସହିତ ମୁଁ ଦି ଜଣ ବାବାଙ୍କର ରଖିଛି, ଜଣେ ହଉଛନ୍ତି ଅଖା ବାବା ଆଉ ଜଣେ ହଉଛନ୍ତି ଆକୁଳି ବାବା,
0: ଯିଏକି
2: ତ୍ରିକାଳଦର୍ଶୀ ମହାଦେବଙ୍କ ପୂଜକ, ତାଙ୍କର ବି ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ଅଛି, ମୁଁ ତାଙ୍କୁ ପୂଜା କରୁଛି ଆଉ।
0: ଆଚ୍ଛା ବହୁତ ବହୁତ ଧନ୍ୟବାଦ ଆପଣଙ୍କ କଥା ସେୟାର କଲେ ଆମ ସହିତ, ମୁଁ କଲ୍ କଲେ।
2: ଆଜ୍ଞା ରହିଲି ଭଉଣୀ, ଜୟ ଜଗନ୍ନାଥ,
0: ଜୟ ଶ୍ରୀ ଜଗନ୍ନାଥ। ତେବେ ଆପଣ ବି ସେୟାର କରିପାରିବେ କାହାର ଫଟୋ ଆପଣ ରଖିଛନ୍ତି, ମାନେ କାହାର ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ରଖିଛନ୍ତି। ଆଜିକାଲିକା ଜମାନାରେ ତ ମୋବାଇଲରେ କେତେ ସୁନ୍ଦର ସୁନ୍ଦର ଏଡିଟେଡ୍ ଫଟୋ ଆମେ ଉଠାଇ ପାରୁଛେ, ତେବେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ଯେତେବେଳେ ନୂଆ ନୂଆ ଫଟୋ ଆସିଥିଲା, ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ଉଠୁଥିଲା, ସେତେବେଳେ ଗୋଟେ ଅଲଗା ପ୍ରକାର ମଜା ଥିଲା, ଅଲଗା ପ୍ରକାର ଚାର୍ମ ଥିଲା। ତେବେ କାହାର ଫଟୋ ଆପଣ ରଖିଛନ୍ତି ବ୍ଲାକ୍ ଆଣ୍ଡ ହ୍ୱାଇଟ୍ରେ? ତେବେ ଆଉ ଜଣେ ସାଥୀ ଆମ ସହିତ ମଧ୍ୟ ଯୋଡ଼ି ହେଇଗଲେଣି, ଦେଖିବା କିଏ କଲ୍ କରିଛନ୍ତି। ହ୍ୟାଲୋ
3: ହ୍ୟାଲୋ
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ମ୍ୟାଡାମ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ମୁଁ ବୁଲୁ ପଟ୍ଟନାୟକ, ଘସିପୁରା, ଆନନ୍ଦପୁର, କେନ୍ଦୁଝର କହୁଥିଲି।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ,
3: ଧନ୍ୟବାଦ। ଆଜ୍ଞା
0: କଣ କହିବେ ଆଜିର ଟପିକ ବିଷୟରେ?
3: ଆଜିର ଟପିକ ବିଷୟରେ ମତାମତ ରହିଛି ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ଭିତରେ। ମୁଁ ବ୍ଲାକ୍ ଫଟୋ ମୋ ନିଜର ରଖିଛି, ମୁଁ ଯେତେବେଳେ ଚତୁର୍ଥ ଶ୍ରେଣୀରେ ପଢୁଥିଲି ସେହି ସମୟର ଫଟୋ ମୋ ପାଖରେ ଅଛି। ମୋର ଚତୁର୍ଥ ଶ୍ରେଣୀ ଥିଲା 1972 ମସିହା, 1972 ମସିହାର ଚତୁର୍ଥ ଶ୍ରେଣୀର ବ୍ଲାକ୍ ଫଟୋ ମୋ ପାଖରେ ଅଛି। ଏହା ସହିତ ମୋ ବାପା ମାଙ୍କର ବ୍ଲାକ୍ ଫଟୋ ମଧ୍ୟ ମୋ ପାଖରେ ଅଛି। ଅବଶ୍ୟ ମୋ ବାପା ମା ବର୍ତ୍ତମାନ ନାହାନ୍ତି, ତାଙ୍କର ବ୍ଲାକ୍ ଫଟୋ ମୋ ପାଖରେ ରହିଛି।
0: ଯାହା ହଉ ଆପଣ ଏତେ ପୁରୁଣା ଫଟୋ ସାଇତିକି ରଖିଛନ୍ତି, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନିଜର ଚତୁର୍ଥ ଶ୍ରେଣୀ ପଢୁଥିବାର ଫଟୋ ବି ରଖିଛନ୍ତି।
3: ଆଜ୍ଞା
0: ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଇଥିବାରୁ,
3: ଧନ୍ୟବାଦ ମ୍ୟାଡମ, ନମସ୍କାର।
0: ନମସ୍କାର। ତେବେ ଦେଖନ୍ତୁ କିଛି ପୁରୁଣା କଥା ମନେ ପଡ଼ିଯାଉଛି, ଯେ କେତେ ଛୋଟବେଳର ଫଟୋ, କେଉଁ ଶ୍ରେଣୀରେ ଫଟୋ ଉଠିଥିଲା, ସେ ସବୁ କଥା ବି ଆମର ସାଥୀମାନେ ମନେ ରଖିଛନ୍ତି। ଆଉ ଆଉ ଜଣେ ସାଥୀ ବି ୟା ପରେ ଆମ ସହିତ କନେକ୍ଟ ହେଇଗଲେଣି, ଦେଖିବା କିଏ କଲ୍ କରିଛନ୍ତି, କଣ କହୁଛନ୍ତି। ହ୍ୟାଲୋ
4: ହ୍ୟାଲୋ
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
4: ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଶ୍ରୀ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
4: ସନ୍ତୋଷ ବେହେରା, କଞ୍ଚଲ, ଆଠଗଡ଼।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ, କଣ କହିବେ ଆଜିର ଟପିକ ବିଷୟରେ?
4: ଆଗରୁ ତ ଫଟୋ ଯୋଉ ଉଠା ହଉଥିଲା ବହୁତ ହେଉଥିଲା, ତାପରେ ଧୁଆ ହବାକୁ ଯାଉଥିଲା ଆସିବାକୁ, ତଥାପି ସେ ଫଟୋ ରହିଛି, ବାପା ବୋଉଙ୍କର ଅଛି, ଆଉ ଆମ ଭଉଣୀ ଭେଣେଇ ତାଙ୍କ ଫଟୋ ରଖିଛି, ଭାଇଙ୍କର ଅଛି,
0: ସମସ୍ତଙ୍କର ଫଟୋ ରଖିଛନ୍ତି। ଆଉ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ସମସ୍ତଙ୍କର ରଖିଛନ୍ତି ତାହେଲେ?
4: ଆଜ୍ଞା ଆଲବମର ଅଛି, ଏବେ ସବୁ ତ ମୋବାଇଲରେ ରହିଯାଉଛି,
0: ମୋବାଇଲରେ ଚଟାପଟ ଉଠିଯାଉଛି, ଆଉ ଧୋଇବାକୁ ପଡୁନି, ଲମ୍ବା ସମୟ ବି ଲାଗୁନି।

0: ପୁରୁଣା ଆଲବମ୍ ରେ ଖୋଲିଲେ ସବୁ ବାହାରୁଛି ଆଉ,
1: ସେସବୁ ଦେଖିକି ଖୁସି ବି ଲାଗୁଛି,
0: ଦେଖିଲେ ବେଳେ ବେଳେ ଟିକେ ଖୁସି ଲାଗୁଛି।
1: ଆଜି ଆଉ ଥରେ ଟିକେ ଖୋଲିକି ଦେଖି ଦିଅନ୍ତୁ।
0: ଆଜ୍ଞା,
1: ନିହାତି ଆଉ ଟିକେ ପୁରୁଣା କଥା ମନେ ପକାନ୍ତୁ, ଟିକେ ଖୁସି ହୁଅନ୍ତୁ।
0: ତାଙ୍କୁ ଦେଖିଲେ ଆମ ଛୁଆ ଆଉ ଟିକେ ଯିବେ, ନିଜ ଫଟୋ ବାବା ତମ ନିଜ ମୁହଁ ଥିଲା ଏମିତି କରିଥିଲା।
1: ହଁ, ସେଇଟା ହିଁ ହୁଏ, ପିଲାମାନେ ଦେଖିଲେ ସେମିତି ଖୁସି ହୁଅନ୍ତି, ଇଏ କିଏ ସେ କିଏ ଜଣା ତ ପଡ଼ନ୍ତିନି। ତେବେ ଯାହା ହଉ, ଆପଣ ରଖିଛନ୍ତି, ପିଲାମାନେ ମଧ୍ୟ ଦେଖିଛନ୍ତି ସେ ଫଟୋ, ଖୁସି ହେଇଛନ୍ତି। ବହୁତ ବହୁତ ଧନ୍ୟବାଦ ଭାଇ,
0: ରହିଲି,
1: ନମସ୍କାର, ଜୟ ଶ୍ରୀ ଜଗନ୍ନାଥ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେ।

0: କନେଷ୍ଟବଳରେ ସିଏ ସର୍ଭିସ ଆର୍ମି ଗଲେ ତାଙ୍କ ଡ୍ୟୁଟି ପିରିୟଡ ପ୍ରାୟ ତାଙ୍କ ଗ୍ରୁପ ଟ୍ରେନିଂ ଟାଇମ୍ର ଫଟୋ ମୋ ପାଖରେ ଅଛି, ବ୍ରାକାଣ୍ଡ ଭାଇ ଫଟୋ। ତାପରକୁ ବାପା ହାତରେ ଟ୍ରେନିଂ ସରିଲା ପରେ AK-47 ଡ୍ୟୁଟି କରନ୍ତି, ଜାମ୍ମୁ କାଶ୍ମୀର ଆସାମ ଯୋଉ ଯୋଉ ଡ୍ୟୁଟି କରନ୍ତି ବରଫ ଜାଗାରେ ସେ ସବୁ ବ୍ରାକାଣ୍ଡ ଫଟୋ ମୋର ଅଛି। ବାପା ବୋଉଙ୍କର ଷ୍ଟୁଡିଓରେ ଉଠେଇଥିଲେ, ମାନେ ବୋଉ ଶାଢୀ ପିନ୍ଧିକି ଯେମିତି ସେତେବେଳେ ବାପା ବୋଉ ଗୋଟେ ଷ୍ଟୁଡିଓ ଯାଏ ଫଟୋ ଉଠେଇବା ପାଇଁ, ସେ ଫଟୋ ରଖିଛି।
1: ଆଚ୍ଛା, ବହୁତ ବହୁତ ଧନ୍ୟବାଦ, ଏତେ ସୁନ୍ଦର ନିଜର ଗୋଟେ ସୁନ୍ଦର ଏକ୍ସପିରିଏନ୍ସ ସେୟାର କଲେ ଆମ ସହିତ।
0: ଆଜ୍ଞା ଧନ୍ୟବାଦ,
1: ଧନ୍ୟବାଦ,
0: ନମସ୍କାର
1: ନମସ୍କାର। ତେବେ ଦେଖନ୍ତୁ, କିଛି କଥା ମନେ ପଡ଼ିଯାଉଛି। ଆଗରୁ ଆମେ ଷ୍ଟୁଡିଓକୁ ଯାଉଥିଲେ ଫଟୋ ଉଠାଇବାକୁ, ବେଳେବେଳେ ମନରେ ଧାରଣା ଥିଲା ଏତେ ଲାଇଟ୍ କ'ଣ ପାଇଁ ପଡୁଛି, ଆଜି ଏଠି କ'ଣ ସୁବିଧା ଅଛି ଅସୁବିଧା ଅଛି, କ'ଣ ହବ କ'ଣ ନାହିଁ। ଆଉ ସେଇ ଯୋଉ ଝକ୍ କରି ଗୋଟେ ଲାଇଟ୍ ଆଖି ଉପରେ ପଡ଼ିଯାଉଥିଲା, ବେଳେବେଳେ ଆଖିଟା ଟପକିନି ପଡ଼ିଯାଉଥିଲା, ସେ କଥା ବି ଧୀରେ ଧୀରେ ମନେ ପଡୁଥିବ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ କଥା ଭାବିକି। ତେବେ ଆଉ ଜଣେ ସାଥୀ ଆମ ସହିତ କନେକ୍ଟ ହେଇଛନ୍ତି। ହ୍ୟାଲୋ,
2: ହ୍ୟାଲୋ,
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ହଁ ନମସ୍କାର ଦିଦି,
1: ଟିକେ ରେଡିଓର ଭଲ୍ୟୁମ୍ କମ୍ କରନ୍ତୁ, ଆପଣଙ୍କର ଭଏସ୍ ଇକୋ ହଉଛି।
2: ହଁ, ମୁଁ ମୋହିନୀ ବେହେରା ଚୌପଡ଼ା କଟକରୁ କହୁଥିଲି।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। ଆଜି ଫର୍ଷ୍ଟ ଟାଇମ୍ କଲ୍ କରିଛନ୍ତି?
2: ନାଇଁ ନାଇଁ, ମୁଁ କରିଥିଲି ଦୁଇ ତିନି ଦିନ ହେଲାଣି କରିଥିଲି।
1: ଆଚ୍ଛା, କେମିତି ଅଛନ୍ତି?
2: ମୁଁ ଭଲ ଅଛି, ଆପଣଙ୍କ କୃପାରୁ,
1: ନିହାତି ଏଇଟା ଏକଦମ ଠିକ କଥା କହିଲେ ଯେ ଈଶ୍ୱରଙ୍କ କୃପାରୁ ଆମେ ସମସ୍ତେ ଭଲରେ ଅଛେ, ଆପଣ ଏମିତି ଭଲରେ ଥାନ୍ତୁ। କଣ କହିବେ ଆଜିର ଟପିକ ବିଷୟରେ?
2: ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ, ମୁଁ ଆମ ବଡ ଭଉଣୀର ମୋର ଫଟୋ ଅଛି, ନଷ୍ଟ ହେଇଯାଇଥିଲା, ମୋ ପୁଅକୁ କହିକି ତାକୁ ମୋବାଇଲ ଦେହରେ ତାକୁ ଫଟୋ ଉଠିକି ରଖିଛି, ମୁଁ ରଖିଛି, ନଷ୍ଟ ହେଇଯାଇ ଫଟୋ ଆମେ ଉଠେଇବାକୁ ପାରିବୁନି।
1: ନିହାତି ସୁନ୍ଦର କାମଟେ କରିଛନ୍ତି ଯେ ନଷ୍ଟ ହେଇଯାଇଛି ଫଟୋ ମୋବାଇଲରେ ଉଠେଇକି ରଖିଦେଇଛନ୍ତି, ଯୋଉଟା ସେଭ୍ ହେଇକି ରହିବ। ଆଉ
2: ପୁଅର ବି ଫଟୋ ଗୋଟେ ଅଛି, ତାକୁ ବି ସେଇଟା ବି ରଖିଦେ, ଛୋଟବେଳକୁ ତୋ କାମ ଛୋଟବେଳକୁ କାମ ଦବ।
1: ଆଚ୍ଛା ଆଚ୍ଛା, ଖୁସି ତ ଲାଗେ ଟିକେ ଦେଖିଦେଲି ନା। ବହୁତ ବହୁତ ଧନ୍ୟବାଦ ଆମ ସହିତ
2: ଯୋଡ଼ିଲେ।
1: ନମସ୍କାର। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍।

0: ପିଲାଦିନର ଫଟୋ ମୁଁ ରଖିଛି, ସେତେବେଳେ ଆମେ ଯୋଉ ଷ୍ଟୁଡିଓ ଆମର ଏଠି ନୂଆପଣ ଷ୍ଟୁଡିଓ ଥାଏ, ତାହେଲେ ଯେତେବେଳେ ଫଟୋ ଉଠେଇବାକୁ ଯିବୁ ଯଦି ଆମ ମୁଣ୍ଡରେ ତେଲ ଲାଗିଦବ ଆଉ ଥରେ ରିଟର୍ନ କରିକି ଆସିବୁ ଷ୍ଟୁଡିଓରୁ, ସେ କହିବ ତେଲ ଲାଗିଲେ ବାପା ଫଟୋ ଉଠିବନି କାରଣ ଚୁଟି ପାକେଲା ହେଇଯିବ, ତେଣୁକରି ଯିବୁ ଆଉ ଥରେ ଆସିବୁ ତାପୁର ସଫା କରିବୁ, ତାକୁ ଯାଇକି ଫୁରୁଫୁରୁ କରିବୁ ଚୁଟିଟା ଯେମିତି ଉଡୁଥିବ, ଯାଇକି ଫଟୋ ଉଠେଇଲେ ଫଟୋ କ୍ଲିୟର ଆସିବ।
1: ତାହେଲେ ସେ ଫଟୋଟା ଆଉ କଣ କିଛି ନଷ୍ଟ କରିବ, ବା ସେଟା ନିହାତି ରଖିବା ଦରକାର ନା କି?
0: ହଁ ମ୍ୟାମ ରଖିଛି ତ, ଆଉ ଫଟୋ ତ ସଦାବେଳେ ଅଛି ଆଉ।
1: ନିହାତି ପୁରୁଣା ଯାହା ସ୍ମୃତି ମନ ଭିତରେ ଅଛି ସେ ସବୁକୁ ତାଜା କରିଦିଏ ସେଇ ଫଟୋ।
0: ନିଶ୍ଚିତ ମ୍ୟାମ ନିଶ୍ଚିତ, ପ୍ରାୟ ପ୍ରତି ବର୍ଷ ଆମର ଗୋଟେ ଗ୍ରୁପ ଅଛି ବାର୍ଷିକ ଉତ୍ସବ, ମୁଁ ସେ ଫଟୋ ଟିକି ପ୍ରାୟ ମୋ ସାନ ଭାଇ ମୁଁ ଆମ ପୁତ୍ର ଦେଖୁ, ତାପରେ ଆମେ ଗ୍ରୁପ କଥା ଆରମ୍ଭ କରୁ ଆଉ। ଅଧ୍ୟ ସୁଦ୍ଧା ଚାଲିଛି ଆଜି ଯାଏ, ପଞ୍ଚାନବେ ମସିହାରୁ ଆଜି ଯାଏ ହେଲାଣି 2026 ପୁରା ଆମର ହେଇଛି 12-13 ଜଣ ଯାକ ଆମେ ଗୋଟିଏ ଜାଗାରେ ବସୁଛୁ, ପ୍ରାୟ ପଇସା କଲେକ୍ସନ କରୁଛୁ, ଆମ ଭିତରେ ବିହାନିଆ ସବୁ ଭଲ ଭଲ ଚାଲିଛି। 95 ମସିହାରୁ ଆଜି ଯାଏ ବି ଆମେ ସବୁ ବର୍ଷ ବୁଲି ଯାଉଛୁ, ଏବେ ଯାଇକି 2 ବର୍ଷ ଆଡ଼େ ବନ୍ଦ ଅଛି, ସବୁ ବର୍ଷ ଆମେ ବୁଲିଯିବାଟା ସତ।
1: ଯା ହଉ ବହୁତ ବହୁତ ଧନ୍ୟବାଦ, ଆପଣଙ୍କର ଏତେ ସୁନ୍ଦର ମେମୋରି ସେୟାର କଲେ, ଆପଣମାନଙ୍କର ବଣ୍ଡିଂ ଏମିତି ଷ୍ଟ୍ରଙ୍ଗ ହେଇକି ଥାଉ, ଆହୁରି ଷ୍ଟ୍ରଙ୍ଗ ହେଇକି ଥାଉ, ହେଇଯାଉ ଆହୁରି, ଆପଣ ସବୁବେଳେ ଖୁସିରେ ରୁହନ୍ତୁ, ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାମ ରହିଲି, ନମସ୍କାର, ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ ଆଜି, ଆପଣମାନଙ୍କୁ ଧନ୍ୟବାଦ,
1: ନମସ୍କାର, ଧନ୍ୟବାଦ। ତେବେ କେତେ ସୁନ୍ଦର କଥା, ନୂଆ ନୂଆ କଥା ଆମେ ବି ଜାଣିବାକୁ ପାଉଛେ ଯେ ଚୁଟିଟା ସଫା କରିକି ଯିବା ଦରକାର ଫଟୋ ଉଠାଇବା ପାଇଁ, ଯେତେବେଳେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ଉଠୁଥିଲା। ତେବେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍।

0: ଆମ ତରଫରୁ ମଧ୍ୟ ଦେବୀପୂର୍ଣ୍ଣାଙ୍କୁ ହାପି ବେଲ ବର୍ଥଡେ। ତାଙ୍କର ଆଜି ସୁନ୍ଦର ଦିନରେ ତାଙ୍କର ଜନ୍ମଦିନ ପଡ଼ିଛି, ତେବେ ତାଙ୍କର ଚଲପଥ ନିହାତି କୁସୁମିତ ହଉ, ଜୀବନରେ ବହୁତ ଉନ୍ନତି କରନ୍ତୁ, ସୁସ୍ଥ ରୁହନ୍ତୁ, ଖୁସିରେ ରୁହନ୍ତୁ। ନମସ୍କାର। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ତକ୍ ଶୋ ଚାଲିଛି, ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍। କାହାର ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ରଖିଛନ୍ତି, ସେହି ପ୍ରଶ୍ନ ରହିଛି ଆଜି। ତେବେ ନେକ୍ସଟ କଲର୍ଙ୍କୁ ନେଇ ନେବା। ହ୍ୟାଲୋ
1: ହ୍ୟାଲୋ ଶୁଭ ସନ୍ଧ୍ୟା ଜ୍ୟୋତି ମ୍ୟାମ୍, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ରେଡିଓ ସମ୍ରାଟ ମୁନା ଭାଇଦାନ କଟିଲା କନକରୁ ରାଜସମରୁ କହୁଥିଲି।
0: ଆରେ ବାପରେ, ମୁନା ଭାଇନା କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଧନ୍ୟବାଦ ମ୍ୟାଡାମ।
0: କଣ କହିବେ ଆଜିର ଟପିକ ବିଷୟରେ?
1: ପ୍ରଥମେ ଆପଣଙ୍କୁ ଧନ୍ୟବାଦ ଦେବି, ଯାହା ହେଉ ଆରମ୍ଭରୁ ଏତେ ଲାଗେ କଲ୍ ନଉଛନ୍ତି, ଗୀତ ପକାଉନାହାନ୍ତି, ଯାହା ଆପଣ ଜଣେ ଆର୍ଜେଣ୍ଟ ଯାହାକି କେବଳ କଲ୍ ନିଅନ୍ତି ଗୀତ ପକାନ୍ତି, ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଆପଣଙ୍କୁ ମଧ୍ୟ

0: ଚୁଟ୍ଚାଟ୍ କାହାର ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ରଖିଛନ୍ତି, ସେଇ ପ୍ରଶ୍ନ ରହିଛି ଆଜି। ତେବେ ନେକ୍ସଟ କଲର୍ଙ୍କୁ ନେଇନେବା। ହ୍ୟାଲୋ
1: ହ୍ୟାଲୋ ଶୁଭ ସନ୍ଧ୍ୟା ଜ୍ୟୋତି ମ୍ୟାମ୍, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ରେଡିଓ ସମ୍ରାଟ ମୁନା ଭାଇଜାନ କଟିଲା କନ୍ଦପୁର ରାଜସମୁଦ୍ର କହୁଥିଲି।
0: ଆରେ ବାପରେ, ମୁନା ଭାଇନା କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଧନ୍ୟବାଦ ମ୍ୟାଡାମ।
0: କଣ କହିବେ ଆଜିର ଟପିକ ବିଷୟରେ?
1: ପ୍ରଥମେ ଆପଣଙ୍କୁ ଧନ୍ୟବାଦ ଦେବେ, ଯାହା ହେଉ ଆରମ୍ଭରୁ ଏତେ ଲାଗେ କଲ୍ ନଉଛନ୍ତି, ଗୀତ ପକାଉନାହାନ୍ତି। ଯାହା ଆପଣ ଜଣେ ଆର୍ଜେଣ୍ଟ ଯାହାକି କେବଳ କଲ୍ ନିଅନ୍ତି, ଗୀତ ପକାନ୍ତି, ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ, ଆପଣ କନେକ୍ଟ ହେଇଛନ୍ତି। ଆମେ ଚେଷ୍ଟା କରୁ ଅନ୍ୟ
1: ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ଆପଣଙ୍କୁ, ଆପଣ ପୁରା ଟିମ୍, ଆଉ ମୋର ସବୁ ଶ୍ରୋତା ଭାଇ ଭଉଣୀ, ବିଶେଷ କରି ମୋ ଲେଡି ଡନ୍ ବାସନ୍ତ କଟକରୁ ସ୍ପେଶାଲ ଶୁଭେଚ୍ଛା। ଆଉ
0: ବାପରେ ବାପ, ଆପଣ ତ ପୁରା ଏଠି ମାନେ
1: ଦଣ୍ଡା ବାଳଙ୍ଗାର ଟିମ୍ ସବୁ ମେମ୍ବର ଅଛି, ଯେମିତି ପ୍ରଫୁଲ୍ଲ ପ୍ରଧାନ ତାଙ୍କ ନାଁ ଦିଆହେଇଛି ଜାମ୍ବନ, ଚୈତନ୍ୟ ଚାନ୍ଦ ତାଙ୍କ ନାଁ ଦିଆହେଇଛି କୁମ୍ଭକର୍ଣ୍ଣ, ଆଉ ଜଣେ ଅଛନ୍ତି ଡେଲିଭରି ମ୍ୟାଡମ୍ କେନା ସେ ଆଶା କର୍ମୀ, ଆଉ ଜଣେ ଘରଭଙ୍ଗା ସିରିଏଲ, ଆଉ ଜଣେ ମାଳିଆ ମନ୍ଦିର ଅଛି, ଜଣେ ଆମ ଟିମ୍ ଦଣ୍ଡା ବାଳଙ୍ଗା ଟିମ୍ ର, ତା ନାଁ ଅଛି ସମୀର ଖଟ୍ଟା, ତା ନାଁ ଅଛି
0: ଆଚ୍ଛା ଠିକ ଅଛି, ଆପଣଙ୍କର ଫ୍ରେଣ୍ଡସିପ୍ ଏମିତି ଆଗକୁ ବଢୁଥାଉ, ଏମିତି ବଣ୍ଡିଂ ଆପଣଙ୍କର ଷ୍ଟ୍ରଙ୍ଗ ହେଇକି ଯାଉ। ତେବେ କଣ କହିବେ ଆଜିର ଟପିକ ବିଷୟରେ, କାହାର ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ରଖିଛନ୍ତି?
1: ଦେଖନ୍ତୁ ମ୍ୟାଡମ୍, ବିଶେଷ କରି ମୋର ନିଜର ମୁଁ ରଖିଛି, କାହିଁକିନା ମୁଁ ଏଟା 88 ପଞ୍ଚଦଶମ ପଢୁଥିଲି, ଆମ ବ୍ୟାଚ୍ ଫଟୋ ଅଛି, ତା ଦିଦି ମାନଙ୍କ ସହିତ ଆମେ ଏବେ ମ୍ୟାଡାମ୍ ଡାକୁଛୁ, ଯେତେବେଳେ ଆମେ ଦିଦି ଡାକୁଥିଲୁ, ବିଶେଷ କରି ଆପଣଙ୍କ ନାଁ ଯାହା ମୋ ଗୋଟେ ସ୍ପେଶାଲ ଦିଦି ଅଛନ୍ତି, ସେ ବହୁତ ଭଲ ପାଠ ପଢାନ୍ତି, ମତେ ବେଶୀ ଭଲ ପାଆନ୍ତି, ତାଙ୍କ ଫଟୋଗ୍ରାଫି ବ୍ଲାକ୍ ଆଣ୍ଡ ଫଟୋ। ତାପରେ 91 ମୁଁ ଦିଲ୍ଲୀ ଯାଇଥିଲି, ସେଠି ଦିଲ୍ଲୀ ଆଶ୍ରମ ପଢୁଥିଲି, ସେଠି ବି ବହୁତ ପିଲାଙ୍କର ଫଟୋ ଅଛି, ଆଉ ମୋର ଗୁରୁଜା ମହର୍ଷି ମହେଶ ଯୋଗୀ ତାଙ୍କର ବି ବ୍ଲାକ୍ ଆଣ୍ଡ ଫଟୋ ରଖିଛି, ଆଉ ମୋର 8-10 ଫଟୋ ଅଛି, କିନ୍ତୁ ସେତେବେଳେ ମଜା ଲାଗେ ଫଟୋ ଉଠିବା ପାଇଁ, କାହିଁକିନା ଯେତେବେଳେ ଷ୍ଟୁଡିଓକୁ ଆମେ ଯାଉ, ଆମକୁ ବେଶୀ ମେକଅପ୍ କରିବା କୁହନ୍ତି, କେମିତି ଠିଆ ହବ, କୋଉଠି ବସିବ, କଣ କରିବ, କେତେ ହସିବ, କୁଆଡେ ଅନେଇବ, ସେତେବେଳେ ଯୋଉ ମଜା ଥିଲା ଏବେ ଆଉ ଫଟୋଟା ସେ ମଜା ନାହିଁ।
0: ଆଚ୍ଛା, ନିହାତି ଭାବରେ ସେଟା ଗୋଟେ ସୁନ୍ଦର ଅନୁଭୂତି ଥିଲା, ନୂଆ ନୂଆ ଫଟୋ ଉଠାଉଥିଲେ, ଏବେ ତ ଏବେ ଚାହିଁଲେ ଏବେ ହିଁ ହେଇଯିବ ଫଟୋ ଉଠେଇବା, କିଛି
1: ମୋବାଇଲ ଦେଲେ ଫଟୋ ଉଠିଲା, ସେଠି ଆମେ ଯୋଉ ଆମକୁ ଫଟୋ ହେଲା, କ୍ୟାମେରା ହେଲା, ଏଠି ଠିଆ ହବ, ଏମିତି ଇଆଡୁ ଅନା, ଏମିତି ହସ, ଏତେ ହସ, କେତେ ମୁହଁ ଖୋଲିବ, ଏମିତି ସବୁ କହୁଥିଲେ, ଏଟା ବହୁତ ମଜା ଲାଗୁଥିଲା, ସେତେବେଳେ ପାଖକୁ ଆସିଥିଲା ତାକୁ ଦେଖି ବହୁତ ମଜା ଲାଗୁଥିଲା, ଏମିତି ଫଟୋରେ ଯୋଉ କଳା କଳା ରିଲ୍ ଆସେ ତାକୁ ବି ମୁଁ ରଖିଛି ଆଜି ପର୍ଯ୍ୟନ୍ତ।
0: ଆଚ୍ଛା ଆଚ୍ଛା,
1: ଅବଶ୍ୟ ମ୍ୟାଡାମ ମୁଁ ଦେଖିପାରୁନି 27 ହେଲା, କିନ୍ତୁ ସେ ଫଟୋ ସବୁ ମୋ ପାଖରେ ଅଛି, କାହିଁକିନା ସେ ମୋର ବହୁତ ପିଲାଦିନ ସାଙ୍ଗସାଥୀ ଅଛନ୍ତି ସ୍କୁଲ ବ୍ୟାଚର, ଆଉ ବିଶେଷ କରି ମୋ ପିଲାଦିନ ଗୋଟେ କମ୍ପିଟିସନ ମୋ ସାଙ୍ଗ ପ୍ରଭାତି ରାଉତ, ତା ଫଟୋ ମୁଁ ଆଜି ପର୍ଯ୍ୟନ୍ତ ତାକୁ ସାହିତ୍ୟ ତାକୁ ଲାମିନେସନ କରିଦେଇକି ରଖିଦେଇଛି।
0: ଆଚ୍ଛା, ବହୁତ ବହୁତ ଧନ୍ୟବାଦ, ଆପଣ ଏତେ ଜଣଙ୍କର ଫଟୋ ରଖିଛନ୍ତି, ସ୍ମୃତିକୁ ଯାହା ହଉ ଆପଣ ସାଇତି ରଖିଛନ୍ତି, ସେଟା ବହୁତ ବଡ କଥା। ତେବେ ଏଇ ଫଟୋରେ କେତେ କଥା ବାହାରି ଆସୁଛି, ଯେ ଆମେ ଆଗରୁ ଯେତେବେଳେ ଫଟୋ ଉଠେଇବା ପାଇଁ ଯାଉଥିଲେ ଗୋଟେ ସିଡ୍ୟୁଲ କରିବା ପାଇଁ ପଡୁଥିଲା, ଯେ ଏତିକି ବେଳେ ଯିବା, ସାଙ୍ଗ ହେଇକି ଯିବା, ୱେଟ କରିବାକୁ ପଡୁଥିଲା ଷ୍ଟୁଡିଓରେ, ଯେ ଆମ ପୂର୍ବରୁ ଆହୁରି କେତେ ଜଣ ଥିବେ ଫଟୋ ଉଠେଇବା ପାଇଁ, କିନ୍ତୁ ଆଜି ଆଉ ସେଇ ସିଚୁଏସନ୍ ନାହିଁ, ଆଜି ଆମେ ଏବେ ଚାହିଁଲେ ଏବେ ହିଁ ଫଟୋ ଉଠେଇ ଦଉଛେ, ଆଉ ତାକୁ ସାଇତିକି ରଖି ବି ଦଉଛେ, କିନ୍ତୁ ସେଇ ଜମାନାର କଥା କିଛି ଅଲଗା ଥିଲା, ସେଇ ଫଟୋ ସବୁ ସାଇତି ରଖିବାର ମଜା ବି କିଛି ଅଲଗା, ସେଇ ଫଟୋ ସବୁ ଦେଖିକି ମନେ ମନେ ହସିବାର ଅନୁଭୂତି ବି କିଛି ଅଲଗା। ତେବେ କିଏ କରିଛନ୍ତି ନେକ୍ସଟ କଲ୍ ଦେଖିବା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଜିନ୍ଦଗି କା ମତଲବ ଆନା ହେ ଅର୍ ଜାନା ହେ, ବିଚ ମେ କୁଛ ସମୟ ସବ କୁଛ ଲେ ଜାନେ କୁ ସବ କୁଛ ହାସିଲ କରନେ କୁ ଇଚ୍ଛା ହେ ରଖତି ହେ। ନମସ୍କାର, ଶୁଭ ସନ୍ଧ୍ୟା, ମୁଁ ପ୍ରଶାନ୍ତ କହୁଥିଲି ରାଜହଂସ କଟକରୁ।
0: ଶୁଭ ସନ୍ଧ୍ୟା, କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। କଣ କହିବେ ଆଜିର ଟପିକ ବିଷୟରେ, କାହାର ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ରଖିଛନ୍ତି ନିଜ ପାଖରେ?
2: ହ୍ୟାଲୋ,
0: କାହାର ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ନିଜ ପାଖରେ ରଖିଛନ୍ତି, ଆଜିର ଟପିକ ରହିଛି, କଣ କହିବେ?
2: हाँ मैम मु वास्तव में सही दिग्गज को ही जाऊ चली जे

0: ଆକାଣ୍ଡ ହ୍ୱାଇଟ୍ ଆଉ ଅବିକାର କଲର ଭିତରେ ଫଟୋ ତ ରଖିଛି ସେ ମାନେ ଆମ ବାବା ମାଙ୍କର ଯେ କି ହ୍ୱାଇଟ୍ ରେ ଥିଲା ଆଉ ସେ ଫଟୋ ଦେଖିଦେଲେ ନା ତାଙ୍କ ଭିତରେ ଥିବା ଯୋଉ ସତ୍ୟତା ଶୁଦ୍ଧତା ପବିତ୍ରତା କେମିତି ଆମ ଭିତରକୁ ପ୍ରବେଶ କରିଛି ସେଇଟା ମନେ ପଡେ ମ୍ୟାମ୍।
1: ନିହାତି ନିହାତି ବହୁତ ସୁନ୍ଦର କଥା।
0: ହ୍ୟାଲୋ
1: ଆଜ୍ଞା କୁହନ୍ତୁ।
0: ଆଉ ଆଉ ଆଜି ମୁଁ ମୋ ପିଲାଙ୍କୁ ବି ସେଇ କଥା ଶିଖାଏ ଯେ ଆମ ବାବାଜୀ ତମ ଦାଦାଜୀ ସେ ଆମକୁ କିଭଳି ଭାବରେ ମାନେ ଡାକୁଥିଲେ ପଦନରେ ମଦନରେ ଅନ୍ତାରେ ପ୍ରମୋଦରେ ଯୋଉ ସ୍ୱରରେ ସେ କଥା ତାଙ୍କୁ ସବୁବେଳେ ଶିଖେଇବା ପାଇଁ ଚେଷ୍ଟା କରେ।
1: ତେଣୁ
0: ଫଟୋରେ ମାନେ ଫୁଲହାର ପିନ୍ଧିବା ପୂର୍ବରୁ ନିଜ ଭିତରେ ଥିବା ସେଇ ଯୋଉ ସତ୍ୟତା ଶୁଦ୍ଧତା ପବିତ୍ରତାକୁ ଯଦି ଆମେ ଆମ ଭିତରେ ପ୍ରବେଶ କରିବା ତ ଆଉ ସେଇ ଫଟୋ ଭିତରକୁ ଯିବା ପୂର୍ବରୁ ନିଜର କିଛି ଅସ୍ତିତ୍ୱ ଜାହିର ହେଇଯିବ ଦୁନିଆରେ।
1: ନିହାତି ନିହାତି ବହୁତ ସୁନ୍ଦର କଥା କହିଲେ। ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଇଥିବାରୁ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ଆମ ସହିତ କେତେ ସାଥୀ ଯୋଡ଼ି ହେଉଛନ୍ତି, କେତେ ଶ୍ରୋତା ଯୋଡ଼ି ହେଉଛନ୍ତି, କେତେ ସୁନ୍ଦର ସୁନ୍ଦର କଥା କହୁଛନ୍ତି। କଲ୍ କରିଥିଲେ ପ୍ରଶାନ୍ତ ରାଜହଂସରୁ। କେତେ ରିଅଲିଷ୍ଟିକ୍ କଥା ଧୀରେ ଧୀରେ ତାଙ୍କର ଆମ ପାଖରେ ଆସି ପହଞ୍ଚିଲା। ତେବେ ଆଜିର ପ୍ରଶ୍ନ ରହିଛି ଯେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ କାହାର ନିଜ ପାଖରେ ରଖିଛନ୍ତି, ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି। ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ
1: ହ୍ୟାଲୋ
2: ନମସ୍କାର,
1: କିଏ କହୁଛନ୍ତି, କୋଉଠୁ କହୁଛନ୍ତି? କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। କାହାର ରଖିଛନ୍ତି?
2: ଆମ ଠାକୁରଙ୍କ ପାଖରେ ଯୋଉ ରାମଚରିତ ମାନସ ବହି, ଭଗବତ ଗୀତା ବହି, ମୋ ବାପାଙ୍କ ଫଟୋ ଆଉ ଭଗବାନ ରାମଙ୍କ ଫଟୋ, ଏଇ ମୋ ବାପାଙ୍କ ଫଟୋ ସବୁ ପୂଜା ହେଉଥିଲି।
1: ଆଜ୍ଞା ଯା ହଉ, ବହୁତ ବହୁତ ଧନ୍ୟବାଦ। ଆପଣ ଏତେ ଦିନ ପରେ କଲ୍ କଲେ ଆଉ କହିଲେ ଯେଉଁମାନଙ୍କର ଫଟୋ ରଖିଛନ୍ତି, ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, ଏଠି ଗୋଟେ ଛୋଟ ରିକ୍ୱେଷ୍ଟ ଆମ ତରଫରୁ ରହିବ ଯେ ଆପଣ ଯେତେବେଳେ କଥା ହେଉଛନ୍ତି, କଲ୍ କରୁଛନ୍ତି, ନିଜର ମୋବାଇଲ ଯେଉଁଥିରେ ରେଡିଓ ଶୁଣୁଛନ୍ତି ତାର ଭଲ୍ୟୁମ୍ ଟିକେ କମ୍ କରି ରଖନ୍ତୁ, ଯାହାଦ୍ୱାରା ଆପଣଙ୍କର ଭଏସ୍ ବି କ୍ଲିୟର ଶୁଭିବ, ଆପଣ ଭଲ ଭାବରେ ଆମକୁ ବି ଶୁଣିପାରିବେ। ଭଏସ୍ ଟି ଇକୋ ହଉଛି, ତେଣୁ ଦେଖିଦେବା ନେକ୍ସଟ କଲ୍ କିଏ କରିଛନ୍ତି ଆଉ କଣ କହୁଛନ୍ତି। ହ୍ୟାଲୋ
3: ହ୍ୟାଲୋ ଦିଦି ନମସ୍କାର, ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। ସାଇ କହୁଛନ୍ତି?
3: ଆଜ୍ଞା।
1: ଆଚ୍ଛା, ଆପଣଙ୍କୁ ମଧ୍ୟ ବହୁତ ବହୁତ ଶୁଭେଚ୍ଛା, ଶୁଭକାମନା। କଣ କହିବେ ଆଜିର ଟପିକ ବିଷୟରେ?
3: ମୁଁ ତ ସେମିତି ମାନେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ବହୁତ ରଖିଛି, ମୋ ଜେଜେ ଜେଜେମାଙ୍କର, ତାପରେ ମୋ ବାପାଙ୍କର ଛୋଟବେଳର, ମୋ ପିଉସୀ ମାନଙ୍କର, କିନ୍ତୁ ମୋ ମାମାଙ୍କର ମୁଁ ରଖିପାରିନି, କାହିଁକିନା ସେ ମାମୁ ଘରେ ଥିଲା, ମାମୁ ଘରୁ ମୁଁ କେବେ ଫଟୋ ଆଣିପାରିନି, ଆଉ ସମସ୍ତଙ୍କର ଫଟୋ ମୁଁ ରଖିଛି, ଆଉ ଯେତେବେଳେ ସେଗୁଡା ସବୁ ଦେଖେ ମତେ ବହୁତ ବଢିଆ ଲାଗେ। ସେତେବେଳେ ଏମିତିଆ ଫଟୋ ସବୁ ଉଠୁଥିଲା, ଏବେ ସେଇଟା ରଙ୍ଗୀନ ଫଟୋ ଉଠୁଛି, ହେଲେ ସେତେବେଳେ ମାନେ ବହୁତ କଷ୍ଟ କରିକି ଫଟୋ ଉଠେଇବାକୁ ପଡୁଥିଲା, ଏବେ ତ ଫୋନ ହାତରେ ଅଛି ମାନେ ଯେତେବେଳେ ଇଚ୍ଛା ସେତେବେଳେ ଫଟୋ ଉଠେଇବ, ହେଲେ ସେଇଟା ଯୋଉ ଯାଆନ୍ତି ଉଠେଇବା ପାଇଁ
1: ସେତେବେଳେ ଷ୍ଟ୍ରଗଲ କରୁଥିଲେ ଆକ୍ଚୁଆଲି।
3: ବାପା ଆଉ ଜେଜେ ଯେତେବେଳେ କୁହନ୍ତି, ମୋର ବି ଟିକେ ଇଚ୍ଛା ହୁଏ ଏମିତି ଷ୍ଟୁଡିଓକୁ ଯାଇକି ମୁଁ ବି ଟିକେ ଫଟୋ ଉଠେଇକି ଆସନ୍ତି।
1: ଆଚ୍ଛା, ଏବେ କେବେ ଯାଆନ୍ତୁ ଷ୍ଟୁଡିଓ?
3: ଆମେ ଯେତେବେଳେ ଷ୍ଟୁଡିଓକୁ ଯାଉ ତ ବାଟରେ ଏମିତି ସବୁ ଝାଲମୁଡି ହେଲା କି ଅନ୍ୟ କିଛି ଜିନିଷ ହେଲା, ଖାଇକିରି ଯିବୁ ବୁଢ଼ି ଆସିବୁ, ସେ ଯୋଉ କୁହନ୍ତି ମତେ ବହୁତ ମଜା ଲାଗେ।
1: ଆଚ୍ଛା, ଏବେ କେବେ ତାହେଲେ ପାଖରେ ଯଦି ଷ୍ଟୁଡିଓ ଅଛି ଯାଇକି ଗୋଟେ ଏକ୍ସପିରିଏନ୍ସ ନିଅନ୍ତୁ ଯେ କେମିତି ଷ୍ଟୁଡିଓରେ ଫଟୋ ଉଠାଯାଏ, ଗୋଟେ ଉଠାନ୍ତୁ। ମୋବାଇଲ ତ ଅଛି, ନିହାତି ଭାବରେ ମୋବାଇଲରେ ଫଟୋ ଉଠୁଛି, କିନ୍ତୁ ଯଦି କହୁଛନ୍ତି ଯେ କେବେ ଏକ୍ସପିରିଏନ୍ସ କରିନାହାନ୍ତି, ନିହାତି ଭାବରେ ଆଜିକାଲି ଷ୍ଟୁଡିଓ ବି ରହିଛି, ତେଣୁ ଯାଇକି ଗୋଟେ ଥର ଫଟୋ ଉଠେଇକି ଏକ୍ସପିରିଏନ୍ସ ଗେନ୍ କରନ୍ତୁ ନା, କଣ କହୁଛନ୍ତି? ନିହାତି, କାର୍ଯ୍ୟକ୍ରମରେ ଆପଣ ଯୋଗ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର। ତେବେ ଦେଖନ୍ତୁ ଆଜିକାଲିର ପିଲା ଯାହାକି ଯେମିତିକି ଚାହୁଁଛନ୍ତି ଯେ ଷ୍ଟୁଡିଓର ଏକ୍ସପିରିଏନ୍ସ କ'ଣ ରହିଛି ରହିଥିଲା ଯାହାକି ଆମେମାନେ ନେଇପାରିନି, ସେ ଟିକେ ଏକ୍ସପିରିଏନ୍ସ ନେବା ପାଇଁ, ତେବେ ଷ୍ଟୁଡିଓ ଆଜିକାଲି ମଧ୍ୟ କେଉଁଠି ଦେଖିବ କେଉଁଠି ନା କେଉଁଠି ଦେଖିବାକୁ ମିଳୁଛି, ତେବେ ଯେଉଁମାନେ ଏକ୍ସପିରିଏନ୍ସ କରିନାହାନ୍ତି ନିହାତି ଭାବରେ ଏକ୍ସପିରିଏନ୍ସ କରିବି ପାରିବେ। ତ ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି।
4: ହ୍ୟାଲୋ
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
4: ଅପା ନମସ୍କାର, ମୁଁ ତ୍ରିନାଥ ମହାନ୍ତ କହୁଥିଲି, ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାର ବ୍ଲକ ରଙ୍ଗମାଟିଆ ଗ୍ରାମରୁ।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
4: ଆଜ୍ଞା,
1: କଣ କହିବେ ଆଜିର ଟପିକ ବିଷୟରେ?

0: ଟପିକଟା ଆଉ ଥରେ ଟିକେ ଅପା କହନ୍ତୁ।
1: ଆପଣଙ୍କ ପାଖରେ କାହାର ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ରଖିଛନ୍ତି?
0: ଆଜ୍ଞା।
1: ହ୍ୟାଲୋ
0: ହ୍ୟାଲୋ
1: ହଁ କୁହନ୍ତୁ।
0: ଆପା ନିଶ୍ଚିତ ଭାବରେ ସେତେବେଳେ ତ ଏତେ କ୍ୟାମେରାର ସୁବିଧା ନଥିଲା, କିନ୍ତୁ ଯଦି ପୁରୁଣା ସେ ଆଲବମକୁ ଆମେ ଦେଖୁ ବହୁତ ମାନେ ଖୁସି ଲାଗେ। ଆଉ ସେତେବେଳେ ପୁରା ଫ୍ୟାମିଲି ସହିତ ଅନ୍ୟମାନଙ୍କର ସମସ୍ତଙ୍କର ସେମିତି ଫଟୋ ରହିଛି।
1: ଆଚ୍ଛା, ସମସ୍ତଙ୍କ ଫଟୋ ଆପଣଙ୍କ ପାଖରେ ଅଛି?
0: ନିଶ୍ଚିତ ଭାବରେ, ମାନେ ସମସ୍ତଙ୍କ କହିଲେ କଣ, ଯାହା ଯୋଉମାନଙ୍କୁ ଆମେ ଜାଣିଛୁ ସେଇ ସମୟରେ।
1: ହଁ ଠିକ ଅଛି, ଆପଣଙ୍କର ରିଲେଟିଭରେ ଆପଣଙ୍କର ଘରେ ପରିବାରରେ ଯୋଉମାନେ ଅଛନ୍ତି ସେମାନଙ୍କ ଫଟୋ ପାଖରେ ଅଛି,
0: ସାଙ୍ଗସାଥିମାନଙ୍କର ବି ସେମିତି ରହିଛି। ତ ସେ ଆଲବମକୁ ଦେଖିଲେ ବହୁତ ହସନ ମାଡେ, ଆଉ ସମସ୍ତେ ଆସନ୍ତି ଯେତେବେଳେ ଆମେ ସାଙ୍ଗ ହେଇକି ଦେଖୁ ସେ ଫଟୋକୁ ବହୁତ ଖୁସି ଲାଗେ। ମୋବାଇଲ ର ଏତେ ସୁବିଧା ନଥିଲା,
1: ସମୟ ଦରକାର ପଡୁଥିଲା ଫଟୋ ଉଠେଇବା ପାଇଁ, ଏବେ ଯେତେବେଳେ ଚାହିଁବା ସେତେବେଳେ କ୍ଲିକ୍ କରିପାରିବ।
0: ବହୁତ ସୁବିଧା ଆପା ହେଇଯାଇଛି ଫଟୋ ଉଠେଇବା ପାଇଁ, ନିଜ ମୋବାଇଲରେ ହିଁ ଉଠେଇ ହଉଛି, ସବୁ କିଛି କରି ହଉଛି ଘରେ ଘରେ, ଲ୍ୟାପଟପ୍ ବହୁତ ଜିନିଷ କ୍ୟାମେରା ହେଇଗଲା,
1: ଷ୍ଟୁଡିଓ ସାମ୍ନାରେ ଯାଇକି ଅପେକ୍ଷା ବି କରିବାକୁ ପଡୁଥିଲା।
0: ଆଉ ସେତେବେଳେ ଫଟୋ ଉଠେଇବାଟା କିନ୍ତୁ ଆପା ଗୋଟେ ଅଲଗା ହିଁ ଥିଲା ମଜା,
1: ଗୋଟେ ଏକ୍ସପିରିଏନ୍ସ ଅଲଗା ପ୍ରକାର ଥିଲା।
0: ଡ୍ରେସ୍ ଇଏ କରିବୁ ଏବେ ତ ଚାଲୁଥିବା ବାଟରେ ବା ଇଏ ସେତେବେଳେ ଗୋଟେ ଆଜି ଫଟୋ ଉଠିବା ଆଉ ତାଙ୍କୁ ଡାକ ବା ଗୋଟେ ଜାଗାକୁ ସେତେବେଳେ ଗୋଟେ ଏଇ ଜାଗାରେ ଉଠିଲେ ଭଲ ଲାଗିବ, ଏମିତି ଗୋଟେ ଥିଲା। ତାର ଫଟୋ ଯୋଉ ସାଙ୍ଗେ ସାଙ୍ଗେ ତ ଦିଆଯାଏନି ନା, କିଛି ଦିନ ଯୋଉ ଅପେକ୍ଷା କରିବାକୁ ପଡେ ସେଇଟା ଆହୁରି ମାନେ, ମୁଁ ତ ଫଟୋ ଉଠିଛି କେମିତି ମୋ ଫଟୋ କେମିତି ଆସିବ,
1: କିନ୍ତୁ
0: ଏବେ କଣ ମାନେ ଗୋଟେ ସେକେଣ୍ଡରେ ଆମେ ଫଟୋଟା ବି ଦେଖିପାରୁଛୁ।
1: ନିହାତି ନିହାତି, ବହୁତ ସୁନ୍ଦର କଥା କହିଲେ, ଆମ ସହିତ କନେକ୍ଟ ହେଲେ, ବହୁତ ବହୁତ ଧନ୍ୟବାଦ।
0: ଆଜ୍ଞା ଆପା ରହିଲି, ନମସ୍କାର।
1: ନମସ୍କାର। ତେବେ ଦେଖନ୍ତୁ, ପୂର୍ବ ଦିନର ଯାହା ଥିଲା ଆମର ସମୟ, କେମିତି ଫଟୋ ଉଠେଇବା ପାଇଁ ଲାଇନ୍ ବି କରିବାକୁ ପଡୁଥିଲା, ଗୋଟେ ସିଡ୍ୟୁଲ ବନେଇବାକୁ ପଡୁଥିଲା, କୋଉଠି ଫଟୋ ଉଠେଇବା, କେମିତି ଫଟୋ ଉଠେଇବା, ଭଲ ଡ୍ରେସ୍ ପିନ୍ଧିକି ଯିବାକୁ ପଡିବ, କେତେ ଚିନ୍ତା ଥିଲା ଯେତେବେଳେ ଫଟୋ ଉଠେଇବାକୁ ଆମେ ଯାଉଥିଲେ ଆଗ ଦିନରେ। କିନ୍ତୁ ଆଜିକାଲି ଫଟାଫଟ ଗୋଟେ କ୍ଲିକ୍ରେ ଯେମିତି ଆମେ ଯେତେବେଳେ ଚାହିଁବା ଫଟୋ ଉଠେଇ ପାରୁଛେ। ତେବେ ଆପଣଙ୍କ ପାଖରେ କାହାର ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ଅଛି ସେ ବିଷୟରେ ସେୟାର କରିପାରିବେ ମତ? ନେକ୍ସଟ କଲ୍ କିଏ କରିଛନ୍ତି ଦେଖିବା। ହ୍ୟାଲୋ
2: ହ୍ୟାଲୋ
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ହାଇ ମ୍ୟାଡାମ, ମୁଁ ତାପସ କହୁଛି ଭୁବନେଶ୍ୱରରୁ।
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଆଜ୍ଞା ମ୍ୟାଡାମ,
1: କଣ କହିବେ ଆଜିର ଟପିକ ବିଷୟରେ?
2: ଆଜିର ଟପିକ ରେ ମ୍ୟାଡାମ କହିବି, ମ୍ୟାଡାମ ଫଟୋ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ବାବା ମାଙ୍କର ଅଛି, ଆଉ ମାଉସୀ ମଉସାଙ୍କର ବି ଅଛି, ଭଉଣୀମାନଙ୍କର ନାହିଁ, ଆଉ କୁକୁରର ବି ଅଛି, ମୁଁ ଜନ୍ମ ହବା ପୂର୍ବରୁ ସିଏ ମରିଯାଇଛି ତାର ବି ଅଛି। କିନ୍ତୁ ମ୍ୟାଡାମ ସବୁଠାରୁ ବଢିଆ କଥା ହଉଛି କଣ ଜାଣିଛନ୍ତି, ମୋ ଜେଜେବାପାଙ୍କର ଜେଜେବାପା ଉଦ୍ଧବର ସାମଲର ତାଙ୍କର ଆଉ ତାଙ୍କ ୱାଇଫର ପାଦ ଡାହାଣ ପାଦ ଆଉ ୱାଇଫର ବାମ ପାଦ ଅଳତାରେ ମାରିକି ସେ ଗୋଟେ କାଗଜ ନା କୋଉଥିରେ ଗୋଟେ ସେଇଟା କରିଥିଲେ, ସେଇଟା ଅଛି ଗାଁରେ।
1: ମାନେ ସେବେ ଏତେ ପୁରୁଣା ଦିନରୁ ବି ଯୋଉଟା ଆଜିକାଲି ଆମେ ଛୁଆମାନଙ୍କର କରୁଛେ ବା ଗୃହ ପ୍ରବେଶ କଲାବେଳେ ପ୍ରଥମ କରି କରୁଛେ, ସେତେବେଳେ କରିକି ରଖିଥିଲେ ଆଉ ଟିଲ୍ ନାଉ ଅଛି
2: ଗାଁରେ ତାଙ୍କ ଜେଜେବାପା। ମୁଁ ଯେତିକି ମନେ ରଖିଛି ମୋ ଜେଜେବାପା ଉଦ୍ଧବର ତାଙ୍କ ବାପା ହଉଛି ବିଦ୍ୟାଧର ତାଙ୍କ ବାପା ନଉଛି ସପ୍ତମ ସମୂହ, ଏମିତି ସାର ବହୁତ ସାରା ଏମିତି ଫଟୋ ରଖିଛନ୍ତି
1: ଏମିତି
2: ବହୁତ ସାରା। ହ୍ୟାଲୋ,
1: ଚାରି ପିଢି ପାଞ୍ଚ ପିଢି ପୂର୍ବର କଥା କହୁଛନ୍ତି ଆପଣ?
2: ହଁ ମ୍ୟାଡାମ, ଆଉ ମ୍ୟାଡାମ ମୁଁ ସେଇଥିପାଇଁ ମୁଁ ବି ଗୋଟେ ଫନି ବି କରିଛି ନା, 2004 ମୁଁ ଗୋଟେ ଅଳତାରେ ମୁହଁରେ ମାରିକି ଅଳତା କରୁଛି ହୋଲି ଖେଳିକି, ଗୋଟେ ପେପର ଆଣିକି ନ୍ୟୁଜ ପେପର ମୁହଁରେ ମାରିକି ଗୋଟେ ଫଟୋଟେ ସେଇଟା ରଖିଲି।
1: ହେ ଭଗବାନ। ଆଚ୍ଛା
2: ମ୍ୟାଡାମ,
1: ଯାହା ହଉ, ଜୀବନକୁ ଏମିତି ଉପଭୋଗ କରିବା ବି ନିହାତି ଦରକାର, ଆଉ ଏତେ ସ୍ମୃତି ସାଉଁଟିବା ବି ନିହାତି ଦରକାର। ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଇଥିବାରୁ।
2: ମୋଷ୍ଟ ୱେଲକମ୍, ରଖୁଛି ମ୍ୟାଡାମ,
1: ନମସ୍କାର। ତେବେ ଦେଖନ୍ତୁ, ହଁ, ଜୀବନ ବଞ୍ଚିବାର କଳା ଅଛି, ଆମକୁ ଆମ ଜୀବନକୁ ଏନ୍ଜୟ କରିବାକୁ ହିଁ ପଡ଼ିବ। ତେବେ ଫୋନ କରିଥିଲେ ତାପସ ଭାଇ ଭୁବନେଶ୍ୱରରୁ, କହିଲେ କେତେ ସୁନ୍ଦର ଭାବରେ ଫନି ୱେରେ ନିଜ ମୁହଁରେ ଅଳତା ଲଗେଇକି ପେପର ଲଗେଇକି ବି ଫଟୋ ରଖିଛନ୍ତି। ତେବେ ଏତେ ସୁନ୍ଦର କଥା ବେଳେବେଳେ ଆସୁଛି ଆମ ସାମ୍ନାକୁ, ଏତେ ମଜା କଥା ଆସୁଛି, ସେସବୁ ଶୁଣିକି ବି ଭାରି ଖୁସି ଲାଗୁଛି। ଦେଖିବା ନେକ୍ସଟ କଲ୍ କିଏ କରିଛନ୍ତି। ହ୍ୟାଲୋ,

0: ରେଡିଓରୁ ଭଲ୍ୟୁମ୍ ଟିକେ କମ୍ କରନ୍ତୁ।
1: ଆଜ୍ଞା,
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ମୋର ବାପା ମାଙ୍କର ବ୍ଲାକ୍ ପଏଣ୍ଟ ଫଟୋ ଅଛି।
0: ଆଜ୍ଞା,
1: ଆଉ ଦଦେଇ କକେଇଙ୍କ ସାଙ୍ଗରେ ମୋର 5 ବର୍ଷ ବୟସ ହେଇଥିଲା। ମୁଁ ଗୋଟେ ପ୍ୟାଣ୍ଟ ଏ ଯୋଉ କାନ୍ଧରେ ଗଳେଇକି ପିନ୍ଧନ୍ତି ସେମିତିଆ ପ୍ୟାଣ୍ଟ ପିନ୍ଧିକି ତାଙ୍କ ପାଖରେ ଠିଆ ହେଇକି ଫଟୋ ଉଠେଇଛି। ସେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ବନ୍ଧେଇକି ମୁଁ ରଖିଛି।
0: ଆଚ୍ଛା ଆଚ୍ଛା, ଆପଣ ଜମ୍ପ ସୁଟ୍ ପିନ୍ଧିଥିଲେ ସେତେବେଳେ ସେଇ ଫଟୋ?
1: ଆଉ ମୋର ନିଜର ଫଟୋ ଅଛି ବ୍ଲାକ୍ ଆଣ୍ଡ ହ୍ୱାଇଟ୍, ମୋ ଘରଣୀର ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ଅଛି।
0: ଯାହା ହଉ, ଏତେ ସାରା ଫଟୋ ଆପଣ ରଖିଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା
0: ରହିଲି, ନମସ୍କାର। ନମସ୍କାର, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଶୋ ଚାଲିଛି। ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ଜ୍ୟୋତି ଅଛି ଆଜି ଆପଣଙ୍କ ସହିତ। ନମ୍ବରଟି ହେଉଛି 0671230353। ଏବଂ ପ୍ରଶ୍ନ ରହିଛି ଯେ ଆପଣ ନିଜ ପାଖରେ କାହାର ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ସାଇତି ରଖିଛନ୍ତି? ତେବେ ଏ ବାବଦରେ ଆଉ ଜଣେ ସାଥୀ ଆମ ସହିତ ଯୋଡ଼ିଛନ୍ତି। ହ୍ୟାଲୋ, ହ୍ୟାଲୋ, ଫୋନ୍ଟି କଟିଯାଇଛି, କିଛି କଥା ନାହିଁ, ଆଉ ଥରେ ଟ୍ରାଏ କରୁଥିବେ ନିହାତି ଭାବରେ ଆମର ଲିସନର। ଏଇଟା ତ ଆମର ଗୋଟିଏ ବିଶ୍ୱାସ ରହିଛି ଯେ ଆପଣ ନିହାତି ଭାବରେ ଆମ ପାଖକୁ କଲ୍ କରିବେ ଆଉ ଆମ ସହିତ କନେକ୍ଟ ହେବେ। ଏଇ ଦେଖୁ ଦେଖୁ ଆଉ ଗୋଟିଏ କଲ୍ ଆସି ପହଞ୍ଚି ଗଲାଣି। ହ୍ୟାଲୋ,
2: ହ୍ୟାଲୋ,
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। ଆଜି ପ୍ରଥମ ଥର କଲ୍ କରିଛନ୍ତି ନା ଆଗରୁ କଲ୍ କରିଥିଲେ?
2: ଆଗରୁ କରିଥିଲି, ଲାଗୁନି, ସବୁଦିନ କରୁଛି, କେବେ ବି ଲାଗୁନି।
0: ଆଚ୍ଛା, ଆଜି ଲାଗିଯାଇଛି, ତ ବ୍ୟସ୍ତ ହୁଅନ୍ତୁନି। ନିହାତି ଆପଣଙ୍କର ଭଲ ପାଇବା ଏତେ ଅଧିକା ଆମ ପ୍ରତି ରହିଛି ଯେ ନିହାତି ଦିନେ ନା ଦିନେ କନେକ୍ଟ ହେବେ। ଯେହେତୁ ଅନେକ ଶ୍ରୋତା ଆମ ସହିତ ଯୋଡ଼ି ହେବା ପାଇଁ ଚେଷ୍ଟା କରୁଛନ୍ତି, ତେଣୁ ଲାଇନ୍ ବିଜି ରହୁଛି, ତଥାପି ଆଜି ତ କନେକ୍ଟ ହେଇଛନ୍ତି, କେମିତି ଲାଗୁଛି?
2: ବହୁତ ଖୁସି, କିନ୍ତୁ ମୁଁ ଥରେ ଲଗେଇ 2-3 ଥର କଥା ହେଇଛି, ତଥାପି ଲାଗୁନି, ସବୁବେଳେ ମୁଁ ଲଗାଇ ବସିଛି।
0: ଏଫ୍ଏମ୍
2: ତ ମୁଁ ସବୁବେଳେ ଶୁଣେ, ଗୀତ ଶୁଣେ, ସବୁ ଶୁଣେ, ତାପରେ ସେମ୍ ଲାଗିଥିବ ମୋର ଏଫ୍ଏମ୍।
0: ବହୁତ ବଢିଆ କଥା କହିଲେ, ଆମକୁ ସବୁବେଳେ ଶୁଣୁଛନ୍ତି। ତେବେ କଣ କହିବେ ଆଜିର ଟପିକ ବିଷୟରେ, କାହାର ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ନିଜ ପାଖରେ ରଖିଛନ୍ତି?
2: ଆଜ୍ଞା, ରଖିଛି ମୋ ବାପା ମାଙ୍କର, ଆଉ ସ୍ୱାମୀଙ୍କର, ଆଉ ତାପରେ ଆଉ ପରିବାର ସବୁ ଅଛନ୍ତି ଛୋଟ ଛୋଟ, ସବୁ ତାଙ୍କର ସମସ୍ତଙ୍କର ଉଠିଥିଲା, କେବିକାର ବହୁତ ପୁରୁଣା ଫଟୋ, ସେଗୁଡା ସବୁ ଅଛି, ସମସ୍ତଙ୍କର ରଖିଛୁ ଆମେ।
0: ଯାହା ହଉ, ନିହାତି ପୁରୁଣା ଫଟୋ, ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ପୁରୁଣା ଫଟୋ ହିଁ ତାକୁ ରଖିଛନ୍ତି ସାଇତିକି ସମସ୍ତଙ୍କର। ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି, ବହୁତ ବହୁତ ଧନ୍ୟବାଦ।
2: ଆଜ୍ଞା, ନମସ୍କାର, ରହିଲି,
0: ନମସ୍କାର। ସୋ ଫ୍ରେଣ୍ଡସ୍, କ'ଣ କରିବା, ସମସ୍ତେ ଚେଷ୍ଟା କରୁଛନ୍ତି ଆମ ସହିତ କନେକ୍ଟ ହେବା ପାଇଁ, ସମସ୍ତଙ୍କର ଇଚ୍ଛା ଆମ ସହିତ କଥା ହେବା ପାଇଁ। ଆପଣମାନଙ୍କର ଭଲ ପାଇବା ବହୁତ ଅଧିକ ରହିଛି, ସେଥିପାଇଁ ଆମେ ଚେଷ୍ଟା କରୁଛୁ ଅଧିକରୁ ଅଧିକ କଲ୍ ନେବା ପାଇଁ। ତେବେ ନେକ୍ସଟ କଲ୍ କିଏ କରିଛନ୍ତି ଦେଖିବା। ହ୍ୟାଲୋ,
3: ହ୍ୟାଲୋ, ଜ୍ୟୋତିବାପା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ଆପଣ କହୁନାହାନ୍ତି, ମୁଁ କିଏ କହୁଛି?
0: କୁହନ୍ତୁ କୁହନ୍ତୁ, ମୁଁ ତ ଜାଣିଗଲିଣି, ଆପଣ ଆମ ଶ୍ରୋତାମାନଙ୍କୁ ଜଣାନ୍ତୁ। କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। କଣ କହିବେ ଆଜିର ଟପିକ ବିଷୟରେ?
3: ଫଟୋ ଆମର ସବୁ ଅଛି, କୁଦୁରୁକୁଣୀ ଫଟୋ ଅଛି, କୁମାର ପୂର୍ଣ୍ଣିମା ଫଟୋ ଅଛି।
0: ବାସ ବାସ, ଏଇଟା ହିଁ ଦରକାର ଥିଲା, କୁହନ୍ତୁ କୁହନ୍ତୁ।
3: ଆଉ ଛୁଆଙ୍କର ବି ଫଟୋ ଅଛି, ଆଉ ବାପାଙ୍କର ବି ଅଛି, ବାପା ବହୁତ ଜଣଙ୍କ ମିଶିକିନା ଅଛି।
0: ଯା ହଉ,
3: ଆଉ ଭଉଣୀର, ଆମେ ସାଙ୍ଗମାନେ ହେଇକି ସବୁ ଯୋଉ ଖୁସିରେ ଉଠଉ, ଯେତେବେଳେ ବର୍ଷା ଦିନେ ଯୋଉ ସିନେରୀ ସିନେରୀ ସବୁ ଗଛ ହେଇଥାଏ, ଜଣେ ସାଙ୍ଗ ପୁଅ ପିଲା ହବ, ମୁଁ ଶାଢୀ ପିନ୍ଧିକି, ଶାଢୀ ପିନ୍ଧା ଡ୍ରେସ ପିନ୍ଧେ, ଛୋଟ ବେଳେ ବି ପୁଅ ପିଲା ପ୍ୟାଣ୍ଟ ସାର୍ଟ ଶାଢୀ ପିନ୍ଧିକି ଫଟୋ ଉଠିକି ରଖିଛୁ।
0: ଆଚ୍ଛା, ସେତେବେଳେ ମଝିରେ ମଝିରେ ଏସବୁ ଚାଲିଥିଲା।
3: ଗାଁକୁ କ୍ୟାମେରା ଡାକିକି ଜଣେ ଭାଇ ଥିଲେ, ତାଙ୍କୁ ଫୋନ୍ ତ ନଥିଲା, ତାଙ୍କ ଘରଠି ଯାଇ ଡାକି ଆଣୁ, ଭାଇ ଆସ ଫଟୋ ଉଠେଇବ।
0: ଆଚ୍ଛା, ତାପରେ କିଛି ପଇସା ଦିଅନ୍ତି ନା ଦିଅନ୍ତିନି?
3: ନାଇଁ, ପଇସା 25 ଟଙ୍କା, ଫଟୋ 3ଟାକୁ 25 ଟଙ୍କା।
0: ଆଚ୍ଛା, ହଁ, ସେତେବେଳେ ଚାଲିଥିଲା ସେମିତି, ସେସବୁ ଫଟୋ ରଖିଛନ୍ତି?
3: ଆଜ୍ଞା,
0: ସେଇ ସବୁ ଫଟୋକୁ ରଖିଛନ୍ତି କିନ୍ତୁ?
3: ଅଛି ଅଛି,
0: ନିହାତି। ସେ ସାଙ୍ଗମାନଙ୍କ ସହିତ ଏବେ ବି ଦେଖା ହୁଏ?
3: ହଁ, ସାଙ୍ଗମାନେ ଗାଁକୁ ଆସିଲେ ଦେଖା ହୁଏ।
0: ସେମାନଙ୍କ ପାଖରେ ସେ ଫଟୋ ଅଛି ନା ନାହିଁ?
3: ଅଛି, ସମସ୍ତେ ରଖିଛନ୍ତି।
0: ଯା ହଉ, ତାମାନେ ଆପଣଙ୍କର ଫ୍ରେଣ୍ଡସିପ୍ ଏତେ ଷ୍ଟ୍ରଙ୍ଗ, ଆଉ ଏମିତି ଷ୍ଟ୍ରଙ୍ଗ ହେଇକି ଥାଉ, ଆଗକୁ ଆହୁରି ଷ୍ଟ୍ରଙ୍ଗର ହଉ।
3: 2002 ମସିହାରେ ଫଟୋ ଉଠେଇଛି, ସେପଟେ ବି ସାଙ୍ଗମାନେ ରଖିଛନ୍ତି, ଆମ ଘରେ ବି ଅଛି।
0: ଆଚ୍ଛା, ଯା ହଉ, ବହୁତ ସୁନ୍ଦର କଥା କହିଲେ, ବହୁତ ସୁନ୍ଦର ଅନୁଭୂତି ସେୟାର କଲେ, କେତେ ସୁନ୍ଦର ଏକ୍ସପିରିଏନ୍ସ ଆପଣଙ୍କ।

0: ରହିଛି ସେସବୁ ସମସ୍ତଙ୍କୁ ଜଣେଇଲେ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ତେବେ ଆପଣ ବି ସେୟାର କରିପାରିବେ ନିଜର କଥା ଯେ କାହାର ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ଆପଣ ରଖିଛନ୍ତି ନିଜ ପାଖରେ। ନମ୍ବରଟି ହେଉଛି 0671230353। ଆଉ ଜଣେ ସାଥୀ ଅଲରେଡି ଆମ ସହିତ କନେକ୍ଟ ହବା ପାଇଁ ଟ୍ରାଏ କରିଛନ୍ତି, ଦେଖିବା। ହ୍ୟାଲୋ,
1: ଜନ ରାଜ୍ୟରେ ତୁମରି ସାଥିରେ ରହିବାକୁ ମନ ହୁଏ, ଶ୍ରାବଣ ରାତିରେ ତୁମରି ସାଥିରେ ଭିଜିବାକୁ ମନ ହୁଏ, ସାଗର ବେଳାରେ ବାଲିର ସେଜରେ ତୁମ ଛବି ଆଙ୍କିବାକୁ ମନ ହୁଏ, ସ୍ୱପ୍ନ ରାଜ୍ୟରେ ତୁମ ପ୍ରତିଛବି ଦେଖିବାକୁ ମନ ହୁଏ, ଆଉ ଏଇ ସୁନେଲି ସନ୍ଧ୍ୟାରେ ତୁମରି ସାଥିରେ ଗପିବାକୁ ମନ ହୁଏ, କହିବାକୁ ମନ ହୁଏ ନମସ୍କାର, ଗୁଡ୍ ଇଭିନିଂ। ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୁଷ୍ଟି, ଦେବସ୍ନାନ ପୂର୍ଣ୍ଣିମାର ଅନେକ ଅନେକ ୱିଶେସ୍ ଆପଣଙ୍କୁ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ ଆପଣଙ୍କୁ ମଧ୍ୟ, ଦେବସ୍ନାନ ପୂର୍ଣ୍ଣିମାର ଅନେକ ଅନେକ ଶୁଭେଚ୍ଛା ଶୁଭକାମନା। ତେବେ କଣ କହିବେ ଆଜିର ଟପିକ ବିଷୟରେ?
1: ଆଜି ଟପିକ ଉପରେ ତ ମୁଁ ନିଶ୍ଚିନ୍ତ କହିବି, ଯେହେତୁ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ମୋ ବାପା ବୋଉଙ୍କର ଫଟୋ ଅଛି, ସେ ଫଟୋ ପିଲାବେଳର ମୋ ବୋଉର ପିଲାବେଳର ଫଟୋ ଅଛି, କଳା ଧଳା ଫଟୋ, ଆଉ ବାପାଙ୍କର ବି ମଧ୍ୟ କଳା ଧଳା ଫଟୋ ଅଛି ଯେଉଁ ପିଲାବେଳର, ସେ ଫଟୋ ଯେ ସେ ଫଟୋ ବି ଆଜି ପର୍ଯ୍ୟନ୍ତ ଅଛି, ମୁଁ ବି ରଖିଛି ତାକୁ ସାଇତିକି, ଆଉ ମୋର ମଧ୍ୟ ଫଟୋ ଅଛି, ମୁଁ ଗୋଟେ ସାଙ୍ଗ ସହିତ ଉଠେଇଥିଲି ଫଟୋ, ନିହାତି ଅଷ୍ଟମ ଶ୍ରେଣୀ ଯେତେବେଳେ ମୁଁ ପାଠ ପଢୁଥିଲି, ସେ ଫଟୋ ହାଫ୍ ସାଇଜ୍ ହାଫ୍ ପ୍ୟାଣ୍ଟ ପିନ୍ଧିକି ଉଠେଇଥିଲି, ହାଫ୍ ସାର୍ଟ ହାଫ୍ ପ୍ୟାଣ୍ଟ, ଆଉ ମୁଁ ଆଉ ମୋ ସାଙ୍ଗ ସେ ଫଟୋ ଏବେ ବି ଅଛି।
0: ଆଚ୍ଛା, ବହୁତ ବହୁତ ଧନ୍ୟବାଦ ଆମ ସହିତ କନେକ୍ଟ ହେଲେ। ଗୋଟେ ଛୋଟିଆ ରିକ୍ୱେଷ୍ଟ ଆମ ତରଫରୁ ରହିବ।
1: ଆଜ୍ଞା,
0: ଆପଣ ବହୁତ ସୁନ୍ଦର ସୁନ୍ଦର ସାଏରୀ ବୋଧେ କବିତା ନିଜେ ନିଜେ ଲେଖନ୍ତି, ତେବେ ଗୋଟେ ଅନୁରୋଧ ଯେ ଟପିକ ଯାହା ରହୁଛି ଯଦି ସେଇ ବାବଦରେ କିଛି ଲେଖିପାରନ୍ତେ ତାହେଲେ ବହୁତ ଭଲ ଲାଗନ୍ତା, ସମସ୍ତେ ଶୁଣନ୍ତେ।
1: ନିଶ୍ଚିନ୍ତ ଲେଖିପାରନ୍ତି, କିନ୍ତୁ ସ୍ୱଳ୍ପ ସମୟ ଭିତରେ ଟିକେ ଲେଖିବାକୁ ଭାବିବାକୁ ପଡିବ, ସେଥିପାଇଁ ତଥାପି ବେଳେବେଳେ ମୁଁ ଲେଖିଦିଏ, କିନ୍ତୁ ଭାବିଲେ ସେମିତି ମୁଁ ଲେଖିପାରିବି, ଚେଷ୍ଟା କଲେ, କିନ୍ତୁ ତାକୁ ଟାଇମ୍ ଟିକେ ଲାଗେ ଆଉ।
0: ନିହାତି ଚେଷ୍ଟା କରନ୍ତୁ, ଆପଣଙ୍କର ଲେଖା ବହୁତ ଭଲ ଲାଗୁଛି ଆପଣଙ୍କର କଥାରୁ, ତେଣୁ ଆପଣ ସୁନ୍ଦର ଭାବରେ ଲେଖିପାରିବେ ଟପିକ ବିଷୟରେ। ତେବେ ଟପିକ ବିଷୟରେ ଯଦି ଲେଖିକି ଆପଣ ଇଣ୍ଟ୍ରୋ ଦେବେ ତାହେଲେ ବହୁତ ଭଲ ଲାଗିବ।
1: ନିଶ୍ଚିନ୍ତ, ଆଗାମୀ ଦିନରେ ମୁଁ ଚେଷ୍ଟା କରିବି ଟପିକ ଉପରେ କିଛି ରିଚା ଧାଡ଼ି ଉପରେ କବିତା ଲେଖିକି କହିବି ଆଉ।
0: ନିହାତି ନିହାତି, ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଇଥିବାରୁ।
1: ଆଜ୍ଞା ରହୁଛି, ନମସ୍କାର।
0: ନମସ୍କାର, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି, ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍, ଆଉ ସମୟ ବିଲକୁଲ ବି ନାହିଁ, ତଥାପି ଲାଷ୍ଟ କଲ୍ ନେବା ପାଇଁ ଚେଷ୍ଟା କରିବା। ହ୍ୟାଲୋ, ହ୍ୟାଲୋ, କଲ୍ଟି କଟିଯାଇଛି, କିଛି କଥା ନାହିଁ, ଆଉ କଲ୍ ନେବା ତ ସମ୍ଭବ ନୁହେଁ ଯେହେତୁ ସମୟ ଇସାରା ଦେଲେଣି ଆଜି ପାଇଁ ଏଇଠି ୱାଇଣ୍ଡ ଅପ୍ କରିବା ଶୋ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍। ତେବେ ଯେଉଁମାନେ ଆମକୁ ଚେଷ୍ଟା କରିଛନ୍ତି କଲ୍ କରିବା ପାଇଁ, ଆମ ସହିତ ଯୋଡ଼ି ହୋଇଛନ୍ତି, ଆମକୁ ଶୁଣୁଛନ୍ତି, ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ, ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଆଜି ଦେବସ୍ନାନ ପୂର୍ଣ୍ଣିମା ପାଇଁ। ତେବେ ଆମର କାର୍ଯ୍ୟକ୍ରମକୁ ଶୁଣୁଥିବା ଅଗଣିତ ଶ୍ରୋତା ଭାଇ ଭଉଣୀମାନଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ଶୁଭକାମନା, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ, ଆମ ସହିତ ଯୋଡ଼ି ହୋଇଛନ୍ତି, ନିଜର ସୁନ୍ଦର ମତାମତ ସେୟାର କରିଛନ୍ତି, ଆଉ ଢେର ସାରା ଏକ୍ସପିରିଏନ୍ସ ଆମ ସହିତ ବି ସେୟାର କରିଛନ୍ତି, ଆମକୁ ମଜା ମଜା କଥା ବି କହିଛନ୍ତି, ନୂଆ ନୂଆ କଥା ବି ଆମେ ଜାଣିବାକୁ ପାଇଲେ ଯେ ପୁରୁଣା ସମୟରେ କେମିତି ଫଟୋ ଉଠାହଉଥିଲା, ସେଥିପାଇଁ ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍।

ନମସ୍କାର, ମୁଖ୍ୟ ସମ୍ବାଦ ସହିତ ମୁନିନା ସାହୁ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ପୁରୀ ଶ୍ରୀମନ୍ଦିରରୁ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି। ସୁନାକୂଅର 108 ଘରା ସୁବାସିତ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଛି। ସ୍ନାନବେଦୀ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ଲାଗି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଲାଗି ରହିଛି। ସ୍ନାନ ପରେ ଶ୍ରୀଜୀଉମାନେ ଶ୍ରଦ୍ଧାଳୁଙ୍କୁ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି 79 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଦେଶବ୍ୟାପୀ ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ନୂଆଦିଲ୍ଲୀଠାରେ ଆୟୋଜିତ 16 ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କେନ୍ଦ୍ରୀୟ ପରିଷଦର ସମ୍ମିଳନୀ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହାର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବ।

ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ବିଦ୍ୟାଳୟରେ ସଂଶୋଧିତ ବହିର ବଣ୍ଟନ ଜିଲ୍ଲା ଶିକ୍ଷା ଅଧିକାରୀ କିମ୍ବା ପ୍ରଧାନ ଶିକ୍ଷକଙ୍କ ଜରିଆରେ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ରାଜ୍ୟରେ ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ ସମବାୟ ବିଭାଗ ପକ୍ଷରୁ ସାରର ପୂର୍ବ ମହଜୁଦ ଯୋଜନାକୁ ସରକାର ମଞ୍ଜୁର କରିଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ 5 କୋଟି ଟଙ୍କା ଆବଣ୍ଟନ କରାଯାଇଛି। ପ୍ରାୟ 2700 ପ୍ରାଥମିକ କୃଷି ସମବାୟ ସମିତିକୁ ଏଥିରେ ସାମିଲ କରାଯିବ। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଆଜି ରାଜ୍ୟାଭିଷେକ ଦିବସ। 1435 ଖ୍ରୀଷ୍ଟାବ୍ଦ ଜୁନ୍ 29 ତାରିଖ ଅର୍ଥାତ୍ ଆଜିର ଦିନରେ ମହାରାଜାଙ୍କ ରାଜ୍ୟାଭିଷେକ ହେବା ସହିତ ତାଙ୍କୁ ଗଜପତି ଗୋଡ଼ସର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ଉପାଧି ପ୍ରଦାନ କରାଯାଇଥିଲା। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବା ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀର ପ୍ରଭାବ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7ଟାରେ। ନମସ୍କାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କା ତକ୍ ଦିଲ୍ ସି ଦିଲ୍ ତକ୍। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 63ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10।

ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30। ସନ୍ଧ୍ୟା ଆସର ଶୁଣିପାରିବେ ସନ୍ଧ୍ୟା 7:25। ଗୀତରେ ମିତରେ ଶୁଣିପାରିବେ ରାତି 8:02। ରାତି 9:15 ଶୁଣିବେ ପୁରୁଣା ଓଡ଼ିଆ ଏବଂ ହିନ୍ଦୀ ଗୀତ ସମ୍ମିଳିତ କାର୍ଯ୍ୟକ୍ରମ ଅଭୁଲା ସ୍କୃତି। ରାତି 10:00 ଶୁଣିବେ ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ 6:05। ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 81ତମ ଭାଗ ଶୁଣିପାରିବେ 6:40। ଆମର ସ୍ୱାସ୍ଥ୍ୟ 7:10। ଏଥିରେ ବିଷୟ ରହିଛି ଭେରିକୋସ୍ ପେନ୍। ଏ ବିଷୟରେ ଆଲୋଚନା କରିବେ ଡାକ୍ତର କୈଳାସ ଚନ୍ଦ୍ର ମହାପାତ୍ର। ଶୁଭ ସକାଳ ଶୁଣିପାରିବେ 7:25। ମର୍ଣ୍ଣିଂ ମେଲୋଡି ଶୁଣିବେ 8:30। ଡାଇଲି ଲାଇଭ୍ ଚିଟ୍ଚାଟ୍ 9:00 ଏବଂ 5:02। ଏବଂ ଏଥିରେ ଫୋନ୍ କଲ୍ ମାଧ୍ୟମରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ସେୟାର କରିପାରିବେ। କଳାକାର ଶୁଣିପାରିବେ ଦିନ 11:30। ଶୁଣିପାରିବେ କିଛି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ମଧ୍ୟାହ୍ନ 12:00 ଶୁଣିବେ କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ ଶୁଣିପାରିବେ ଦିନ 1:10। ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତାମତ ରଖିପାରିବେ। ଦିନ 2:45 ଶୁଣିବେ କେତୋଟି ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଅପରାହ୍ନ 3:00 ଶୁଣିବେ ମୋ ଦେଶ ସୁରିଲା ଆଫ୍ଟରନୁନ୍। ଅପରାହ୍ନ 4:00 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 64ତମ ଭାଗ ଶୁଣିପାରିବେ 6:10।

0: ଲଣ୍ଡନସ୍ଥିତ ଓଭାଲ୍ କ୍ରିକେଟ୍ ଗ୍ରାଉଣ୍ଡରେ ହେବାକୁ ଥିବା ଆଇସିସି ଓମେନ୍ସ ଟି ଟ୍ୱେଣ୍ଟି କ୍ରିକେଟ୍ ୱାର୍ଲ୍ଡ କପ୍ର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30ରେ। ସନ୍ଧ୍ୟା 7:30ରେ ଶୁଣିପାରିବେ ଫିଫା ବିଶ୍ୱକପ୍ 2026 ସମ୍ପର୍କିତ ଡେଲି ଅପଡେଟ୍ସ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ସନ୍ଧ୍ୟା 7:32ରେ ଶୁଣିବେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ର ଅବଶିଷ୍ଟାଂଶ ଖେଳ ଶେଷ ହେବା ପର୍ଯ୍ୟନ୍ତ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ତାକ। ବର୍ତ୍ତମାନ ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 63ତମ ଭାଗ।
1: Episode 63, 6-3।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 63ତମ ଭାଗ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତାକ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋକାଟାକ୍ ତେଲ୍ ସି ତେଲ୍ ତାକ୍। ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା, ଚତୁର୍ଦ୍ଦିଗ ଜଗନ୍ନାଥମୟ, ଚତୁର୍ଦ୍ଦିଗରେ ତାଙ୍କରି କୃପା, ତାଙ୍କରି କରୁଣା, ତାଙ୍କର ଦର୍ଶନ ପାଇଁ, ତାଙ୍କର ନାମ ଟିକେ ଶ୍ରବଣ ପାଇଁ ମନ ସବୁବେଳେ ବ୍ୟାକୁଳ। ତେବେ ଆରମ୍ଭ କରିବା ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ସେହି ପ୍ରଭୁଙ୍କ ପାଇଁ।

ଏଇଠି ଶେଷ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ନିଲତକ। ବର୍ତ୍ତମାନ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଦୁର୍ଲଭ ହାତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଥ ମୂର୍ତ୍ତି। ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷାନୀତି ଲାଗୁ ହେବ ନାହିଁ ବୋଲି ସିବିଏସ୍ଇର ସୂଚନା। ଏବଂ ରାଜ୍ୟର 8ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ପୁରୀ ଶ୍ରୀମନ୍ଦିରରୁ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପରେ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଆସିଥିଲେ। ପରେ ଦେବୀ ସୁଭଦ୍ରା ଆସିବା ସହ ଶେଷରେ କୋଟି ଓଡ଼ିଆଙ୍କ ମୋଡ଼ମଣି ଶ୍ରୀଜଗନ୍ନାଥ ଚକାରେ ବିଜେ କରିଥିଲେ। ସୁନାକୂଅର 108 ଗରା ସୁବାସିତ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଛି। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ୱାରା ରାଜନୀତି ଓ ଛେରାପହରା ସେବା ସମ୍ପାଦିତ ହୋଇଛି। ଶ୍ରୀଜୀଉମାନଙ୍କ ଗଜାନନ ବେଶ ଶେଷ ହୋଇଛି। ସ୍ନାନବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତି ଦୁର୍ଲଭ ହାତୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ସେବାୟତଙ୍କ ଦ୍ୱାରା ଆଜି ଗୋଟିଏ ଭୋଗନୀତି ଅନୁଷ୍ଠିତ ହେବ। ଭୋଗନୀତି ପରେ ଶ୍ରଦ୍ଧାଳୁମାନେ ସାହାଣ ମେଲା ଦର୍ଶନ କରିବେ। ମହାପ୍ରଭୁଙ୍କ ପହଣ୍ଡି, ଜଳ ଲାଗି ଓ ହାତୀବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି 87 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ପୁରୀ ବଡ଼ଦାଣ୍ଡ ଓ ସମ୍ପୂର୍ଣ୍ଣ ସହରକୁ ସିସିଟିଭି ସର୍ବେକ୍ଷଣ ମଧ୍ୟରେ ରଖାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସ୍ନାନନୀତି ଅନୁଷ୍ଠିତ ହୋଇଯାଇଛି। ପ୍ରଭୁଙ୍କ ହାତୀବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ସେହିଭଳି ନୟାଗଡ଼ ଜିଲ୍ଲାର ରଣପୁରଠାରେ ଠାକୁରଙ୍କ ହାତୀବେଶ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମନ୍ଦିର ପରିସରରେ ସ୍ନାନମଣ୍ଡପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

ହୋଇଯାଇଛି। ଅପରାହ୍ନରେ ଠାକୁରଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁରୀ ଗସ୍ତ କରି ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡସ୍ଥିତ ରଥକଳାରେ ପହଞ୍ଚି ରଥଯାତ୍ରା ପାଇଁ ଚାଲିଥିବା ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ରଥ ମହାରଣାମାନଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଆବଶ୍ୟକତା ବିଷୟରେ ଜାଣିବା ସହିତ ରଥ ନିର୍ମାଣ କାର୍ଯ୍ୟକୁ ଅଧିକ ସୁରୁଖୁରୁ ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2026 ମସିହା ପାଇଁ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ପ୍ରତିରକ୍ଷା ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ କର୍ମଚାରୀମାନଙ୍କୁ ସାହସିକତା ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ପୁରସ୍କାର ଜାମ୍ମୁ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ, ବିଦ୍ରୋହ ଓ ଶତ୍ରୁପକ୍ଷ ବିରୋଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ସହିତ ବିମାନ ଚଳାଚଳ, ସାମୁଦ୍ରିକ ଅଭିଯାନ ଏବଂ ମାନବିକ ସହାୟତା କାର୍ଯ୍ୟରେ ପ୍ରଦର୍ଶିତ ଅସାଧାରଣ ସାହସକୁ ସମ୍ମାନିତ କରିଥାଏ। ଗତ 8 ତାରିଖରେ ରାଷ୍ଟ୍ରପତି ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ପ୍ରଥମ ପର୍ଯ୍ୟାୟରେ ସାହସିକତା ପୁରସ୍କାର ପ୍ରଦାନ କରିଥିଲେ। କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସର ଉଦ୍ଘାଟନୀ ଉତ୍ସବ ଭୁବନେଶ୍ୱରସ୍ଥିତ ସମବାୟ ଭବନରେ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ସମବାୟରୁ ସମୃଦ୍ଧି ଅଭିଯାନକୁ ରାଜ୍ୟରେ ତ୍ୱରାନ୍ୱିତ କରିବା ପାଇଁ ସମବାୟ ବିଭାଗ ସମସ୍ତ ପ୍ରୟାସ କରିବା ସହିତ ଅଭିଯାନକୁ ଫଳପ୍ରଦ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଏହି କ୍ରମରେ ରାଜ୍ୟର ପ୍ରତିଟି ପଞ୍ଚାୟତରେ କୃଷି ଋଣ, ଦୁଗ୍ଧ ଓ ମତ୍ସ୍ୟ ସମବାୟ ସମିତି ଗଠନ ହେବା ପ୍ରକ୍ରିୟା ଜାରି ରହିଛି। ପ୍ୟାକ୍ସଗୁଡ଼ିକୁ ଏମ୍ପ୍ୟାକ୍ସରେ ପରିଣତ କରି ଏହା ମାଧ୍ୟମରେ ବିଭିନ୍ନ ବ୍ୟବସାୟିକ ତଥା ଉତ୍ପାଦନକ୍ଷମ କାର୍ଯ୍ୟ ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ 591ତମ ରାଜ୍ୟାଭିଷେକ ତଥା ଗଜପତି ଦିବସ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ କହିଛନ୍ତି, ଓଡ଼ିଆ ଭାଷାକୁ ପ୍ରଥମ କରି ତତ୍କାଳୀନ ରାଷ୍ଟ୍ରୀୟ ତଥା ପ୍ରଶାସନିକ ଭାଷାର ମର୍ଯ୍ୟାଦା ଗଜପତି କପିଳେନ୍ଦ୍ର ଦେବ ପ୍ରଦାନ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ସାଂସ୍କୃତିକ ନବଜାଗରଣ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ଶ୍ରୀ ସୁରଜ କହିଛନ୍ତି। ସୂଚନା ଅନୁସାରେ 1435 ଖ୍ରୀଷ୍ଟାବ୍ଦ ଜୁନ୍ 29 ତାରିଖ ଅର୍ଥାତ୍ ଆଜିର ଦିନରେ ମହାରାଜାଙ୍କ ରାଜ୍ୟାଭିଷେକ ହୋଇଥିଲା। ଏଥିସହିତ ତାଙ୍କୁ ଗଜପତି, ଗୋଡ଼େଶ୍ୱର, ନବକୋଟି, କର୍ଣ୍ଣାଟକ, କଳବର୍ଗେଶ୍ୱର ଉପାଧି ପ୍ରଦାନ କରାଯାଇଥିଲା। କପିଳେନ୍ଦ୍ର ଦେବ 1435ରୁ 1465 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଆଜି ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା ଜାରି କରାଯାଇଛି। ଏ ସମ୍ପର୍କରେ ପରିଷଦ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷା ନୀତି ଲାଗୁ ହେବ ନାହିଁ। 2026 ଶିକ୍ଷାବର୍ଷରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପୁରୁଣା ଦୁଇ ଭାଷା ନୀତିରେ ପାଠ ପଢ଼ିବେ। ଚଳିତ ବର୍ଷ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ପଢ଼ୁଥିବା ବିଦ୍ୟାର୍ଥୀମାନେ ଦୁଇଟି ବିଦେଶୀ ଭାଷା ପଢ଼ୁଥିବାରୁ ଗୋଟିଏ ଭାରତୀୟ ଭାଷାକୁ ତୃତୀୟ ଭାଷା ଭାବେ ଚୟନ କରି ସେମାନେ ପଢ଼ିପାରିବେ ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ପୁନଃ ଯାଞ୍ଚ ଆବେଦନ ତାରିଖ ବୃଦ୍ଧି କରାଯାଇଛି। ଆସନ୍ତାକାଲି ଆବେଦନ ତାରିଖ ଶେଷ ହେଉଥିବାବେଳେ ଏହାକୁ ଆସନ୍ତା ମାସ 4 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ପ୍ରତିବର୍ଷ ଜୁନ୍ ମାସ 29 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି, ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସ୍ଙ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପରିସଂଖ୍ୟାନ ଦିବସ ପାଳନ କରାଯାଇଛି। ସମ୍ଭଲପୁର ଜିଲ୍ଲା ପ୍ରଶାସନିକ ପକ୍ଷରୁ ଚଳିତ ବର୍ଷର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କ ସ୍କୁଲ୍ ଛାଡ଼ିବା ସମସ୍ୟା, ଭିନ୍ନକ୍ଷମମାନଙ୍କ ସଠିକ୍ ଚିହ୍ନଟ ପ୍ରକ୍ରିୟା ଆଦି ବିଭିନ୍ନ କ୍ଷେତ୍ରରେ ପରିସଂଖ୍ୟାନ ମାଧ୍ୟମରେ ନିର୍ଭୁଲ ତଥ୍ୟ ମିଳିପାରିଛି ବୋଲି କହିଛନ୍ତି। ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଆଗାମୀ ଦିନରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜନ କରି ପରିସଂଖ୍ୟାନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ଗୁରୁତ୍ୱାରୋପ କରିଥିଲେ।
କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିସଂଖ୍ୟାନ ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା କୃଷି ଗଣନା, କ୍ଷୁଦ୍ର ଜଳସେଚନ ଓ ଅର୍ଥନୈତିକ ଗଣନା ଭଳି

0: ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଆବଶ୍ୟକତା ଓ ଉପାଦେୟତା ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 8ଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 22ଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଏହିସବୁ ସ୍ଥାନ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ବର୍ତ୍ତମାନ ଆମର ମନସୁନ ପୁରା ଓଡ଼ିଶା କଭର କରିସାରିଛି, ଆଉ କଣ୍ଡିସନ ଫେଭରେବୁଲ ରହିଛି। ଆଉ ଅଲଗା ଷ୍ଟେଟ ମାନଙ୍କ ପାଇଁ ମଧ୍ୟ ମନସୁନ ଫର୍ଦର ପ୍ରୋଗ୍ରେସ ହେବା ପାଇଁକା ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ଭିତରେ ରାଜ୍ୟ କିଛି କିଛି ସ୍ଥାନରେ ହାଲକରୁ ମଧ୍ୟମ ବର୍ଷା ହେବା ସହିତ କାମହା ସ୍ଥାନରେ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଝଟକା ପବନ ମଧ୍ୟ ହେବାର ସମ୍ଭାବନା ରହିଛି।
0: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଚେଡେଙ୍ଗା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 3ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକରେ ଜିଲ୍ଲାପାଳ 34ଟି ଅଭିଯୋଗର ଶୁଣାଣି କରି ତତ୍କାଳ ସମାଧାନ କରିଛନ୍ତି। ଏଥିସହ 2 ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଦେବଗଡ଼ ଜିଲ୍ଲା ସରୁଆଳି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ 75ଟି ଅଭିଯୋଗର ଶୁଣାଣି କରାଯାଇ ସେଗୁଡ଼ିକର ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଆୟୋଜିତ ଶିବିରରେ 66ଟି ମାମଲାର ତତ୍କାଳ ସମାଧାନ କରାଯାଇଛି। କୋରାପୁଟ ଜିଲ୍ଲା ଲମତାପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 54ଟି ଅଭିଯୋଗର ଶୁଣାଣି କରାଯାଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ ଜିଲ୍ଲାପାଳ 100ଟି ଅଭିଯୋଗର ଶୁଣାଣି କରି ସେଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ରେଡ୍କ୍ରସ ପାଣ୍ଠିରୁ 2 ଜଣ ହିତାଧିକାରୀଙ୍କୁ 15,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଦୁର୍ଲଭ ହାତୀବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଥ ମୂର୍ତ୍ତି। ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷାନୀତି ଲାଗୁ ହେବ ନାହିଁ ବୋଲି ସିବିଏସ୍ଇର ସୂଚନା। ଏବଂ ରାଜ୍ୟର 8ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

ନମସ୍କାର, ମୁଖ୍ୟ ସମ୍ବାଦ ସହିତ ମୁନିନା ସାହୁ। ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବିଧିରେ ଦୁର୍ଲଭ ହାତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2026 ମସିହା ପାଇଁ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ପ୍ରତିରକ୍ଷା ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଲିସ୍ର କର୍ମଚାରୀମାନଙ୍କୁ ସମ୍ମାନିତ କରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଆଜି ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା ଜାରି କରାଯାଇଛି। ଏ ସମ୍ପର୍କରେ ପରିଷଦ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷାନୀତି ଲାଗୁ ହେବ ନାହିଁ। 2026-27 ଶିକ୍ଷାବର୍ଷରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପୁରୁଣା ଦୁଇ ଭାଷା ନୀତିରେ ପଢ଼ିପାରିବେ। କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସର ଉଦ୍ଘାଟନୀ ଉତ୍ସବ ଭୁବନେଶ୍ୱରସ୍ଥିତ ସମବାୟ ଭବନରେ ଅନୁଷ୍ଠିତ ହୋଇଯାଇଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଯୁକ୍ତ ଦୁଇ ରିଚେକିଂ ଅବଧିକୁ ଆସନ୍ତା ଜୁଲାଇ 4 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଏବଂ ରାଜ୍ୟର 8ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ମୁଖ୍ୟ ସମ୍ଭାଦ ଶେଷ ହେଲା, ପରବର୍ତ୍ତୀ ମୁଖ୍ୟ ସମ୍ଭାଦ ଶୁଣିପାରିବେ ରାତି 8ଟାରେ। ନମସ୍କାର।

ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ନୂଆଦିଲ୍ଲୀରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପାଞ୍ଚ ଜଣଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ। ସେସେଲ୍ସ ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ସିବିଏସ୍ଇ ଜାରି କଲା ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା। ସ୍ନାନବେଦୀରେ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ। ଏବଂ ଲସ୍ ଏଞ୍ଜେଲ୍ସ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଏୟାର ମାର୍ଶାଲ ତରୁଣ ଚୌଧୁରୀ, ଲେଫ୍ଟନାଣ୍ଟ ଜେନେରାଲ ନିରଜ ୱର୍ଷ୍ଣି, ଲେଫ୍ଟନାଣ୍ଟ ଜେନେରାଲ ବିକାଶ ରୋହେଲା, ଲେଫ୍ଟନାଣ୍ଟ ଜେନେରାଲ ହରବିନ୍ଦର ସିଂହ ଭାନ୍ଦ୍ରା ଏବଂ ଲେଫ୍ଟନାଣ୍ଟ ଜେନେରାଲ ମହିନ୍ଦର ପଲ ସିଂହଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ଓ ସେନାବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସଶସ୍ତ ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାର କର୍ମଚାରୀମାନଙ୍କ ଅସାଧାରଣ ସାହସିକତା ଏବଂ ବୀରତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଜାମ୍ମୁ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ, ବିଦ୍ରୋହ ଏବଂ ଶତ୍ରୁପକ୍ଷ ବିରୋଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ଉଦ୍ଦେଶ୍ୟରେ ଏହି ପୁରସ୍କାର ଦିଆଯାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସେସେଲ୍ସକୁ ତାଙ୍କର ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଏହା ଭାରତ ସେସେଲ୍ସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଗତ 50 ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଗଭୀର ବିଶ୍ୱାସ ମଧ୍ୟରେ ପ୍ରତିଷ୍ଠିତ। ଏହା ଆଗାମୀ 50 ବର୍ଷ

ପାଇଁ ଦୁଇ ଦେଶ ନିମନ୍ତେ ନବସୃଜନ ଦୀର୍ଘସ୍ଥାୟୀ ଏବଂ ସମୃଦ୍ଧି କ୍ଷେତ୍ରରେ ସହାୟକ ହେବ। ସେସେଲ୍ ସ୍ୱାଧୀନତାର 50 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଜାତୀୟ ଦିବସ ପାଳନରେ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନି ସେସେଲ୍ସର ଜନସାଧାରଣଙ୍କୁ ସେମାନଙ୍କର ସ୍ନେହ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଥିଲେ। ନୂଆଦିଲ୍ଲୀଠାରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆଜି ଯମୁନା ଜଳ ପ୍ରକଳ୍ପ ନିର୍ମାଣ ଏବଂ କାର୍ଯ୍ୟକାରୀ ନେଇ ହରିୟାଣା ଏବଂ ରାଜସ୍ଥାନ ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଶ୍ରୀ ଶାହା କହିଛନ୍ତି ଏହି ବୁଝାମଣା ଯୋଗୁଁ ହରିୟାଣା ଏବଂ ରାଜସ୍ଥାନବାସୀଙ୍କ ମଧ୍ୟରେ ଦୀର୍ଘ 3 ଦଶନ୍ଧି ଧରି ରହିଥିବା ଜଳ ସମସ୍ୟା ସମାଧାନ ହୋଇପାରିଛି। ସେ କହିଛନ୍ତି ଏହି ବୁଝାମଣା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥାବାର୍ତ୍ତା ଜରିଆରେ ସମାଧାନ ମନ୍ତ୍ରର ସର୍ବଶ୍ରେଷ୍ଠ ଉଦାହରଣ। ଏହି ବୁଝାମଣା ଅନୁଯାୟୀ ଯମୁନା ନଦୀରୁ ପାଖାପାଖି 580 ମିଲିୟନ କ୍ୟୁବିକ୍ ମିଟର ଜଳ ରାଜସ୍ଥାନକୁ ଯୋଗାଇ ଦିଆଯିବ। ଏହା ଆସନ୍ତା ମାସରୁ ଅକ୍ଟୋବର ମାସ ମଧ୍ୟରେ 3ଟି ଭୂତଳ ପାଇପ୍ଲାଇନ୍ ଜରିଆରେ ଯୋଗାଇ ଦିଆଯିବ। ଏହି ପାଇପ୍ଲାଇନ୍ ମାଧ୍ୟମରେ ଉଭୟ ରାଜସ୍ଥାନ ଏବଂ ହରିୟାଣାବାସୀଙ୍କୁ ପାନୀୟ ଜଳ ମଧ୍ୟ ବଣ୍ଟନ କରାଯିବ। ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଡିଆର୍ଡିଓ ଆର୍ଥିକ କ୍ଷମତା ପ୍ରଦାନ କରିଛନ୍ତି। ଏହା ଡିଆର୍ଡିଓ ଦକ୍ଷତା ଉତ୍ତରଦାୟିତ୍ୱ ଏବଂ ନିର୍ଦ୍ଧାରିତ ସମୟରେ ଗବେଷଣା ଏବଂ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟକାରୀ କରିବା ଦିଗରେ ବୃହତ୍ ସଂସ୍କାର ଆଣିବ। ନୂଆଦିଲ୍ଲୀଠାରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ସିଂ କହିଛନ୍ତି ଡିଆର୍ଡିଓକୁ ଆର୍ଥିକ କ୍ଷମତା ପ୍ରଦାନ ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଦ୍ରୁତ ଉତ୍ପାଦନ ଏବଂ ଗବେଷଣା କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟା ବିନିଯୋଗ ସହଜ ହୋଇପାରିବ। ପ୍ରତିରକ୍ଷା କ୍ଷେତ୍ରରେ ନୂତନ ରୂପରେଖ ଦ୍ୱାରା ଶିଳ୍ପ ଏବଂ ଶିକ୍ଷା ମଧ୍ୟରେ ସହଯୋଗକୁ ମଧ୍ୟ ତ୍ୱରାନ୍ୱିତ କରାଯାଇପାରିବ ବୋଲି ଶ୍ରୀ ସିଂ କହିଛନ୍ତି। ଏହାଦ୍ୱାରା ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ ହୋଇପାରିବ। ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଏବଂ ଦେଶର ପ୍ରତିରକ୍ଷା ପ୍ରସ୍ତୁତିକୁ ସୁଦୃଢ଼ କରିବା ଲାଗି ସଂଶୋଧିତ ରୂପରେଖ ସହାୟକ ହେବ ବୋଲି ଶ୍ରୀ ସିଂ କହିଛନ୍ତି। ବ୍ରିକ୍ସର ବାଣିଜ୍ୟ ଏବଂ ଶିଳ୍ପ ସଂଘ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କୁ ସାକ୍ଷାତ କରିଛନ୍ତି। ବୈଠକରେ ଶିଳ୍ପଭିତ୍ତିକ ବୈଶ୍ୱିକ ପ୍ରସ୍ତୁତି ସହଯୋଗ ଉପରେ ଆଲୋଚନା ହୋଇଛି। ସେହିପରି ନବସୃଜନ ଷ୍ଟାର୍ଟଅପ୍ ନୂତନ ପ୍ରଯୁକ୍ତିବିଦ୍ୟା ଗବେଷଣା ଏବଂ ଉଦ୍ୟମିତା ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବୈଠକରେ ଉଦ୍ବୋଧନ ଦେଇ ଡକ୍ଟର ସିଂ କହିଛନ୍ତି ଭାରତ ବିଶ୍ୱସ୍ତରରେ ନବସୃଜନ କେନ୍ଦ୍ର ରୂପେ ଗଢ଼ିବା ଦିଗରେ ଅଗ୍ରସର ହେଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଆଜି ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା ଜାରି କରାଯାଇଛି। ବୋର୍ଡ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ବର୍ତ୍ତମାନ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ନୂତନ ଭାଷାନୀତିକୁ ଆପଣେଇବାର ଆବଶ୍ୟକତା ନାହିଁ। ଅନ୍ୟପକ୍ଷରେ ସପ୍ତମ ଅଷ୍ଟମ ଏବଂ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀରେ ତୃତୀୟ ଭାଷାରେ ପରୀକ୍ଷା ଦେବାର ଆବଶ୍ୟକତା ପଡ଼ିବ ନାହିଁ। ସିବିଏସ୍ଇ ପକ୍ଷରୁ ଆହୁରି କୁହାଯାଇଛି ସପ୍ତମ ଅଷ୍ଟମ ଏବଂ ନବମ ଶ୍ରେଣୀରେ ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବରୁ 2ଟି ବିଦେଶୀ ଭାଷାକୁ ବାଛି ନେଇଛନ୍ତି ସେମାନେ ଏକ ଅତିରିକ୍ତ ଭାରତୀୟ ଭାଷା ସହ ବିଦେଶୀ ଭାଷା ଅଧ୍ୟୟନ ଜାରି ରଖିପାରିବେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜି ଗ୍ରୀସ୍ରେ ସେଠାକାର ବିକାଶ ମନ୍ତ୍ରୀ ଟାକିସ୍ ଥିଓଡୋରି କାକାସ୍ଙ୍କ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି ଉଭୟ ଭାରତ ଗ୍ରୀସ୍ ଅର୍ଥନୈତିକ ଭାଗିଦାରିତା ସମ୍ପର୍କ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପୁଞ୍ଜିନିବେଶ ଶିଳ୍ପ ସହଯୋଗ ଯୋଗାଣ ଶୃଙ୍ଖଳରେ ଆତ୍ମନିର୍ଭରଶୀଳତା ନେଇ ଆଲୋଚନା ହୋଇଥିଲା। ସେହିଭଳି ନିର୍ମାଣ ଷ୍ଟାର୍ଟଅପ୍ ଏବଂ ଦୁଇ ଦେଶ ମଧ୍ୟରେ ନୂତନ ପ୍ରଯୁକ୍ତିବିଦ୍ୟା ବଣ୍ଟନ କରିବା ନେଇ ସୁଯୋଗ ସୃଷ୍ଟି କରିବା ଲାଗି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ଗୋଏଲ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ସରକାର ପ୍ରାଥମିକ ମାଧ୍ୟମିକ ଏବଂ ଆଞ୍ଚଳିକ ସ୍ୱାସ୍ଥ୍ୟସେବାକୁ ବ୍ୟାପକ କରି ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିଛନ୍ତି। ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର 16 ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଡା କହିଛନ୍ତି ଦେଶରେ 1,86,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପିତ ହୋଇଛି ଯାହାକି ସାଧାରଣ ନାଗରିକ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ ପ୍ରଥମ ଯୋଗାଯୋଗ। ସେହିପରି ଜନସାଧାରଣଙ୍କୁ ନିରନ୍ତର ଚିକିତ୍ସା ସେବା ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରାଥମିକ ଏବଂ ମାଧ୍ୟମିକ ସ୍ୱାସ୍ଥ୍ୟ ମଧ୍ୟରେ ସଂଯୋଗର ବିକାଶ କରିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି ଦେଶରେ 23ଟି ନୂତନ ଏମ୍ସ ସ୍ଥାପନ କରାଯାଇ ଆଞ୍ଚଳିକ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରାଯାଇପାରିଛି। ଦେଶରେ ପଛୁଆ ଜିଲ୍ଲାଗୁଡ଼ିକରେ 157ରୁ ଉର୍ଦ୍ଧ୍ୱ ମେଡିକାଲ କଲେଜ ସ୍ଥାପନ କରାଯାଇଥିବା ଶ୍ରୀ ନଡ୍ଡା ସୂଚନା ଦେଇଛନ୍ତି।

ପୁରୀ ଶ୍ରୀମନ୍ଦିର ସ୍ନାନ ବେଦୀରେ ଶ୍ରୀଜୀଉମାନେ ଆଜି ଶ୍ରଦ୍ଧାଳୁଙ୍କୁ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦୁର୍ଲଭ ହାତୀ ବେଶରେ ଦେଖିବା ପାଇଁ ପୁରୀରେ ପ୍ରବଳ ଜନସମାଗମ ହୋଇଛି। ସକାଳେ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀରେ ବିଜେ କରିବା ପରେ ସୁନାକୂଅର 108 ଘର ସୁବାସିତ ଜଳରେ ସେମାନଙ୍କୁ ସ୍ନାନ କରାଯାଇଥିଲା। ରୀତିନୀତି ଅନୁଯାୟୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଛେରାପହଁରା ସେବା ସମ୍ପାଦିତ କରିଥିଲେ। ସେବାୟତଙ୍କ ଦ୍ୱାରା ଆଜି ଭୋଗନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ପହଣ୍ଡି ଜଳଲାଗି ଓ ହାତୀବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହଜରେ ଅର୍ଥ ସୁବିଧା ହାସଲ ପାଇଁ ନିବେଶ ପ୍ଲାଟଫର୍ମକୁ ସମର୍ଥନ କରୁଥିବା ସଂକ୍ରାନ୍ତ ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ହେଉଥିବା ପ୍ରଚାରକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ପତ୍ର ସୂଚନା କାର୍ଯ୍ୟାଳୟର ତଥ୍ୟ ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ଏହି ଭିଡ଼ିଓ ମିଥ୍ୟା ଏବଂ ଏଆଇ ଦ୍ୱାରା ନିର୍ମିତ ହୋଇଛି। ପ୍ରଧାନମନ୍ତ୍ରୀ ଏହି ପ୍ରକାରର କୌଣସି ନିବେଶ ଯୋଜନା କିମ୍ବା ପ୍ଲାଟଫର୍ମକୁ ସମର୍ଥନ କରିନଥିବା କୁହାଯାଇଛି। ଲସ୍ ଏଞ୍ଜେଲ୍ସ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳ ଯୋଗ୍ୟତା ହାସଲ କରିଛି। ଭାରତ ସହିତ ଅଷ୍ଟ୍ରେଲିଆ, ଗ୍ରେଟ୍ ବ୍ରିଟେନ୍ ଏବଂ ଦକ୍ଷିଣ ଆଫ୍ରିକା ଅଲିମ୍ପିକ୍ସ କ୍ରୀଡ଼ାରେ ମହିଳା ଟି20 ପ୍ରତିଯୋଗିତାରେ ସ୍ଥାନିତ ହୋଇଥିବା ସମ୍ପର୍କରେ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ପକ୍ଷରୁ ଆଜି ସ୍ୱଷ୍ଟ କରାଯାଇଛି। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲ୍ ମ୍ୟାଚ୍ରେ ରନର୍ସ ହେବା ପରେ ତାଙ୍କୁ ଏହି ପୁରସ୍କାର ମିଳିଛି। ଶ୍ରୀକାନ୍ତ ଚୀନ୍ର ପ୍ରତିଯୋଗୀ ସୁ ଲି ୟାଙ୍ଗ୍ଙ୍କୁ 15-21, 21-16, 9-21 ପରାସ୍ତ କରିଥିଲେ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଆମେରିକାର ହଷ୍ଟନ୍ ଷ୍ଟାଡିୟମ୍ଠାରେ ବ୍ରାଜିଲ୍ ଏବଂ ଜାପାନ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଏହା ଭାରତୀୟ ସମୟ ରାତି 10:30 ଆରମ୍ଭ ହେବ। ସେହିପରି ଆମେରିକାର ବୋଷ୍ଟନ୍ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ରାତି 2:00 ଜର୍ମାନୀ ଏବଂ ପାରାଗୁଏ ମଧ୍ୟରେ ମୁକାବିଲା ହେବ। ନୂଆଦିଲ୍ଲୀରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। 5 ଜଣଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ। ସେସେଲ୍ସ ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ସିବିଏସ୍ଇ ଜାରି କଲା ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା। ସ୍ନାନବେଦୀରେ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ ଏବଂ ଲସ୍ ଏଞ୍ଜେଲ୍ସ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ସମ୍ବାଦ ଶେଷ ହେଲା।

Musically yours, 100.4 Akashwani FM Rainbow Katak Dil Se Dil Tak. Dil Se Dil Tak Re Jyoti Achi Aji Evening Re Apanko Sahit Aau Samastanko Jano Uchi Good Evening. ସନ୍ଧ୍ୟା ଆସି ପହଞ୍ଚି ଯାଇଛି ଆଉ ସନ୍ଧ୍ୟା ଆସି ପହଞ୍ଚିବା ସହିତ ଶୋ ବି ଆରମ୍ଭ ହୋଇଯାଇଛି ସନ୍ଧ୍ୟାସର ହଁ ଯଦି ହାତରେ କପେ ଚାହା ଧରିକି ବର୍ଷା ପାଗରେ ଗୀତ ଶୁଣୁଛନ୍ତି ମାନେ ଏଫ୍ଏମ୍ ରେନ୍ବୋକୁ ଶୁଣୁଛନ୍ତି ତାହେଲେ ଏଇ ସନ୍ଧ୍ୟା ଆସରର ପ୍ରୋଗ୍ରାମକୁ ଆପଣଙ୍କୁ ୱେଲକମ୍ କରୁଛି ଜ୍ୟୋତି ପୁଣି ଥରେ ଜଣାଉଛି ଶୁଭ ସନ୍ଧ୍ୟା ତେବେ ସନ୍ଧ୍ୟା ଆସରରେ ଆପଣ ଜଣାଇପାରିବେ ନିଜର ନିୟର ଆଣ୍ଡ ଡିୟର ୱାନ୍ସକୁ ନିଜର ଗୁଡ୍ ୱିଶେସ୍ ଯଦି କାହାର ଜନ୍ମଦିନ ବିବାହ ବାର୍ଷିକୀ ରହିଛି ବା ନିଜର କୌଣସି ଗୁଡ୍ ୱିଶେସ୍ ରହିଛି ଜଣାଇବା ପାଇଁ ନିଜର ନିୟର ଆଣ୍ଡ ଡିୟର ୱାନ୍ସକୁ ନିହାତି ଭାବରେ ଆମକୁ ଏସ୍ଏମ୍ଏସ୍ କରିପାରିବେ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଉଛି 09495963210 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200 ତେବେ ଏସ୍ଏମ୍ଏସ୍ କରିବା ଭିତରେ କିଛି ସୁନ୍ଦର ଗୀତ ଆପଣଙ୍କ ପାଖକୁ ପହଞ୍ଚିବ କହିବାକୁ ଭୁଲିଗଲି ଯଦି ଏସ୍ଏମ୍ଏସ୍ କରୁଛନ୍ତି ସେଥିରେ କାହା ପାଖକୁ ମେସେଜ୍ କରୁଛନ୍ତି ତାଙ୍କର ନାଁ ଓ ଠିକଣା ନିହାତି ଲେଖନ୍ତୁ ଏବଂ ନିଜର ନାଁ ଓ ଠିକଣା ଲେଖିବାକୁ ବିଲକୁଲ ଭୁଲନ୍ତୁନି ଆପଣଙ୍କ ଏସ୍ଏମ୍ଏସ୍ ଅପେକ୍ଷାରେ ଯଦି ରହିଲା ପହଞ୍ଚୁଛି କିଛି ସୁନ୍ଦର ଟ୍ରାକ୍ ଆପଣଙ୍କ ପାଇଁ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆରମ୍ଭ ହୋଇଯାଇଛି ଶୋ ସନ୍ଧ୍ୟା ଆସର ସନ୍ଧ୍ୟା ଆସରରେ ଜ୍ୟୋତି ଅଛି ଆପଣଙ୍କ ସହିତ ତେବେ ସନ୍ଧ୍ୟା ଆସରରେ ଆପଣ ଜଣାଇପାରିବେ ନିଜର ନିୟର ଆଣ୍ଡ ଡିୟର ୱାନ୍ସକୁ ଗୁଡ୍ ୱିଶେସ୍ ଯଦି କାହାର ଜନ୍ମଦିନ ରହିଛି ବିବାହ ବାର୍ଷିକୀ ରହିଛି ବା ନିଜର କିଛି ଗୁଡ୍ ୱିଶେସ୍ ନିଜର ନିୟର ଆଣ୍ଡ ଡିୟର ୱାନ୍ସଙ୍କ ପାଖକୁ ପଠାଇବା ପାଇଁ ଚାହୁଁଛନ୍ତି ତେବେ ନିହାତି ଭାବରେ ଆମକୁ ଏସ୍ଏମ୍ଏସ୍ କରିପାରିବେ ନମ୍ଘରଟି ହେଉଛି 09495963210 ଏବଂ ଅଫିସିଆଲ୍ ହ୍ୱାଟ୍ସଆପ୍ ନମ୍ଘର ହେଉଛି 8895254200 ତେବେ ପ୍ରଥମ ଏସ୍ଏମ୍ଏସ୍ଟି ସନ୍ଧ୍ୟା ଆସରରେ କରିଛି

ଓ କରୋନା ଭାଇ ମାଶାଳା ଭଲରେ ଖୁସିରେ ରଖନ୍ତୁ ବୋଲି ପ୍ରାର୍ଥନା କରୁଛି। ଆପଣଙ୍କୁ ମଧ୍ୟ ଶୁଭ ସନ୍ଧ୍ୟା। ଆପଣ ମଧ୍ୟ ସୁସ୍ଥ ରୁହନ୍ତୁ। ସବୁବେଳେ ଏମିତି ଆମ ପାଇଁ ପ୍ରାର୍ଥନା କରୁଥାନ୍ତୁ। ଆମେ ସମସ୍ତେ ମଧ୍ୟ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛୁ। ଆପଣ ସବୁବେଳେ ଖୁସିରେ ରୁହନ୍ତୁ, ଭଲରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ବିନ୍ଦାସ୍ ରୁହନ୍ତୁ। ଏମିତି ଆମ ସହିତ କନେକ୍ଟ ହେଉଥାନ୍ତୁ, ଏସ୍ଏମ୍ଏସ୍ କରୁଥାନ୍ତୁ, କଲ୍ କରୁଥାନ୍ତୁ।

ନେକ୍ସଟ ଏସ୍ଏମ୍ଏସ୍ ଟି କରିଛନ୍ତି ଅବିନାଶ ମିଶ୍ର ଭୁବନେଶ୍ୱରରୁ ଲେଖିଛନ୍ତି ଗୁଡ୍ ଇଭିନିଂ ଏଣ୍ଡ ନମସ୍କାର ମ୍ୟାଡମ୍ ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ନମସ୍କାର ଲେଖିଛନ୍ତି ଯେତେବେଳେ ମୋ ସ୍କୁଲ ଛୁଟି ହୁଏ ସେତେବେଳେ ମୋ ନନା ଅଫିସରୁ ଆସିକି ମୋତେ ସ୍କୁଲ ଗେଟ୍ ପାଖେ ଠିଆ ହୋଇଥାନ୍ତି ଘର କଣିବା ପାଇଁ ମୁଁ ସେତେବେଳେ ମନ ଖୁସିରେ ମୋ ନନାଙ୍କ ମୋଟର ସାଇକେଲରେ ବସିକି ଘରକୁ ଗଲାବେଳେ ବର୍ଫି ବିସ୍କୁଟ୍ ଖାଇ ଘରକୁ ଯାଏ ଆଣ୍ଡ ଏଇ ବର୍ଫି ବିସ୍କୁଟ୍ ମୋ ନନା ସବୁବେଳେ ଅଫିସରୁ ଆସିଲା ବେଳେ ମୋ ପାଇଁ ଯେମିତି ହେଲେ ଆଣିକି ଆସନ୍ତି ଆଜି ବି ସବୁବେଳେ ମୋର ଏଇ କଥା ମନେ ପଡ଼େ ଜୟ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଆପଣ ସବୁବେଳେ ନିଜର ଏତେ ସୁନ୍ଦର ଛୋଟିଆ ଛୋଟିଆ ଏସ୍ଏମ୍ଏସ୍ କରୁଛନ୍ତି ଏତେ ସୁନ୍ଦର ମେମୋରୀ ସେୟାର କରୁଛନ୍ତି ନନାଙ୍କ ସହିତ ମାଙ୍କ ସହିତ ବହୁତ ଭଲ ଲାଗୁଛି ଆପଣଙ୍କର ଏଇ ଏସ୍ଏମ୍ଏସ୍ ଗୁଡ଼ିକ ଦେଖି ତେବେ ଏସ୍ଏମ୍ଏସ୍ କରିଥିଲେ ଅବିନାଶ ମିଶ୍ର ଭୁବନେଶ୍ୱରରୁ ଆପଣ ଚାହିଁଲେ ନିଜର ଗୁଡ୍ ୱିସେସ୍ ଜଣାଇ ପାରିବେ ନିହାତି ଭାବରେ ନମ୍ବରଟି ହେଉଛି 09495963210 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200 ପହଞ୍ଚୁଛି ଆଉ କିଛି ସୁନ୍ଦର ଗୀତ ଆପଣଙ୍କ ପାଖକୁ ଓନ୍ଲି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦରତାକରେ ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତୁଲସୀ ତିଲ ତକ ଶୋ ଚାଲିଛି ସନ୍ଧ୍ୟା ଆସର ଜ୍ୟୋତି ଅଛି ଆଜି ଇଭିନିଂରେ ଆପଣଙ୍କ ସହିତ ପରବର୍ତ୍ତୀ ଏସ୍ଏମ୍ଏସ୍ଟି କରିଛନ୍ତି ଆଭା ସେନ୍, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ବନି ଶର୍ମା, ଅଲିଚା ଅପା, ତମନ୍ନା ରେଡ୍ଡି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଲେଖିଛନ୍ତି ଅପା ଦେବସ୍ନାନ ପୂର୍ଣ୍ଣିମାର ଶୁଭେଚ୍ଛା ଶୁଭକାମନା ସମସ୍ତଙ୍କୁ ଏବଂ ଲେଖିଛନ୍ତି ଆଜିର ପ୍ରୋଗ୍ରାମ ବହୁତ ଭଲ ଲାଗୁଛି, ଆପଣଙ୍କର ଉପସ୍ଥାପନା ବହୁତ ଭଲ ଅଛି, ଧନ୍ୟବାଦ ଆପଣଙ୍କର ଆପ୍ରିସିଏସନ୍ ପାଇଁ, ଆପଣ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ବହୁତ ଭଲ ଲାଗୁଛି ବୋଲି କହୁଛନ୍ତି, ବହୁତ ବହୁତ ଧନ୍ୟବାଦ। ଏବଂ ଲେଖିଛନ୍ତି ଆଜି ରଶ୍ମି ରଞ୍ଜନଙ୍କର ହାପି ମ୍ୟାରେଜ୍ ଆନିଭର୍ସରୀ, ସେଥିପାଇଁ ବହୁତ ବହୁତ ଶୁଭେଚ୍ଛା ଶୁଭକାମନା ଜଣାଇଥିବେ। ଆମ ତରଫରୁ ମଧ୍ୟ ରଶ୍ମି ରଞ୍ଜନଙ୍କୁ ହାପି ମ୍ୟାରେଜ୍ ଆନିଭର୍ସରୀ ଆପଣଙ୍କର ଦାମ୍ପତ୍ୟ ଜୀବନ ଏକଦମ ସୁଖମୟ ହେଉ, ସବୁବେଳେ ଖୁସିରେ ରୁହନ୍ତୁ, ଏକାଠି ରୁହନ୍ତୁ। ଏବଂ ପରେ ଲେଖିଛନ୍ତି ଦୁନିଆ ପାଇଁ ପଦେ ୱକ୍ତ ବଦଲତା ହେ ଜିନ୍ଦଗି କେ ସାଥ, ଜିନ୍ଦଗି ବଦଲତା ହେ ୱକ୍ତ କେ ସାଥ, ୱକ୍ତ ନହିଁ ବଦଲତା ଅପନୋ କେ ସାଥ, ବସ୍ ଅପନେ ବଦଲ ଜାତେ ହେଁ ୱକ୍ତ କେ ସାଥ। ଶେଷରେ ଟୁନା ଭାଇ, ରମେଶ ଭାଇ, ଉର୍ମିଳା ଅପା, ମୁନା ଭାଇ, ବିଜୟ ଭାଇ, ଚାନ୍ଦ ଭାଇଙ୍କୁ ଭେରି ଭେରି ଗୁଡ୍ ଇଭିନିଂ ଜଣାଇଛନ୍ତି ଏବଂ ଏଫ୍ଏମ୍ ରେନ୍ବୋର ସମସ୍ତ ଉପସ୍ଥାପକ ଉପସ୍ଥାପିକାଙ୍କୁ ମଧ୍ୟ ଜଣାଇଛନ୍ତି ଭେରି ଭେରି ଗୁଡ୍ ଇଭିନିଂ। ଥ୍ୟାଙ୍କ ୟୁ ସୋ ମଚ୍ ଆପଣଙ୍କର ଏହି ସୁନ୍ଦର ଏସ୍ଏମ୍ଏସ୍ ପାଇଁ। ଆଉ ଗୋଟିଏ ଏସ୍ଏମ୍ଏସ୍ ଆମ ପାଖରେ ଆସି ପହଞ୍ଚି ଯାଇଛି, ଏସ୍ଏମ୍ଏସ୍ କରିଛନ୍ତି ଆଲୋକ ଚନ୍ଦ୍ର ଜେନା ଚାହିଁଲୁ କଟକରୁ। ଗୋଟିଏ ସୁନ୍ଦର ଏସ୍ଏମ୍ଏସ୍ ଲେଖିଛନ୍ତି ଜ୍ୟୋତି ମ୍ୟାଡମ୍, ଗୁଡ୍ ଇଭିନିଂ, ଭେରି ଗୁଡ୍ ଇଭିନିଂ। ଲେଖିଛନ୍ତି ମଣିଷର ମନ ଭିତର ପରିଷ୍କାର ରହିବା ଦରକାର, ସୁନ୍ଦରତା ସବୁବେଳେ କାମରେ ଆସିନଥାଏ, କିନ୍ତୁ ମନ ଭିତରେ ଯଦି ଆମର ସ୍ୱଚ୍ଛତା ଥିବ, ମନ ଯଦି ପବିତ୍ର ଥିବ, ତାହା ଆମ ପାଇଁ ଆଶୀର୍ବାଦ ପାଲଟିଯାଏ। ସବୁବେଳେ ରୂପ ଯେ ଆମ ପାଇଁ କାମରେ ଆସିବ ତା ନୁହେଁ, ଏକଦମ ଠିକ୍ କଥା ଲେଖିଛନ୍ତି। ସୁନ୍ଦର ଚେହେରା

ଯେତେ ଜରୁରୀ ନୁହେଁ, ସୁନ୍ଦର ମନ ହବା ସେତେ ଜରୁରୀ। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏଇ ଏସଏମଏସ ପାଇଁ। ତେବେ ପରବର୍ତ୍ତୀ ଏସଏମଏସ ଆମକୁ କରିଛନ୍ତି ରାଜେନ୍ଦ୍ର ନାନା ନୂଆଗାଁରୁ। ଲେଖିଛନ୍ତି, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଣାମ କରୁଛି, ଆପଣଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ ଏବଂ ସବୁ ଶ୍ରୋତାମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିଛନ୍ତି ସମସ୍ତେ ସୁସ୍ଥ ଏବଂ ନିରାମୟ ରୁହନ୍ତୁ ବୋଲି। ବହୁତ ବହୁତ ଧନ୍ୟବାଦ ରାଜେନ୍ଦ୍ର ନାନା ନୂଆଗାଁରୁ କରିଥିଲେ ଏସଏମଏସ। ସମସ୍ତଙ୍କର ସୁସ୍ଥ ଜୀବନଯାପନର ପ୍ରାର୍ଥନା କରିଛନ୍ତି ପ୍ରଭୁଙ୍କ ପାଖରେ। ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହୋଇଥିବାରୁ। ତେବେ ଆପଣ ମଧ୍ୟ ଚାହିଁଲେ ଏସଏମଏସ କରିପାରିବେ। ନମ୍ଘରଟି ହେଉଛି 09495963210 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ଘର ହେଉଛି 88952542200।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଦୁର୍ଲଭ ଗଜ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ସୁରକ୍ଷା ପାଇଁ 79 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ। ନୂଆଦିଲ୍ଲୀରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 5 ଜଣଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ। ସେସେଲ୍ସ ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଏହା ଭାରତ ସେସେଲ୍ସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଆଜି ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା ଜାରି। 10ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷାନୀତି ଲାଗୁ ହେବ ନାହିଁ ବୋଲି ସିବିଏସ୍ଇର ସୂଚନା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ 2 ପରୀକ୍ଷା ଖାତା ପୁନଃ ଯାଞ୍ଚ ଆବେଦନ ତାରିଖ ବୃଦ୍ଧି। ଆସନ୍ତାକାଲି ଆବେଦନ ତାରିଖ ଶେଷ ହେଉଥିବା ବେଳେ ଏହାକୁ ଆସନ୍ତା ମାସ 4 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ପରିଷଦ ପକ୍ଷରୁ ସୂଚନା। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଭାରତୀୟ ପରିସଂଖ୍ୟାନର ଜନକ ଭାବେ ପରିଚିତ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲାନବିଶଙ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ପାଳନ କରାଯାଉଛି ଏହି ଦିବସ। ଲସ୍ ଆଞ୍ଜେଲସ୍ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସରେ ରୌପ୍ୟ ପଦକ ହାସଲ କଲେ। ଚୀନ୍ର ପ୍ରତିଯୋଗୀ ସୁ ଲିଆଙ୍ଗ୍ଙ୍କୁ ପରାସ୍ତ କରିଥିଲେ ଶ୍ରୀକାନ୍ତ। ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ। 8 ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 10:00।

ହଁ ମନେ ଅଛି, ତୁମ ସହିତ ବିତେଇଥିବା ପ୍ରତିଟି ମୁହୂର୍ତ୍ତ ମନେ ଅଛି, ତୁମ ହାତରେ ହାତ ରଖି ବିତିଥିବା ସବୁ ସମୟ ମନେ ଅଛି, ତୁମର ପ୍ରତ୍ୟେକଟି କଥା। ହଁ ତୁମେ ଯେବେ ମନେ ପଡ଼, ମନେ ପଡ଼େ ତୁମର ପ୍ରତିଟି ହସ, ମନେ ପଡ଼େ ତୁମ ହୃଦୟର ସେଇ ସ୍ପନ୍ଦନ ଯେତେବେଳେ ତୁମେ ମୋ ପାଖ।

କରିଥାଉ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସେ ଦିଲ୍ ତକ୍। ଦିଲ୍ ସେ ଦିଲ୍ ତକ୍ରେ ଜ୍ୟୋତି ଅଛି ଆପଣଙ୍କ ସହିତ, ଆଉ ଆରମ୍ଭ ହୋଇଯାଇଛି ଶୋ ଗୀତରେ ମିତରେ। ଆମ ଜୀବନରେ ନିହାତି ଭାବରେ କେହି ନା କେହି ଏମିତି ଜଣେ ଖାସ୍ ମଣିଷ ଥାନ୍ତି ଯାହାଙ୍କ କଥା ଆମର ପ୍ରତି ସମୟରେ ମନେ ପଡ଼େ, ପ୍ରତ୍ୟେକଟି ମୁହୂର୍ତ୍ତରେ ମନେ ପଡ଼େ। ଆଖିର ପଲକ ଯେତେ ଥର ପଡ଼ୁଥାଏ ସେତେ ଥର ତାଙ୍କ କଥା ମନେ ପଡ଼ୁଥାଏ। ହଁ, ସେ ଆଉ କେହି ନୁହନ୍ତି, ସେ ଆମର ମନର ମଣିଷ ହିଁ ହୋଇଥାନ୍ତି ଯାହାଙ୍କ କଥା ସବୁବେଳେ ମନେ ପଡ଼େ, ସବୁବେଳେ ସେ ଆମ ମନରେ ଥାନ୍ତି। ଆମର ପ୍ରତ୍ୟେକଟି କାମରେ, ପ୍ରତ୍ୟେକଟି ସୁବିଧାରେ ଅସୁବିଧାରେ, ହସରେ ଖୁସିରେ ଲୁହରେ ସବୁଥିରେ କେବଳ ସେ ହିଁ ମନେ ପଡ଼ନ୍ତି। କେବଳ ଆଶ୍ୱାସନର ହାତ ଯଦି ଆମେ ଖୋଜୁ, କେବଳ ସେହି ହାତଟିକୁ ହିଁ ଖୋଜୁ। ପହଞ୍ଚୁଛି ଆଉ କିଛି ସୁନ୍ଦର ଗୀତ ଆପଣଙ୍କ ପାଖରେ। ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ।

ନାହିଁ ଥାଉ। ଏଇ ହୃଦୟକୁ ଯେତେ ଟାଣି ଧରିଲେ ବି ସେ ପୁଣି ଯାଇ ତମରି ପାଖରେ ପହଞ୍ଚିଯାଏ। ହଁ, ସବୁବେଳେ ତୁମରି କଥା ଭାବିବାରେ ହିଁ ତାର ଆଗ୍ରହ। ତମ ପାଖରେ ସତେ ଯେମିତି ସିଏ ହଜିଯାଇଛି, ତୁମର ପ୍ରତ୍ୟେକଟି କଥାରେ ସିଏ ସତେ ଯେମିତି ମଜିଯାଇଛି। ହଁ, ତମେ ଯେବେ ମନେ ପଡ଼, ତମର ପ୍ରତ୍ୟେକଟି କଥା ଯେବେ ମନେ ପଡ଼େ, ସେତେବେଳେ କାହିଁକି ଜାଣି ଏଇ ହୃଦୟଟା ଭାରି ଖୁସି ହୁଏ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିଙ୍ଗ ବୁକାଟାକ ଦେଶ ଦେଶ ଶୋ ଚାଲିଛି ଗୀତରେ ମିଥରେ। ଜ୍ୟୋତି ଅଛି ଆଜି ଆପଣଙ୍କ ସହିତ।

ମନ ଥରି ଚୋରି ହେବା ପରେ ସିଏ ଆଉ ଆମ ଅକ୍ତିଆରରେ ନଥାଏ। ହଁ, ତାକୁ ଅକ୍ତିଆର କରିନେଇଥାନ୍ତି ଆମର ମନର ମଣିଷ। ଆଉ ମନକୁ ଆମେ ଯେତେବେଳେ ଖୋଜୁ ତାର ଠିକଣା ତାଙ୍କରି ପାଖରେ ହିଁ ଥାଏ।

ରାତିର ଏହି ନିରବତାରେ ଜହ୍ନର ମିଠା ଆଲୋକରେ ଯେତେବେଳେ ସାରା ଦୁନିଆ ନିଦରେ ହଜିଯାଏ ସେତେବେଳେ ମୋ ମନ କେବଳ ତୁମକୁ ଖୋଜିଥାଏ। ପବନର ପ୍ରତ୍ୟେକ ଛୁଆଁରେ ତୁମ ସ୍ପର୍ଶର ଅନୁଭବ ହୁଏ ଆଉ ପ୍ରତ୍ୟେକ ତାରାରେ ତୁମ ହସର ଝଲକ ଦେଖେ। ମନ କୁହେ ତୁମେ ମୋ ପାଖରେ ହୃଦୟର ବହୁତ ପାଖରେ ଅଛ।

ଜହ୍ନଭରା ରାତିର ନିରବତାରେ କିଛି ଅଲଗା ଜାଦୁ ଲୁଚି ରହିଥାଏ। ଶୀତଳ ଜହ୍ନ ଆଲୋକ ଯେତେବେଳେ ପୃଥିବୀକୁ ଛୁଇଁ, ସେତେବେଳେ ମନର ଅକୁହା ଭାବନାମାନେ ମଧ୍ୟ ଶବ୍ଦ ଖୋଜିବାକୁ ଲାଗନ୍ତି। ଲାଗେ ଜହ୍ନଟି ନିଜେ ପ୍ରେମର ଏକ ନିରବ ଚିଠି, ଆଉ ରାତି ସେହି ଚିଠିକୁ ସ୍ନେହରେ ସାଇତି ରଖିଥିବା ଏକ ସୁନ୍ଦର କାହାଣୀ। ଏମିତି ରାତିରେ କେବଳ ପବନର ମୃଦୁସ୍ପର୍ଶ, ଜହ୍ନର ହସ ଆଉ ପ୍ରିୟ ମଣିଷର ସ୍ମୃତି ହିଁ ମନକୁ ସବୁଠୁ ସୁନ୍ଦର ଅନୁଭବରେ ଭରିଦେଇଥାଏ।

କେବେ କେବେ ଲାଗେ ନା ରାତିର ନିରବତାର ମଧ୍ୟ ଗୋଟିଏ ନିଜସ୍ୱ ଭାଷା ଅଛି, ଆଉ ସେଇ ଭାଷାକୁ ସବୁଠୁ ଭଲ ଭାବରେ ବୁଝିପାରେ ଜହ୍ନ। ଚାରିଆଡ଼େ ସବୁକିଛି ଶାନ୍ତ ଥିବାବେଳେ ଜହ୍ନର କୋମଳ ଆଲୋକ ଧୀରେ ଧୀରେ ମନରେ ପଡ଼େ, ଆଉ ଅନେକ ଅକୁହା କଥା ନିଜେ ନିଜେ ମନକୁ ଆସିଯାଏ। ସେତେବେଳେ ଲାଗେ ପ୍ରେମର ସବୁଠୁ ସୁନ୍ଦର କଥା ବୋଧେ ଶବ୍ଦରେ ନୁହେଁ, ସେଇ ନିରବତାରେ ହିଁ ଲୁଚି ରହିଥାଏ। ଜହ୍ନ, ଥଣ୍ଡା ପବନ ଆଉ ଗୋଟିଏ ସୁନ୍ଦର ସ୍ମୃତି, ଏତିକି ଥିଲେ ବି ରାତିଟା କେତେ ସୁନ୍ଦର ହୋଇଯାଏ ତାହା କେବଳ ଅନୁଭବ କରିହୁଏ।

ତୁମେ ମୁଁ ଆଉ ଆମ କାହାଣୀ ଶୁଣିବାକୁ ଯେତେ ସରଳ ତାର ଅନୁଭବ ସେତେ ସୁନ୍ଦର। ଏଇ କାହାଣୀରେ ବଡ଼ ବଡ଼ ମୋଡ଼ ନାହିଁ, ଅଛି କେବଳ ଛୋଟ ଛୋଟ ଖୁସି, ଅଭିମାନ, ହସ ଆଉ ଅନେକ ଅକୁହା ଅନୁଭବ। କେବେ ତୁମେ କଥାରେ ହସାଅ, କେବେ ନିରବତାରେ ମନକୁ ବୁଝାଅ, ଆଉ ମୁଁ ତୁମ ସହ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତକୁ ସ୍ମୃତି କରି ସାଇତି ରଖେ। ହୁଏତ ଆମର ଏହି କାହାଣୀର ଶେଷ ପୃଷ୍ଠା କେହି ଜାଣିନାହାନ୍ତି, କିନ୍ତୁ ଇଚ୍ଛା ଏତିକି ପ୍ରତ୍ୟେକ ନୂଆ ଦିନ ଆମ କାହାଣୀର ଆଉ ଗୋଟିଏ ସୁନ୍ଦର

ଜହ୍ନ ଆଉ ଆମ କାହାଣୀ କେତେ ଅଜବ ସମ୍ପର୍କ ନା! ପ୍ରତିଥର ଜହ୍ନ ଆସିଲେ ଲାଗେ ସେ ଆମ ପୁରୁଣା ସ୍ମୃତିର ପୃଷ୍ଠାଗୁଡ଼ିକୁ ପୁଣି ଥରେ ଓଲଟାଇ ଦେଉଛି। ସେଇ ଶୀତଳ ଆଲୋକରେ ହସ, ଅଭିମାନ, ଅପେକ୍ଷା ଆଉ ଭଲ ପାଇବାର ଛୋଟ ଛୋଟ ମୁହୂର୍ତ୍ତ ସବୁ ଜୀବନ୍ତ ହୋଇଉଠେ। କେବେ ଲାଗେ ଜହ୍ନ ନୀରବରେ ଆମ କଥା ଶୁଣୁଛି, ତ ଆଉ କେତେବେଳେ ଲାଗେ ସେ ଆମ ପ୍ରେମର ସାକ୍ଷୀ ହୋଇ ଆକାଶରୁ ମିଛି ମିଛି ହସୁଛି। ହୁଏତ ଦିନ ବଦଳିଯିବ, ସମୟ ବି ଆଗକୁ ଚାଲିଯିବ, କିନ୍ତୁ ଯେତେବେଳେ ବି

ଜହ୍ନଭରା ରାତି ଆସିବ, ମନ ପୁଣି ସେଇ ଗୋଟିଏ କଥା କହିବ, ଜହ୍ନ ଆଜି ବି ସେଇ ଅଛି, ବଦଳିନି, ଠିକ୍ ଆମ କାହାଣୀର ସୁନ୍ଦର ସ୍ମୃତିଗୁଡ଼ିକ ପରି।

ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଦୁର୍ଲଭ ଗଜବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଆସନ୍ତାକାଲିଠାରୁ ଅଣସର ନୀତି, ଅଲାରନାଥଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ବ୍ରହ୍ମଗିରିଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା। ନୂଆଦିଲ୍ଲୀରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପାଞ୍ଚ ଜଣଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ। ଜୁଲାଇ 4 ଓ 5 ତାରିଖରେ ଓଡ଼ିଶା ଗସ୍ତରେ ଆସି ବରଗଡ଼ ଓ ସମ୍ଭଲପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ବିଜେପି ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସିଙ୍କ ସୂଚନା। ଡିଜେଲ କିଣିବା କଟକଣା ପ୍ରତ୍ୟାହାର କଲା ପେଟ୍ରୋଲିୟମ ମନ୍ତ୍ରଣାଳୟ। ଇରାନ ଯୁଦ୍ଧ ପାଇଁ ଜୁନ୍ 12 ତାରିଖରୁ ଜାରି ହୋଇଥିଲା ସାମୟିକ କଟକଣା, ଜୁଲାଇ 1 ସୁଦ୍ଧା କଟକଣା ପ୍ରତ୍ୟାହାର ନେଇ ସୂଚନା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଆଜି ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା ଜାରି। 10ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ ନାହିଁ ନୂତନ ଭାଷା ନୀତି, ସୂଚନା ଦେଲା ସିବିଏସ୍ଇ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ 2 ପରୀକ୍ଷା ଖାତା ପୁନଃ ଯାଞ୍ଚ ଆବେଦନ ତାରିଖ ବୃଦ୍ଧି, ଆସନ୍ତା ମାସ 4 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ପରିଷଦ ପକ୍ଷରୁ ସୂଚନା। 5 ମାସ ପରେ ଖୋଲାଗଲା ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମା' ମଝି ଘରିଆଣୀଙ୍କ ଦାନ ହୁଣ୍ଡି। 1 କୋଟିରୁ ଅଧିକ ଟଙ୍କା ସହ ମିଳିଛି ସୁନା, ରୂପା ଓ ବିଦେଶୀ ମୁଦ୍ରା। ଲସ୍ ଆଞ୍ଜେଲସ୍ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ଅଷ୍ଟ୍ରେଲିଆ, ଗ୍ରେଟ୍ ବ୍ରିଟେନ୍ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟ ଅଲିମ୍ପିକ୍ସ କ୍ରୀଡ଼ାରେ ମହିଳା ଟି20 ପ୍ରତିଯୋଗିତାରେ ସ୍ଥାନିତ ହୋଇଥିବା ସମ୍ପର୍କରେ ସ୍ୱଷ୍ଟ କଲା ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ। ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ, ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି। 8ଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ରେ ସମୟ ହୋଇଯାଇଛି ଆରମ୍ଭ କରିବା ରେନ୍ବୋ ଏସ୍ଏମ୍ଏସ୍ ରେନ୍ବୋ ଏସ୍ଏମ୍ଏସ୍ରେ ଆପଣ ଶୁଣିପାରିବେ ନିଜ ମନ ପସନ୍ଦର ଗୀତ ତେବେ ଏସ୍ଏମ୍ଏସ୍ କରିପାରିବେ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଯୋଡ଼ି ହୋଇପାରିବେ ଏସ୍ଏମ୍ଏସ୍ କରିବା ପାଇଁ ନମ୍ଘରଟି ହେଉଛି 0949596320 ଅଫିସିଆଲ୍ ହ୍ୱାଟ୍ସଆପ୍ ନମ୍ଘରଟି ହେଉଛି 8895254200 ତେବେ ଅନେକ ସାଥୀ ଅନେକ ଶ୍ରୋତା ଆମ ସହିତ ଯୋଡ଼ି ହୋଇଛନ୍ତି ପ୍ରଥମ ଏସ୍ଏମ୍ଏସ୍ଟି କରିଛନ୍ତି ନିଖିଲ କୁମାର ସାହୁ ଭବାନୀପାଟଣା କଳାହାଣ୍ଡିରୁ ଏବଂ ତାଙ୍କ ସହିତ ଗୀତଟି ଶୁଣିବାକୁ ଚାହିଁଛନ୍ତି ଦୀପ୍ସିତା ପଟ୍ଟନାୟକ ଭୁବନେଶ୍ୱରରୁ ପହଞ୍ଚୁଛି ଆପଣଙ୍କ ଫର୍ମାଇସ୍କିର ଗୀତଟି ଆପଣଙ୍କ ପାଖରେ

ନେକ୍ସଟ ଏସଏମଏସଟି କରିଛନ୍ତି ଆଭା ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଅଲିସା ଅପା, ତମନ୍ନା ରେଡ୍ଡି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ, ଏବଂ ଗୀତଟିକୁ ଡେଡିକେଟ୍ କରିଛନ୍ତି ରଶ୍ମି ରଞ୍ଜନ ଏବଂ ଟୁନା ଭାଇଙ୍କୁ।

ନେକ୍ସଟ ଏସଏମଏସଟି କରିଛନ୍ତି ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ, ଲକ୍ଷ୍ମୀଦେବୀ ଗୋସ୍ୱାମୀ, ଯୋଗେଶପୁରୀ, ଟ୍ୱିଙ୍କଲ, ଡିମ୍ପଲ, ମୀନାକ୍ଷୀ, ନିଶା, ତୁଲସୀ ଏବଂ ଦିଶା ଗୋସ୍ୱାମୀ ନରଗୋଡ଼ା ଛତିଶଗଡ଼ରୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି କରିଛନ୍ତି କିଶୋରନଗର କଟକରୁ ବାବନ ଚନ୍ଦ୍ର ପାଲ, ମମତା ପାଲ ଏବଂ ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ ଏସ୍ଏମ୍ଏସ୍ କରିଛନ୍ତି। ଆଜି ପବିତ୍ର ଦିନରେ ପ୍ରଭୁ ଜଗନ୍ନାଥ ଓ କରୁଣାବାଇ ମା ସାରଳା ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଭଲରେ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା କରୁଛନ୍ତି। ଏବଂ ଉପସ୍ଥାପନା ବହୁତ ଭଲ ଲାଗୁଛି, ଗୀତଗୁଡ଼ିକର କଲେକ୍ସନ୍ସ ବହୁତ ଭଲ ଲାଗୁଛି ବୋଲି କହିଛନ୍ତି, ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି। ସଦୀ ଆପଣଙ୍କୁ ମଧ୍ୟ ଦିଲ୍ ସେ ଧନ୍ୟବାଦ ଏବଂ ଲେଖିଛନ୍ତି ଆଜି ମୋ ବୋଉ ପାଇଁ ଗୋଟିଏ ଜଗନ୍ନାଥଙ୍କର ଭଜନ ବଜାଇଦେଲେ ବୋଉ ଖୁସି ହେବ। ତେବେ ମାଉସୀଙ୍କ ପାଇଁ ଆମ ତରଫରୁ ଏହି ଗୀତଟି ପହଞ୍ଚୁଛି।

ପରବର୍ତ୍ତୀ ଏସଏମଏସଟି କରିଛନ୍ତି କାହ୍ନୁ ଚରଣ ବେହେରା ନୂଆହାଟ ଡେରାବିଶ କେନ୍ଦ୍ରାପଡ଼ାରୁ ଏବଂ ଗୀତ ଗୋଟିଏ ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବାକୁ ଚାହିଁଛନ୍ତି ଏବଂ ଗୀତଟିକୁ ଡେଡିକେଟ୍ କରିଛନ୍ତି ଗୁଗୁଲ ଡୁଡୁଲଙ୍କୁ ତାଙ୍କ ପରେ ପରେ ଏସଏମଏସ୍ କରିଛନ୍ତି ସୋମନାଥ ସାହୁ ଜିଗରଣ ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ।

0: ଦବା ଝିଅ ବାହାଘରେ ପୁଅ ବାହାଘରେ ଜାଣିଛ ତୁ କଥା
1: ପରବର୍ତ୍ତୀ ଏସଏମଏସଟି କରିଛନ୍ତି ମୁନି ରାନୀ ସୋନା ଚନ୍ଦନ ସଞ୍ଜୁ ସନ୍ତୋଷ ନିର୍ମଳା ମାମାଲି କଣ୍ଟୋଳ ଆଠଗଡ଼ରୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି କରିଛନ୍ତି ଆଲୋକ ମହାରଣା, ସସ୍ମିତା ଓଝା, ଓମ୍ କ୍ରିଷ୍ଣା କାଳିଆପାଣି, ସୁକିନ୍ଦା ଯାଜପୁରରୁ। ଏବଂ ଗୀତଟି ଶୁଣିବାକୁ ଚାହିଁଛନ୍ତି ଗାଁ ହରୁଡ଼ି ଚାଣ୍ଡିଲ ଝାଡ଼ଖଣ୍ଡରୁ ତୁଳସୀଦାସ ମହତୋ, କଳ୍ପନା ମହତୋ, ମନୋର।

ଏବଂ ଗୀତଟି ଶୁଣିବାକୁ ଚାହିଁଛନ୍ତି ଗାଁ ହରୁଡ଼ି ଚାଣ୍ଡିଲ ଝାଡ଼ଖଣ୍ଡରୁ ତୁଳସୀଦାସ ମହତୋ, କଳ୍ପନା ମହତୋ, ମନୋରମା ମହତୋ, ମନମୋହିନୀ ମହତୋ, ଦୀନବନ୍ଧୁ ମହତୋ।

ନେକ୍ସଟ ଏସଏମଏସ ଟି କରିଛନ୍ତି ସୁନୀଲ କାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଦେଓକାଳୀ ଶଙ୍କରାଜ କଟକରୁ ସମୟ ଫିଲ୍ମରୁ ପହଞ୍ଚୁଛି ସୁମନ କଲ୍ୟାଣପୁରଙ୍କ କଣ୍ଠରେ ଏହି ସୁନ୍ଦର ଗୀତଟି ଆପଣଙ୍କ ପାଇଁ।

ନେକ୍ସଟ ଏସ୍ଏମ୍ଏସ୍ଟି କରିଛନ୍ତି ବିଜୟ କୁମାର ଦାସ, ଅସ୍ମିତା ଦାସ, ପ୍ରଜ୍ଞା ବନ୍ଦନା ସୌରୀ ବହୁଗ୍ରାମ କଟକରୁ। ରିଙ୍କୁ ଏସ୍ଏମ୍ଏସ୍ରେ ଆମ ସହିତ ଯୋଡ଼ି ହୋଇଥିଲେ ବଡ଼ାବାମ୍ବୁ ସୁପାଇ ସାହି ଗାଁରୁ ଦେବେନ୍ଦ୍ର ତାନ୍ତି, ରାକେଶ ତାନ୍ତି, ପ୍ରକାଶ ତାନ୍ତି ଏବଂ ସାଥୀ। କଳ୍ପନା ମହାନ୍ତି, ସୋମପ୍ରକାଶ, ଭରଚନ୍ଦ୍ର ନାୟକ ସିଡିଏ ସେକ୍ଟର 6 କଟକରୁ ଯୋଡ଼ି ହୋଇଥିଲେ। ହୀରାମଣି ବର୍ମା, ପରସ୍ମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା, ନୋଖିଲାଲ ବର୍ମା, ଦତ୍ରିଙ୍ଗି ଭାଟାପାରା ଛତିଶଗଡ଼ରୁ ଯୋଡ଼ି ହୋଇଥିଲେ ରେନ୍ବୋ ଏସ୍ଏମ୍ଏସ୍ରେ ଆମ ସହିତ।

ଏଇଠି ଶେଷ କରୁଛୁ ଆଜି ପାଇଁ ରେନ୍ବୋ ଏସ୍ଏମ୍ଏସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ନ୍ୟୁଜ୍ ଇନ୍ ହିନ୍ଦୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ତକ୍।
1: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ଭାଦ ସହ ମୁଁ ଲହରିକା ପଟ୍ଟନାୟକ। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ରରେ ସ୍ନାନବେଦୀରେ ଦୁର୍ଲଭ ଗଜବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଚତୁର୍ଦ୍ଧ ମୂର୍ତ୍ତି। ଆସନ୍ତାକାଲିଠାରୁ ଅଣସର ନୀତି, ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ବ୍ରହ୍ମଗିରିଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା। ନୂଆଦିଲ୍ଲୀରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପାଞ୍ଚ ଜଣଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ। ଜୁଲାଇ 4 ଓ 5 ତାରିଖରେ ଓଡ଼ିଶା ଗସ୍ତରେ ଆସି ବରଗଡ଼ ଓ ସମ୍ଭଲପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ବିଜେପି ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସିଙ୍କ ସୂଚନା। ଡିଜେଲ କିଣିବା କଟକଣା ପ୍ରତ୍ୟାହାର କଲା ପେଟ୍ରୋଲିୟମ ମନ୍ତ୍ରଣାଳୟ। ଇରାନ ଯୁଦ୍ଧ ପାଇଁ ଜୁନ୍ 12 ତାରିଖରେ ଜାରି ହୋଇଥିଲା ସାମୟିକ କଟକଣା, ଜୁଲାଇ 1 ସୁଦ୍ଧା କଟକଣା ପ୍ରତ୍ୟାହାର ନେଇ ସୂଚନା। ସାମାଜିକ ଏକତା, ସାଂସ୍କୃତିକ ଐତିହ୍ୟ ଏବଂ ଗୋଷ୍ଠୀ ବିକାଶରେ ବାଙ୍କୀ ପ୍ରଗତି ପରିଷଦର ଭୂମିକା ପ୍ରଶଂସନୀୟ। ଭୁବନେଶ୍ୱରରେ ପରିଷଦର ବାର୍ଷିକ ସମ୍ମିଳନୀରେ ଯୋଗଦେଇ କହିଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି। ଓଡ଼ିଶା ଯାତ୍ରୀ ଆପ୍ରେ ଉନ୍ନତ ସୁରକ୍ଷା ମଡ୍ୟୁଲ୍ର ଶୁଭାରମ୍ଭ କଲେ ରାଜ୍ୟ ସରକାର। ସରକାରୀ ଆପ୍ ମାଧ୍ୟମରେ ସମନ୍ୱିତ ଗମନାଗମନ ଓ ନାଗରିକ ସୁରକ୍ଷା ସେବା ଯୋଗାଇବାରେ ଓଡ଼ିଶା ହେଲା ଦେଶର ପ୍ରଥମ ରାଜ୍ୟ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ 2 ପରୀକ୍ଷା ଖାତା ପୁନଃ ଯାଞ୍ଚ ଆବେଦନ ତାରିଖ ବୃଦ୍ଧି, ଆସନ୍ତା ମାସ 4 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ପରିଷଦ ପକ୍ଷରୁ ସୂଚନା। ଲସ୍ ଆଞ୍ଜେଲସ୍ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ଅଷ୍ଟ୍ରେଲିଆ, ଗ୍ରେଟ୍ ବ୍ରିଟେନ୍ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟ ଅଲିମ୍ପିକ୍ସ କ୍ରୀଡ଼ାରେ ମହିଳା ଟି20 ପ୍ରତିଯୋଗିତାରେ ସ୍ଥାନିତ ହୋଇଥିବା ସମ୍ପର୍କରେ ସ୍ୱଷ୍ଟ କଲା ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି। ଚୀନ୍ର ପ୍ରତିଯୋଗୀ ସୁ ଲିଆଙ୍ଗ୍ଙ୍କୁ ପରାସ୍ତ କରିଥିଲେ ଶ୍ରୀକାନ୍ତ। ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି। 8ଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି, ଶୁଭରାତ୍ରୀ, ନମସ୍କାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ ବୋକାଟାକ୍ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓ ଘଣ୍ଟାରେ ସମୟ ରାତି 11:08 ହୋଇସାରିଛି। ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ 6:05। ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 81ତମ ଭାଗ ଶୁଣିପାରିବେ 6:40। ଆମର ସ୍ୱାସ୍ଥ୍ୟ 7:10। ଏଥିରେ ବିଷୟ ରହିଛି ଭେରିକୋସ୍ ପେନ୍। ଏ ବିଷୟରେ ଆଲୋଚନା କରିବେ ଡକ୍ଟର କୈଳାସ ଚନ୍ଦ୍ର ମହାପାତ୍ର। ଶୁଭ ସକାଳ ଶୁଣିପାରିବେ 7:25। ମର୍ଣ୍ଣିଂ ମେଲୋଡି ଶୁଣିବେ 8:30। ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ 9:00 ଏବଂ 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ସେୟାର କରିପାରିବେ। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ 5:53 ପର୍ଯ୍ୟନ୍ତ। ଆଉ ଗୋଟିଏ ସନ୍ଧ୍ୟାରେ ଜ୍ୟୋତି ଫେରିବ ଆପଣଙ୍କ ପାଖକୁ ଢେର ସାରା କଥା ଢେର ସାରା ଗୀତ ନେଇ। ସେତେବେଳେ ଯାଏ ଦିଅନ୍ତୁ ବିଦାୟ, ରହୁଛୁ, ନମସ୍କାର। ଶୁଭରାତ୍ରୀ।

ଶୁଣିଛନ୍ତି ଭାବଭକ୍ତିଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଦେବ ମିତ୍ରା ସହିତ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ତେଲ ସେ ତେଲ ତାକରେ ଗୋଟିଏ ଓଡ଼ିଆଙ୍କର ମୌଡ଼ ମଣି ପ୍ରଭୁ ଶ୍ରୀ ଜଗନ୍ନାଥ ଯାହାଙ୍କର ଚକା ଆଖିକୁ ଚାହିଁଦେଲେ ଅନେକ ଦୁଃଖ ଯନ୍ତ୍ରଣା ଯେମିତି କୋଉଠୁ ଦୂରେଇ ଯାଏ ବୋଲି ଅନୁଭବ ହୁଏ। ଯାହାଙ୍କ ଚକା ଆଖିକୁ ଚାହିଁଦେଲେ କେଉଁଠି ନା କେଉଁଠି ଆଖି କଡ଼ରେ ଲୁହ ଜକେଇ ଆସେ। ହଁ, ସେ ହେଉଛନ୍ତି ଭାବର ଠାକୁର, ସେ ହେଉଛନ୍ତି ନୀଳଶୈଳ, ଯିଏକି ନୀଳକନ୍ଦରରେ ବାସ କରନ୍ତି ଏବଂ କୋଟି ଓଡ଼ିଆଙ୍କ ହୃଦୟରେ ବାସ କରି ପୂଜା ପାଆନ୍ତି।

ଶୁଣିଛନ୍ତି ଆପଣମାନେ ଭବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟ ଥାଏ ଦେବମିତ୍ର ସହିତ ହଣ୍ଡ୍ରେଡ୍ ପଏଣ୍ଟ ଫୋର୍ ଆକାଶବାଣୀ ରେନ୍ବୋ କାଟକ ତେଲସେ ତେଲ ତାକରେ ହଁ ଆଉ ବାସ୍ ଆଜି ଦିନର ଅପେକ୍ଷା କାଲି ଆମେ ସମସ୍ତେ ମିଶି ପ୍ରଭୁଙ୍କର ଦେବସ୍ନାନ ପୂର୍ଣ୍ଣିମା ଦେଖିବା ଏବଂ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଅନ୍ୟ ଦେବତାମାନଙ୍କୁ ସ୍ନାନ ମଣ୍ଡପକୁ ନେବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥାଏ। ହଁ, ଦେବୀ ସୁଭଦ୍ରା ଏବଂ ବଳଭଦ୍ରଙ୍କର ସହିତ ତିନି ମୂର୍ତ୍ତିଙ୍କ ସହିତ ଚତୁର୍ଥ ମୂର୍ତ୍ତି ସୁଦର୍ଶନ ସମସ୍ତେ ସ୍ନାନ ମଣ୍ଡପକୁ ଆସିଥାନ୍ତି ଏବଂ ଏହି ଲୀଳା ଦେଖିବାକୁ ଏହି ନୀତିକାନ୍ତି ଦେଖିବାକୁ ସମସ୍ତ ଭକ୍ତଗଣଙ୍କର ସମାଗମ ହୋଇଥାଏ। ହଁ, କାଲି ଅପଲକ ନୟନରେ ଭକ୍ତବୃନ୍ଦ ଚାହିଁ ରହିବେ ଜଗାର ଆଖିକୁ। ସ୍ନାନ ମଣ୍ଡପରେ 108 ଜଳରେ ସ୍ନାନ କରିବେ କାଳିଆ। ହଁ, ଏବଂ ଏହାପରେ ଦିଅମାନଙ୍କୁ ଗଜାନନ ବେଶରେ ସଜ୍ଜିତ ମଧ୍ୟ କରାଯାଇଥାଏ ଏବଂ ସାଧାରଣତଃ ବର୍ଷରେ ଥରଟିଏ ଶ୍ରୀଜଗନ୍ନାଥ ତାଙ୍କ ଭାଇ ଭଉଣୀଙ୍କ ସହିତ ଏହି ସ୍ନାନ ମଣ୍ଡପରେ ଆସି ସ୍ନାନ କରି ଭକ୍ତବୃନ୍ଦଙ୍କୁ ଦର୍ଶନ ଦେଇଥାନ୍ତି। ହଁ, ଜଳ ସ୍ନାନ କରିଥାନ୍ତି ମହାପ୍ରଭୁ। ଏହି ସମୟରେ ତାଙ୍କୁ ମନ୍ତ୍ର ସ୍ନାନ ବି କରାଯାଏ। ବାସ୍, କାଲି ତ ଦେବସ୍ନାନ ପୂର୍ଣ୍ଣିମା, ଜ୍ୟେଷ୍ଠ ପୂର୍ଣ୍ଣିମା, ସମସ୍ତେ ଅପଲକ ନୟନରେ ଜଗାଙ୍କର ସ୍ନାନ ଦେଖିବା ପାଇଁ ଅପେକ୍ଷା କରିଥିବେ। ସତରେ ସେ ଭାବ ବିନୋଦିଆ ଠାକୁର ଭକ୍ତ ଆଗରେ।

ସବୁବେଳ ପାଇଁ ହାର ମାନିଛନ୍ତି। ଭକ୍ତକୁ କୋଳେଇ ନେବା ପାଇଁ ସେ ସବୁ ସମୟରେ ପ୍ରସ୍ତୁତ ରୁହନ୍ତି। ସେଇଥିପାଇଁ ତ ସେ ବଡ଼ ଠାକୁର, ସେଇଥିପାଇଁ ତ ସେ ଆମ ସମସ୍ତଙ୍କର ପ୍ରିୟ ଠାକୁର, କାଳିଆ ଠାକୁର।

ଗୋଟିଏ ପଟରେ ଦିଦିଙ୍କର ପ୍ରଣୟ ନିବେଦନ, ଅନ୍ୟ ପଟରେ ଋଷି କାଶ୍ୟପ ସନ୍ଧ୍ୟାକାଳ ଭୟଙ୍କର ବେଳାରେ ରତି ରଙ୍ଗରେ ରଙ୍ଗିଲେ ତାର ଧର୍ମ ପରିଣାମ ବୁଝେଇ ଶେଷରେ ନିରାଶ ହୋଇଛନ୍ତି। ଏକାନ୍ତରେ ଦିଦିଙ୍କର ପ୍ରଣୟାଗ୍ନିରେ ଝାସ ଦେଇଛନ୍ତି। ତାପରେ ଦିଦିଙ୍କର ଆପଣା କର୍ମ ଉପରେ ସଚେତନତା, ମନସ୍ତାପ, ଅପରାଧ ମାର୍ଜନ ଆବେଦନ କଥା ମୈତ୍ରୀୟ କହିଲା ପରେ ଗର୍ଭରୁ ଯେ ରାକ୍ଷସ ଗୁଣ ସମ୍ପନ୍ନ ସୁତ ଜନ୍ମିବେ ଆଉ ବହୁ ଦୁଷ୍କର୍ମ କରିବେ ସେ କଥା ଜଣାଇଛନ୍ତି।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ପିଲାମାନଙ୍କର ତ ମଜା ହିଁ ମଜା, ସ୍କୁଲ ନଥାଏ ଆଉ ସ୍କୁଲ ନଥିଲେ ଯୋଉଭଳି ମଜା, ଟ୍ୟୁସନ ବି ପାଖାପାଖି ସବୁ ବନ୍ଦ ଥାଏ ରବିବାର ଦିନମାନଙ୍କରେ, ସ୍କୁଲ ଛୁଟି ତାପରେ ସାଙ୍ଗମାନଙ୍କ ସହିତ ଖେଳ, ସତରେ ପିଲାଦିନର ରବିବାର ନା ଆଜି ବି ମନେ ପଡ଼ିଯାଏ। ଏଇ ବ୍ୟସ୍ତବହୁଳ ଜୀବନ ଭିତରେ ଯେତେବେଳେ ଆମେ ଥକିକି ଘରକୁ ଆସିଯାଉ, ରବିବାରଟା ବି ଥକା ଥକା ଲାଗେ, କାହିଁକି ନା କିଛି ନିଜର କାମ କରିବାର ଥାଏ, ନିଜର ଡ୍ରେସ୍ ସଫା ଥାଏ, ନିଜର ନିଜେ ରହୁଥିବା ଘରକୁ ଟିକେ ସଜାଡ଼ିବାର ଥାଏ, ନିଜର ଖାଇବା ପିଇବା ବନେଇବାର ଥାଏ, ଏଇସବୁ ଭିତରେ ନା ରବିବାରଟା କେମିତି କେମିତି କଟିଯାଏ। କିନ୍ତୁ ପିଲାବେଳେ ଏଇସବୁର ଚିନ୍ତା ଆମ ପାଖରେ ନଥିଲା ନା, କାହିଁକି ନା ଆମର ଚିନ୍ତା କରିବା ପାଇଁ ଆମର ବାପା ମା ଆମ ପାଖରେ ରହୁଥିଲେ। କିନ୍ତୁ ଧୀରେ ଧୀରେ ଯେତେବେଳେ ଆମେ ବଡ଼ ହେଲେ, ସେଇ ସଣ୍ଡେ ଗୁଡ଼ାକୁ ବହୁତ ମିସ୍ କଲେ, ଯୋଉ ସଣ୍ଡେରେ ଆମେ ଦିନ ତମାମ ଖେଳୁଥିଲେ, ଆମକୁ ଘର ଲୋକ ଡାକି ଡାକିକି ଚାଲ ଟିକେ ଖରାବେଳେ ଶୋଇପଡ଼, କିନ୍ତୁ ନା ଆମେ ତାଙ୍କୁ ନାକେଦମ କରିଦଉଥିଲେ, କାହିଁକି ନା ଖରା ଗରମ ଯାହା ବି ହଉ ସାଙ୍ଗମାନଙ୍କ ସହିତ ଖେଳିବା ଆମେ ଛାଡ଼ୁ ନଥିଲେ। କିନ୍ତୁ ଏବେ ଆମକୁ କେହି ଶୋଇବାକୁ ଡାକୁ ନାହାନ୍ତି, କିନ୍ତୁ ତଥାପି କାହିଁକି କେଜାଣି ଆଖି ଲାଗି ଯାଉଛି, ଆମକୁ କେହି ଖାଇବାକୁ ଡାକୁ ନାହାନ୍ତି, କିନ୍ତୁ ନିଜ ହାତ ନିଜ ପାଇଁ ରୋଷେଇ କରିବା ପାଇଁ ଚାଲିଯାଉଛି। ସତରେ ପିଲାଦିନର ସଣ୍ଡେଠୁ ଏ ସଣ୍ଡେଟା ବହୁତ ବଦଳି ଯାଇଛି ନା।

କରିପାରିବେ ଆପଣଙ୍କ କାହାଣୀ ମୋ ସହିତ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି, ସେ କଣ କହୁଛନ୍ତି। ହ୍ୟାଲୋ ହ୍ୟାଲୋ ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଆଚ୍ଛା, ଆଜିର ଟପିକ ଉପରେ କଣ କହିବେ ପ୍ରକାଶ ଭାଇ? ଆଚ୍ଛା, କଣ ପ୍ରେରଣା ଆପଣ ପାଇଛନ୍ତି ନିହାତି ଜଣେଇ ରଖିବେ। ଆଚ୍ଛା, ତ କେବେ ବି ହାରି ନଯିବା ପାଇଁ ଆପଣ ପ୍ରେରଣା ପାଇଛନ୍ତି। ଏମିତି କୋଉ କାହାଣୀ ଆପଣଙ୍କର ମାନେ ଆପଣଙ୍କ ବାପାଙ୍କର ସବୁବେଳେ ପାଇଁ ଆପଣଙ୍କୁ ପ୍ରେରିତ କରିଥାଏ? କେଉଁ କଥା ବା କୋଉ କାହାଣୀ, କୋଉ ସଂଘର୍ଷର କଥା ଆପଣଙ୍କ ବାପାଙ୍କର ଆପଣଙ୍କୁ ସବୁବେଳେ ପାଇଁ ପ୍ରେରଣା ଯୋଗାଇ ଥାଏ? ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ, ରହୁଛି, ନମସ୍କାର। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230353 ରେ ଏବଂ ସେୟାର କରିପାରିବେ ଆପଣଙ୍କ କଥା ମୋ ସହିତ। ନିହାତି ଭାବରେ ଡାଏଲ୍ କରନ୍ତୁ, ତା ଭିତରେ ମୁଁ ଆପଣଙ୍କୁ ଶୁଣାଉଛି ଗୋଟେ ବ୍ୟୁଟିଫୁଲ୍ ସେଟ୍ ଟ୍ରାକ୍। ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍।

0: गीता परिपूर्ण स्वागत आपण माने ट्यून कर शांती 100.4 आकाशवाणी एफएम रेनबो कटक दिल से दिल तक री शो चले छि डायल इन लाइव रो शालन देखि मा नेक्स्ट मते के डायल कर शांती अनसे कण कहू छंदे हेलो
1: हेलो जय जगन्नाथ गुड इवनिंग
0: जय जगन्नाथ गुड मॉर्निंग के कहू छंदी कोड कहू छंदी
1: आई एम बारम मेरा कहू छली एजीओ स्टाफ हाई कोर्ट कटक
0: आज्ञा आज रे टॉपिक ऊपर कण कहबे
1: टॉपिक ऊपर तो प्रेरणा मां कर मो प्रति बहुत प्रेरणा रही छ आज्ञा रही छला ଯଦିକି ମା ବହୁତ ଦୁଃଖ କଷ୍ଟ କରି ମତେ ପାଠ ପଢେଇଲେ ପାଠ ପଢେଇ ଯିବା ଦ୍ୱାରା କି ମୁଁ ଆଜି ହାଇକୋର୍ଟରେ ହିଁ ବର୍ତ୍ତମାନ ସର୍ଭିସ କରୁଛି ମାଙ୍କ ପ୍ରେରଣା ଦ୍ୱାରା ହିଁ ମୋର ବହୁତ କିଛି ହେଇଛି ବାପାଙ୍କର କିଛିଟା ଅଂଶ ରହିଛି ମାଙ୍କର କିନ୍ତୁ ଅଧିକା ଆଜ୍ଞା ପ୍ରେରଣା ରହିଛି ଦୁଃଖ କଷ୍ଟ କରି ମା ମତେ ପାଠ
0: ତାହେଲେ ଆପଣଙ୍କ ମା ହିଁ ଆପଣଙ୍କୁ ଆଜି ଚାକିରି କରେଇବାରେ ବଡ଼ ସହାୟତା ମାଙ୍କର ଅଛି
1: ବହୁତ ଅବଦାନ ମାଙ୍କର ଆଜ୍ଞା
0: ଆଚ୍ଛା ତାହେଲେ ବାପାଙ୍କର ଅବଦାନ କାହିଁକି ଆପଣ କମ କହୁଛନ୍ତି ମାଙ୍କର ଅବଦାନ କାହିଁକି ଅଧିକ କହୁଛନ୍ତି
1: ମା ବହୁତ କଷ୍ଟ କରୁଛନ୍ତି କଷ୍ଟ ଦ୍ୱାରା ହିଁ ବାପା ଟିକେ ନେଗେଟିଭ କରିଦେଲେ ମାନେ ଟିକେ ଭୁଲ ଭାଲ କରିଦେଲେ ଟିକେ ପଚାରି ପଚାରି ଠିକରେ କଲେନି ମାଙ୍କୁ ଯାହାଦ୍ୱାରା କି ମୁଁ ଟିକେ ଠିକ ପାଠ ପଢାପଢି କରିପାରିଲି ଅଧିକା ପାଠ ପଢି ପାଇଲିନି ପଥର ବସି ବାପା ଯଦି ସାହାଯ୍ୟ କଲେ କିନ୍ତୁ ପାଠ ପଢା ସେତେବେଳେ ମୁଁ ହେଲାନି ଆଉ ପାଠ ପଢି ବି ପାଇଲିନି ଅଲଗା ଜାଗାରେ ଗୋଟେ ଜାଗାରେ ରହିଲି ଯାହାଦ୍ୱାରା କି ପାଠଟା କମ ରହିଲା କିନ୍ତୁ ସେଥିପାଇଁ ସେ କମ ପାଠ ଅନୁସାରେ ମୁଁ ଆଜି
0: କାହାଣୀ ଦେବ ମିତ୍ର ସହିତ କିନ୍ତୁ ଏବେ ପାଇଁ ଜାଭେଦ ଅଲିଙ୍କ କଣ୍ଠରେ କେବଳ ଆପଣଙ୍କ ପାଇଁ ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍

0: ଗୀତ ପରେ ପୁଣି ସ୍ୱାଗତ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କନ୍ ଦିଲ୍ ସେ ଦିଲ୍ ତକ୍ ଦେବ ମିତ୍ର ଅଛି ଆପଣଙ୍କ ସହିତ ଚାଲନ୍ତୁ ଦେଖିବା କିଏ କନେକ୍ଟେଡ୍ ହେଇଛନ୍ତି ମୋ ସହିତ ଫୋନ୍ କଲେ ହ୍ୟାଲୋ
1: ବିଦାୟ ବେଳାରେ ଲେଖୁଛି ଏ କବିତା ବିଦାୟ ବେଳାରେ ଲେଖୁଛି ଏ କବିତା କରିବନି କେବେ ମନ ଉଣା ହେ ମୋର ପ୍ରିୟତମା ହେ ମୋର ପ୍ରିୟତମା ଏ ଜନ୍ମରେ ହେବ ନାହିଁ ଆଉ ତମ ସହ ଦେଖା କରିବନି କେବେ ଘୁଣା ବଞ୍ଚିବାକୁ ଥିଲା ବହୁ ଆଶା ଭାଗ୍ୟ ସାଜିତା ଦାରୁଣା ବିଧାତା ଛଡ଼ାଇ ନେଲା ତମ ପ୍ରତି ଥିବା ଭଲ ପାଇବା ଝରାଇବନି କେବେ ଲୁହ ଝରଣା ହେ ମୋର ପ୍ରିୟତମା ଆର ଜନ୍ମକୁ ଆଉ ଥରେ ହେବ ତୁମ ତମ ସହ ଦେଖା ଫେରି ଆସିବି ଆଉ ଥରେ ସାଜି ତୁମ ପ୍ରିୟତମ ନମସ୍କାର ଆଣ୍ଡ ଗୁଡ୍ ମର୍ଣ୍ଣିଂ ଆଣ୍ଡ ଆଡଭାନ୍ସ ଆପଣଙ୍କୁ ଦେବ ସ୍ନାନ ପୂର୍ଣ୍ଣିମାର ଅନେକ ଅନେକ ବିଶେଷ ମୁଁ ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୁଷ୍ଟି
0: ନମସ୍କାର ଏତେ ସୁନ୍ଦର ଭାବରେ ଆପଣ ଆରମ୍ଭରୁ ଲାଷ୍ଟ ଯାଏ ଏକା ଥରେ କହିଗଲେ ମୁଁ କଣ କହିବି ହଠାତ୍ କି ଜାଣିପାରିଲିନି କେମିତି ଅଛନ୍ତି ଚନ୍ଦ୍ରକାନ୍ତ ଆଚ୍ଛା ଆଜିର ଟପିକ ଉପରେ କଣ କହିବେ ଏମିତି କାହାର ସଂଘର୍ଷର କଥା ଆପଣଙ୍କୁ ପ୍ରେରଣା ଯୋଗାଏ
1: ନିଶ୍ଚିନ୍ତ ସଂଘର୍ଷ
0: ନେଟୱର୍କ ଟିକେ ଭଲରେ ଆସୁଛି ସେଇ ଜାଗାରେ ଯାଇ କଥା ହୁଅନ୍ତୁ ଆପଣଙ୍କ ଭଏସ୍ ରେ ବହୁତ କ୍ରାକ୍ ରହୁଛି କୁହନ୍ତୁ
1: ସାଙ୍ଗ ଥିଲା ହ୍ୟାଲୋ
0: କୁହନ୍ତୁ
1: ମୋର ଗୋଟେ ସାଙ୍ଗ ଥିଲା ସିଏ ଗୋତ୍ର ନିଶ୍ଚିନ୍ତି ଗୋତ୍ରରେ ତାଙ୍କ ସିଏ ବହୁତ ଭଲ ଲେଖାଲେଖି କରନ୍ତି କବିତା ଲେଖନ୍ତି ଆଉ ଗପ ବି ଲେଖନ୍ତି ଆଉ ବହୁତ ଆକାଶବାଣୀରେ ମଧ୍ୟ ବହୁତ ଥର ଯାଇକି କବିତା ପଢ଼ିଛନ୍ତି ବହୁତ ଚେଷ୍ଟା କରିକି କରିଛନ୍ତି ଆଉ ମୁଁ ବି ଯାଇକି ତାଙ୍କ ପାଖକୁ ଚେଷ୍ଟା କରେ ଆଉ ସିଏ ବି ମୋର ଜଣେ ପ୍ରେରଣା କାହିଁକିନା ମୁଁ ବି ଆଜି ପର୍ଯ୍ୟନ୍ତ ଆକାଶବାଣୀରେ ବହୁତ କବିତା ଗପ ତାଙ୍କ ଠାରୁ ଶିକ୍ଷା ପାଇ ଆଉ କହିଲେ ଲେଖି କଥା ନିଶ୍ଚିତ ଆକାଶବାଣୀରୁ ନିଶ୍ଚିତ ଆକାଶବାଣୀ କଥା ଯୁବକ ଡାକି ରଖିଥିବୁ ଆଉ ମୁଁ ବି ପଠେଇଛି
0: କିଛି କଥା ନାହିଁ କଲ୍ ଟି କଟିଯାଇଛି କିନ୍ତୁ ଆପଣମାନେ କଲ୍ କରିପାରିବେ ଅନ୍ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ କୌମାନଙ୍କର ସଂଘର୍ଷର କଥା ଆପଣଙ୍କୁ ପ୍ରେରଣା ଯୋଗାଇଥାଏ ନିହାତି ଭାବରେ ସେୟାର କରନ୍ତୁ ଏବଂ ଆପଣମାନେ ଯେତେବେଳେ କଲ୍ କରୁଛନ୍ତି ଯେଉଁଠି ଭଲ ନେଟୱାର୍କ ଅଛି ସେଇ ଜାଗାରେ ଯାଇକି କଲ୍ କରନ୍ତୁ ଯାହାଦ୍ୱାରା ଆମେ ଆପଣଙ୍କୁ ବହୁତ ଭଲ ଭାବରେ ଶୁଣିପାରିବୁ ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଏବଂ ସେ କ'ଣ କହୁଛନ୍ତି ହ୍ୟାଲୋ ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ ନମସ୍କାର
0: ନମସ୍କାର ଗୁଡ୍ ମର୍ଣ୍ଣିଂ କିଏ କହୁଛନ୍ତି କୋଉଠୁ କହୁଛନ୍ତି ଆଚ୍ଛା ଆଜିର ଟପିକ ଉପରେ କଣ କହିବେ
2: ଟପିକ ଉପରେ କହିଲେ ଆମର ଗୋଟେ ଏଠି ଭାଇ ଜଣ ଅଛନ୍ତି ଚାଲିଚାଲି କରୁଥିଲେ ତାପରେ ଆସ୍ତେ ଆସ୍ତେ କରି ଗୋଟେ ସାଇକେଲ ଥିଲେ ତାପରେ କେହି ଗୋଟେ ଗାଡି ଥିଲେ ସେଟା ଏବେ ଏମିତି ତାଙ୍କ ବେପାର କହିଲା ଯେ ଗାଡି ପାଞ୍ଚ ଜଣ ମାନେ କାମ କରୁ ତାଙ୍କ
0: ଆଚ୍ଛା ସେ ଭାଇଙ୍କ ନାଁ କଣ ସେ କଣ କାମ କରନ୍ତି
2: ତାପରେ ବେପାର ପଇସା ରଖିକି ସାଇକେଲ କିଣିଲେ ତାପରେ ସାଇକେଲ କିଣି ସାରିଲା ପରେ ବେପାର କରି ଗାଡ଼ିଟେ କିଣିଲେ
0: ଆଚ୍ଛା ମାନେ ତାଙ୍କ ପରିଶ୍ରମ ଆଉ ତାଙ୍କ ସଞ୍ଚୟ ବଳରେ ସେ ଆଗକୁ ବଢିପାରେ

ପାରିଛନ୍ତି ଆଉ ତାଙ୍କ ସଂଘର୍ଷ ଆଉ ତାଙ୍କ ପରିଶ୍ରମର କାହାଣୀ ଆପଣଙ୍କୁ ସବୁବେଳେ ପ୍ରେରିତ କରିଥାଏ ଏ କହୁଛନ୍ତି ତ ବହୁତ ବହୁତ ଧନ୍ୟବାଦ ଭାଇ ଯିଏ ବି କଲ୍ କରିଥିଲେ ନିମାପଡ଼ାରୁ ଭାଇ ବହୁତ ସୁନ୍ଦର କଥାଟିଏ କହିଲେ କି ଯେତେବେଳେ ମଣିଷ ପାଖରେ କିଛି ନଥାଏ ସେତେବେଳେ ଯେଉଁମାନେ ପରିଶ୍ରମ କରିଥାନ୍ତି ଯେଉଁମାନେ ନିଜ ମନୋବଳ ଦୃଢ଼ ରଖିଥାନ୍ତି ଏବଂ ଆଗକୁ ବଢ଼ିଥାନ୍ତି ସେମାନେ ନିହାତି ଭାବରେ ସଂଘର୍ଷର ଯାତ୍ରାରେ ଗୋଟେ ସୁନ୍ଦର କାହାଣୀ ଲେଖିଥାନ୍ତି ଠିକ୍ ସେମିତି ଆପଣଙ୍କର ଆଖପାଖରେ କିଏ ଏମିତି ଅଛନ୍ତି ଯେଉଁମାନେ ତାଙ୍କ ସଂଘର୍ଷରେ ଗୋଟେ ସୁନ୍ଦର କାହାଣୀ ଲେଖିଛନ୍ତି ଏବଂ ତାଙ୍କ କାହାଣୀ ଆପଣଙ୍କ ପାଇଁ ପ୍ରେରଣା ସାଜିଛି ନିହାତି ଭାବରେ ମୋତେ ଜଣାନ୍ତୁ ଜଣାଇବା ପାଇଁ ଡାଏଲ୍ କରନ୍ତୁ ନମ୍ବର ହେଉଛି 0671230315 ଏବେ ପାଇଁ ବ୍ୟୁଟିଫୁଲ୍ ସେ ଗୀତ ଆପଣ ସମସ୍ତଙ୍କ ପାଇଁ ଉଦିତ ନାରାୟଣଙ୍କ କଣ୍ଠରେ ଷ୍ଟେ ଟ୍ୟୁନ୍

କିଛି କଥା ବେଳେବେଳେ ଆମର ଅନୁଭବ ସାଜିଯାଏ, ଆଉ କିଛି ଗୀତ ବେଳେବେଳେ ଆମ ହୃଦୟରେ କୋଉଠି ନା କୋଉଠି ଘର କରି ରହିଯାଏ। ଏମିତି ହେଇଥାଏ, ଆମେ ଅଭିମାନରେ ଥିଲେ ବି କିଛି ଗୀତକୁ ଆମ ଲାଇଫ ସହିତ ରିଲେଟ୍ କରିଥାଉ, ଆମେ ଖୁସିରେ ଥିଲେ ବି କିଛି କ୍ୟାରେକ୍ଟର ବା କିଛି ଗୀତ ସହିତ ନିଜକୁ ଗୁନଗୁନଉଥାଉ, ଆଉ ଆମେ ଦୁଃଖରେ ଥିଲେ ବି ଆମେ କୋଉ ମୁଭିର କ୍ୟାରେକ୍ଟର ସହିତ ନିଜକୁ ନେଇକି ଯୋଡ଼ିକି ରଖିଥାଉ, ଆଉ ସେଇ କ୍ୟାରେକ୍ଟରରେ ନିଜକୁ ହିଁ ଫିଲ୍ କରିଥାଉ। ଏମିତି ଅନେକ କିଛି ଭାବନା ଆମ ସହିତ ହେଇଥାଏ, କାହିଁକି ନା ଆମେ ମଣିଷ, ଯେପର୍ଯ୍ୟନ୍ତ ଏ ହୃଦୟରେ ଜୀବନ ଅଛି ତାହେଲେ ତ ଏ ହୃଦୟ ନିହାତି ଧଡ଼କୁଥିବ। କେବେ କେବେ ଗୀତରେ, କେବେ କେବେ ସ୍ମୃତିରେ, କେବେ କେବେ ଆନ୍ଦୋଳନରେ, କେବେ କେବେ ଦୁଃଖରେ, ଆଉ କେବେ କେବେ ଅତି ସୁଖରେ। କଣ ଆପଣଙ୍କୁ ଲାଗୁଛି ନା କଣ ଏଇସବୁ ବେଖିଆଲି କଥା ଗୁଡା ଦେବମିତ୍ରା ଆଜି ଆପଣଙ୍କୁ କହୁଛି? ଆପଣମାନେ ଶୁଣୁଛନ୍ତି ଦେବମିତ୍ରାକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକରେ। ୟେସ୍, ଦିଲ୍ ସେ ଦିଲ୍ ତାକରେ କନେକ୍ସନରେ ଯେତେବେଳେ ଆମେ ଅଛୁ ତ ହୃଦୟର କନେକ୍ସନ ଆମେ କେମିତି କାଟିପାରିବା? ତ ହୃଦୟର ଭାଷା ତ ମୁଁ କହିଦେବି ନା, ବେଳେବେଳେ ଏମିତି ହୃଦୟ ଗୁନଗୁନଉଥାଏ ଏକା ଏକା ନିଜ ସହିତ, କିନ୍ତୁ କେବେ କେବେ ଆପଣଙ୍କ ସହିତ ବି କଥା ହେବା ପାଇଁ ହୃଦୟ ଖୋଲିକି ଅନେକ କିଛି କହିଦେବା ପାଇଁ ବହୁତ ଇଚ୍ଛା ହୁଏ, କିନ୍ତୁ ସେଇ ଇଚ୍ଛା ଗୁଡ଼ାକୁ ମୁଁ ଏବେ ପାଇଁ ଟିକେ ବ୍ରେକ୍ ଲଗାଉଛି, କାହିଁକି ନା ଆପଣଙ୍କର ବହୁତ ସାରା ଏସ୍ଏମ୍ଏସ୍ ଆସିକି ମୋ ପାଖରେ ପହଞ୍ଚି ସାରିଲାଣି, କାହିଁକି ନା ଆପଣମାନେ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ମୋତେ ଫରମାଇଶ କରିଛନ୍ତି। କିନ୍ତୁ ଆପଣମାନେ ବି ଯଦି ନିଜର ମନପସନ୍ଦର ଗୀତ ଶୁଣିବା ପାଇଁ ଆମ ଥ୍ରୋରେ ଚାହୁଁଛନ୍ତି ବା କାହାକୁ ଶୁଣେଇବାକୁ ଚାହୁଁଛନ୍ତି, ଡେଡିକେଟ୍ କରିବାକୁ ଚାହୁଁଛନ୍ତି, ତାହେଲେ ବିଲକୁଲ ବି ଲେଟ୍ କରନ୍ତୁନି, ନିଜର ଇନବକ୍ସକୁ ଯାଆନ୍ତୁ, ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ଆପଣ କୋଉ ଗୀତ ଶୁଣିବାକୁ ଚାହୁଁଛନ୍ତି ତାର ନାଁ, ସ୍ପେସ୍ ଦେଇ ଗୀତଟିକୁ ଫିଲ୍ମ ବା ଆଲବମ୍ରୁ ଆସିଛି ତାର ନାଁ ଲେଖନ୍ତୁ, ଏବଂ ପରେ ପରେ ଯାହାକୁ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ତାଙ୍କ ନାଁ ଗାଁ ଠିକଣା ଲେଖନ୍ତୁ, ତାଙ୍କ ପାଇଁ ଯଦି କିଛି ଖାସ୍ ଏସ୍ଏମ୍ଏସ୍ ଅଛି ନିହାତି ଭାବରେ ଲେଖନ୍ତୁ, ଏବଂ ପରେ ପରେ ନିଜ ନାଁ ଗାଁ ଠିକଣା ଲେଖି ପଠେଇ ଦିଅନ୍ତୁ। ଆମ ପାଖକୁ ପଠେଇବା ପାଇଁ ନମ୍ବରଟି ହେଉଛି 09495963210। ଆପଣମାନେ ଚାହିଁଲେ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଏସ୍ଏମ୍ଏସ୍ କରିପାରିବେ, ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଚାଲନ୍ତୁ ଦେଖିବା ଆଜିର ପ୍ରଥମ ଏସ୍ଏମ୍ଏସ୍ କେଉଁ କୋଉଠୁ ଲେଖି ପଠେଇଛନ୍ତି ଏବଂ ତାଙ୍କର ଫର୍ମାଇସ୍ କ'ଣ ଅଛି। ଏହି ଏସ୍ଏମ୍ଏସ୍ରେ ଲେଖା ଅଛି, ଧକ୍ ଧକ୍ କରନେ ଲଗା ଗୀତ ଟିକେ ଶୁଣିବାକୁ ଚାହିଁଛନ୍ତି, ନିହାତି ଭାବରେ ବ୍ୟୁଟିଫୁଲ୍ ସଙ୍ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି ବେଟା ଚଳଚ୍ଚିତ୍ରରୁ। ଏବଂ ଲେଖୁଛନ୍ତି ଏହି ମେସେଜ ଯିଏ ଲେଖୁଛନ୍ତି ସେ ହେଉଛନ୍ତି ଜଲିଲ ଖାନ ଏବଂ ସିମରନ କଟକରୁ ଲେଖିଛନ୍ତି, ଲେଖୁଛନ୍ତି ଡେଡିକେଟ୍ କରୁଛନ୍ତି ଏହି ସଙ୍ଗକୁ ସମସ୍ତ ଲିସନର୍ସ ସମସ୍ତ ଆର୍ଜେସ୍ ମାନଙ୍କୁ ଆକାଶବାଣୀରୁ, ଏବଂ ସ୍ପେଶିଆଲି ଡେଡିକେଟେଡ୍ ଟୁ ଟୁନା ଭାଇନା, ଦେବମିତ୍ରା ମ୍ୟାଡମ୍, ରାଜେଶ ନାୟକ, ଗରିବ ଖାନ, ବାସନ୍ତୀ ଖଟୁଆ, ଶହୀଦ ନଗର ଭୁବନେଶ୍ୱରର। ନିହାତି ଭାବରେ ବ୍ୟୁଟିଫୁଲ୍ ସେ ଗୀତ ମୁଁ ସମସ୍ତଙ୍କୁ ଶୁଣେଇଦେବି। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ କିଏ କୋଉଠୁ କରୁଛନ୍ତି ଏବଂ କଣ ଲେଖିକି ପଠେଇଛନ୍ତି। ଏହି ଏସ୍ଏମ୍ଏସ୍ କରିଛନ୍ତି।

ଶୁଣୁଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ ଆଲୋଚ୍ୟ ରେନ୍ବୋ ଏସ୍ଏମ୍ଏସ୍ ର ଚଲନ୍ତୁ ଦେଖିବା ନେକ୍ସଟ ଏସ୍ଏମ୍ଏସ୍ କିଏ କୋଉଠୁ ଲେଖି ପଠାଇଛନ୍ତି ଏବଂ କ'ଣ ଲେଖି ପଠାଇଛନ୍ତି। ଏହି ଏସ୍ଏମ୍ଏସ୍ ଆମକୁ ଆସୁଛି ସେକ୍ଟର 7 ସିଡିଏ ରୁ ମାର୍କେଟ ନଗରରୁ କଟକରୁ। ଲେଖୁଛନ୍ତି ପ୍ରେମଜୀ କମ୍ୟୁନିକେସନ ରୁ ପ୍ରେମଜୀ ଭାଇ ଏବଂ ଲେଖିଛନ୍ତି ଗୁଡ୍ ମର୍ଣ୍ଣିଂ ଅଲ୍ ଜୟ ଜଗନ୍ନାଥ ଜୟ ହିନ୍ଦ ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ମର୍ଣ୍ଣିଂ। ତା ସହିତ ସେ ଲେଖୁଛନ୍ତି କି ଶୁଣିବାକୁ ଚାହିଁଛନ୍ତି ଥାନେଦାର ଚଳଚ୍ଚିତ୍ରରୁ ଜିନା ହେ ତୋ ହସ କେ ଜିଓ ଏବଂ ଏହି ଗୀତକୁ ସେ ଡେଡିକେଟ୍ କରିଛନ୍ତି ସ୍ପେଶିଆଲି ମତେ ଏବଂ ବନ୍ଧୁ ଦିବାକର ସୁବଲ ଭୋଇ ସମସ୍ତ ଆର୍ଜିସ୍ ମାନଙ୍କୁ ସବୁ ଷ୍ଟାଫ୍ ମାନଙ୍କୁ ଏବଂ ସମସ୍ତ ଶ୍ରୋତା ମଣ୍ଡଳୀଙ୍କୁ ନିହାତି ଭାବରେ ବ୍ୟୁଟିଫୁଲ୍ ସେ ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇଦେବି। ଚାଲନ୍ତୁ ପରବର୍ତ୍ତୀ ଏସ୍ଏମ୍ଏସ୍ ଆଡ଼କୁ ଯିବା। ଏହି ଏସ୍ଏମ୍ଏସ୍ ଆସୁଛି ଜଗତସିଂହପୁରରୁ କୋଟିଲ ଜଗତସିଂହପୁରରୁ ଲେଖିଛନ୍ତି ଆମକୁ ମୁନା ପଣ୍ଡା ଏବଂ ସେ ଶୁଣିବାକୁ ଚାହିଁଛନ୍ତି ହମ୍ ଚଳଚ୍ଚିତ୍ରରୁ ଜୁମା ଚୁମା ଦେଦେ ଏବଂ ଡେଡିକେଟ୍ କରୁଛନ୍ତି ସମସ୍ତ ଲିସନର୍ସକୁ ସମସ୍ତ ଆର୍ଜିସ୍ ମାନଙ୍କୁ ଏବଂ ଆକାଶବାଣୀ କଟକକୁ ଡେଡିକେଟ୍ କରୁଛନ୍ତି ଏବଂ ସ୍ପେଶିଆଲି ଡେଡିକେଟ୍ କରିଛନ୍ତି ଟୁନା ଭାଇନା ରାଜେଶ ନାୟକ ଗରିବ ଖାନ ବାସନ୍ତୀ ଖଟୁଆ ସହିଦନଗର ଭୁବନେଶ୍ୱରର ବାସନ୍ତୀ ଖଟୁଆଙ୍କୁ ଡେଡିକେଟ୍ କରିଛନ୍ତି। ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ମୁଁ ଆପଣଙ୍କୁ ନିହାତି ଶୁଣେଇବି। ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନ କରି ଶୁଣି ନବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ପ୍ରଫୁଲ୍ ଟ୍ରାକ୍ ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍।

ସୁଚାରିଛି ରେନ୍ବୋ ଏସ୍ଏମ୍ଏସ୍ରେ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍କୁ। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ କେଉଁଠୁ ଲେଖି ପଠାଇଛନ୍ତି ଏବଂ କ'ଣ ଲେଖିଛନ୍ତି। ଏହି ଏସ୍ଏମ୍ଏସ୍ ଆସୁଛି ମଙ୍ଗଳା ବଜାରରୁ, ଜମାଦେଇପୁର ନୂଆପାଟଣା ତିଗିରିଆ କଟକରୁ। ଲେଖିକି ପଠାଇଛନ୍ତି ଲିଜା ରାଣୀ, କଲ୍ୟାଣୀ, ରଶ୍ମି, ସୁରେଖା, ମାମି, ଲତା ଖଟୁଆ ଏବଂ ଲେଖୁଛନ୍ତି ଗୁଡ୍ ମର୍ଣ୍ଣିଂ ଟୁ ୟୁ। ସମସ୍ତ ଶ୍ରୋତାମାନଙ୍କୁ ମଧ୍ୟ ଗୁଡ୍ ମର୍ଣ୍ଣିଂ ଏବଂ ସମସ୍ତ ଷ୍ଟାଫ୍ ମାନଙ୍କୁ ଗୁଡ୍ ମର୍ଣ୍ଣିଂ, ଭେରି ଗୁଡ୍ ମର୍ଣ୍ଣିଂ ଟୁ ୟୁ ଅଲସୋ। ଏବଂ ଶୁଣିବାକୁ ଚାହିଁଛନ୍ତି କୁମାର ସାନୁ ଏବଂ ଅଲକା ଅଗ୍ନିଙ୍କ କଣ୍ଠରେ ଘୁଙ୍ଗଟ କି ଆର୍ଟ ସେ ଦିଲ ବରକା। ଏ ବ୍ୟୁଟିଫୁଲ ସଙ୍ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି ଏବଂ ଡେଡିକେଟ୍ କରୁଛନ୍ତି ଲକ୍ଷ୍ମୀ ପ୍ରିୟା, ରୋଜାଲିନ, ଦିବ୍ୟା ଦିବ୍ୟା ଚନ୍ଦା ଏବଂ ବିଶ୍ୱରଞ୍ଜନ, ବାସନ୍ତୀ ମାଇଁ ଏବଂ ସମସ୍ତ ଶ୍ରୋତା ଆଉ ଷ୍ଟାଫ୍ ମାନଙ୍କୁ। ସିଓର ଆପଣଙ୍କ ମନପସନ୍ଦର ଗୀତ ଦେବମିତ୍ର ଆପଣଙ୍କୁ ନିହାତି ଭାବରେ ଶୁଣେଇବ। ଚାଲନ୍ତୁ ପରବର୍ତ୍ତୀ ଏସ୍ଏମ୍ଏସ୍ ଆଡ଼କୁ ବଢ଼ିବା, କିଏ ଏବଂ କୋଉଠୁ ଲେଖିଛନ୍ତି ଏବଂ କ'ଣ ଲେଖିଛନ୍ତି। ଏହି ଏସ୍ଏମ୍ଏସ୍ରେ ଆସୁଛି ଅରିଲୋ ଶଙ୍ଖ ତେରେସରୁ, ପଠେଇଛନ୍ତି ଆମ ପାଖକୁ ସୁକାନ୍ତ ସାହୁ ଏବଂ ସୁଭାସିନୀ ସାହୁ, କୁଇନ୍ ସୃଷ୍ଟି ଶ୍ରଦ୍ଧା, ସ୍ମୃତି, ସିଆ, ରଶ୍ମି ରଞ୍ଜନ ଲେଖିଛନ୍ତି ଏହି ମେସେଜଟି ଏବଂ ସେ ଶୁଣିବାକୁ ଚାହିଁଛନ୍ତି ଯେକୌଣସି ଗୀତ ମୋ ମନ ପସନ୍ଦର। ନିହାତି ଭାବରେ ଗୋଟେ ବ୍ୟୁଟିଫୁଲ ସେ ଗୀତ ଆପଣଙ୍କୁ ଡେଡିକେଟ୍ କରି ଶୁଣେଇଦେବି। ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନ କରି ଶୁଣି ନେବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ ଟ୍ରାକ୍। ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ।

ଶୀଳତା ସହ ଜଡ଼ିତ। ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା। ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା। ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ମାନୁଫ୍ୟାକ୍ଚରିଂ ସବୁକିଛି ସ୍ୱଦେଶୀ। ବନ୍ଧୁଗଣ, ଜୁନ୍ ମାସରେ ହିଁ ଆଭିଏସନ୍ ସେକ୍ଟରରେ ମଧ୍ୟ ଦେଶ ଗୋଟିଏ ବଡ଼ ସଫଳତା ପ୍ରାପ୍ତ କରିଛି। C-295 ଏହି ବିମାନ ମେଡ୍ ଇନ୍ ଇଣ୍ଡିଆ ଏବଂ ଏହି C-295 ବିମାନ ନିଜର ପ୍ରଥମ ଉଡ଼ାଣ ସମ୍ପୂର୍ଣ୍ଣ କରିଛି ଏବଂ ଏହିଭଳି 40 ବିମାନ ଭାରତରେ ହିଁ ତିଆରି କରାଯାଉଛି। ଏଥିରେ ଏମ୍ଏସ୍ଏମ୍ଇ ଏବଂ ଏରୋସ୍ପେସ୍ ସେକ୍ଟରକୁ ନୂତନ ଶକ୍ତି ମିଳୁଛି, ରୋଜଗାରର ସୁଯୋଗ ବୃଦ୍ଧି ପାଉଛି ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପ ମଧ୍ୟ ସୁଦୃଢ଼ ହେଉଛି। ଏହି ମାସରେ ଡିଆର୍ଡିଓ ସ୍ୱଦେଶୀ ଲଙ୍ଗ୍ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ଏହାକୁ ଡିଆର୍ଡିଓର ଲାବୋରେଟରିଜ୍ ଏବଂ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ପାର୍ଟନର୍ସ ମିଳିତ ଭାବେ ତିଆରି କରିଛନ୍ତି। ଅର୍ଥାତ୍ ଆଜି ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଆମ ଭାରତ ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭର ହେବାକୁ ଯାଉଛି। ବନ୍ଧୁଗଣ, ଜୁନ୍ରେ ଆଉ ଗୋଟିଏ ଆୟୋଜନ ହୋଇଥିଲା ଯେଉଁଥିରେ ସମଗ୍ର ବିଶ୍ୱ ଭାରତର ପ୍ରଚେଷ୍ଟା ସହ ଯୋଡ଼ି ହେଲେ ଏବଂ ଏହି କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତିକ ଯୋଗ ଦିବସ। ଏଥର ବିଶ୍ୱର 2500 ଅଧିକ ସ୍ଥାନରେ ଯୋଗର ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମ ଦେଶରେ କୋଟି କୋଟି ଲୋକେ ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଏହି ମାସରେ ଅହମ୍ମଦାବାଦରେ ଆୟୋଜିତ ବିଶ୍ୱ ଯୋଗାସନ ଚମ୍ପିୟନ୍ସିପ୍ ମଧ୍ୟ ବଡ଼ ଆଲୋଚନାର ବିଷୟ ରହିଲା। ଏଥିରେ ଭାରତ ମୋଟ 114 ପଦକ ଜିତିଛି, ଯେଉଁଥିରେ ରହିଛି 102 ସ୍ୱର୍ଣ୍ଣ ପଦକ। ଭାରତ ଏହି ଚମ୍ପିୟନ୍ସିପ୍ର ପଦକ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କଲା। ମୁଁ ସମସ୍ତ ବିଜୟୀ ଖେଳାଳିମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଯେକୌଣସି ରାଷ୍ଟ୍ରର ଆତ୍ମା ହେଉଛନ୍ତି ସେଠାକାର ଜନସାଧାରଣ। ଯେତେବେଳେ ସେହି ଦେଶର ଲୋକେ କୌଣସି ସଂକଳ୍ପ ଗ୍ରହଣ କରନ୍ତି, ସେତେବେଳେ କୌଣସି ଶକ୍ତି ସେମାନଙ୍କୁ ଲକ୍ଷ୍ୟଚ୍ୟୁତ କରିପାରେ ନାହିଁ। ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀର ଏହି ଶକ୍ତି ଭାରତର ବହୁତ ବଡ଼ ପୁଞ୍ଜି ଏବଂ ଏହି ଜନଭାଗିଦାରୀକୁ ଆମେ ବାରମ୍ବାର ଅନୁଭବ କରୁଛୁ। ବନ୍ଧୁଗଣ, ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧର ସ୍ଥିତିକୁ ଦେଖି ମୁଁ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲି। ମୁଁ କହିଥିଲି ଯେ ଯଥାସମ୍ଭବ କିଛି ସମୟ ପାଇଁ ସୁନା କ୍ରୟ କରିବାରୁ ବିରତ ରୁହନ୍ତୁ। ଲୋକଙ୍କୁ କହିଥିଲି ଯେ ବିଦେଶରେ ଛୁଟି କଟାଇବାରୁ ନିବୃତ ରୁହନ୍ତୁ। ମୁଁ ଲୋକମାନଙ୍କୁ କାର୍ ପୁଲିଂକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲି। ମୁଁ ଚାଷୀମାନଙ୍କୁ କେମିକାଲ ମୁକ୍ତ ଚାଷ କରିବା ପାଇଁ, ଜମିକୁ ସୁରକ୍ଷିତ ରଖିବା ପାଇଁ ଏବଂ ପ୍ରାକୃତିକ ସାରର ଅଧିକରୁ ଅଧିକ ବ୍ୟବହାର ପାଇଁ ଅନୁରୋଧ କରିଥିଲି। ବନ୍ଧୁଗଣ, ମୁଁ ଦେଶର ପ୍ରତ୍ୟେକ ନାଗରିକ ପ୍ରତି କୃତଜ୍ଞ, କାରଣ ସେମାନେ କେବଳ ମୋ ଅନୁରୋଧ ପ୍ରତି ସମର୍ଥନ ପ୍ରକାଶ କଲେ ତାହା ନୁହେଁ, ବରଂ ଯଥାସମ୍ଭବ ସେଥିରେ ନିଜର ସହଯୋଗ କରୁଛନ୍ତି। ଅନେକ ପରିବାର ମୋତେ ବାର୍ତ୍ତାମାନ ପଠାଇ ନିଜର ଅନୁଭୂତି ବାଣ୍ଟୁଛନ୍ତି। ଅନେକ ପରିବାର ସ୍ଥିର କରିଛନ୍ତି ଯେ ଘରେ ବିବାହ କାର୍ଯ୍ୟ ଆଦିରେ ଏଥର ସୁନା କିଣିବେ ନାହିଁ, ଆବଶ୍ୟକ ପଡ଼ିଲେ ପୁରୁଣା ସ୍ୱର୍ଣ୍ଣ ଅଳଙ୍କାରରୁ ହିଁ ନୂଆ ଅଳଙ୍କାର ତିଆରି କରିଦେବେ। ଅନେକ ଲୋକେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲେଖିଛନ୍ତି ଯେ କିଭଳି ସେମାନେ ଏଥର ବିଦେଶ ଯାତ୍ରାକୁ ଏଡ଼ାଇ ଦେଇଛନ୍ତି। ବନ୍ଧୁଗଣ, କାର୍ ପୁଲିଂକୁ ନେଇ ମଧ୍ୟ ଲୋକେ ଅନେକ ଅନୁଭୂତି ବାଣ୍ଟିଛନ୍ତି। ଯେଉଁମାନେ ପ୍ରତିଦିନ ଗୋଟିଏ ରାସ୍ତାରେ ହିଁ ନିଜ ନିଜ ଗାଡ଼ିରେ ଯାଉଥିଲେ, ଏବେ ସେମାନେ ଏକାଠି ମିଶି ଯାଉଛନ୍ତି। ଲୋକେ ଯଥାସମ୍ଭବ ବସ୍ ଏବଂ ମେଟ୍ରୋ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ ହୋଇପାରୁଛି। ସେହିଭଳି ଦେଶର ବିଭିନ୍ନ ଭାଗରେ ପ୍ରାକୃତିକ ସାରର ଚାହିଦା ବୃଦ୍ଧିର ମଧ୍ୟ ଖବର ମିଳୁଛି। ବନ୍ଧୁଗଣ, ଆମେ ଭାରତୀୟମାନେ ଏହି ବୈଶ୍ୱିକ ସଙ୍କଟର ଏକତ୍ରିତ ଭାବେ ମୁକାବିଲା କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ଜନଭାଗିଦାରୀର ଏହି ଶକ୍ତି ଆମକୁ ସୁଦୃଢ଼ କରିବ,
ଆମକୁ ସଫଳ କରିବ।

ବୋଲି ମୋର ବିଶ୍ୱାସ। ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଜନ୍ମଦିନ, ବିବାହ ଆଦି ପାରିବାରିକ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ସାମାଜିକ ଉତ୍ସବ ମଧ୍ୟ ହୋଇଥାଏ। ପ୍ରତ୍ୟେକ ପରିବାର ଚାହେଁ ଯେ ସେମାନେ ନିଜ ଖୁସି ଅନ୍ୟମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ। ଲୋକେ ଅତିଥିମାନଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ବନ୍ଧୁଗଣ, ମହାରାଷ୍ଟ୍ରର ନାନ୍ଦେଡ଼ରେ ଗୋଟିଏ ପରିବାର ନିଜ ଖୁସି ବାଣ୍ଟିବା ପାଇଁ ଏଭଳି ଗୋଟିଏ କାମ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ନାନ୍ଦେଡ଼ର ବାହାଦୁରପୁରା ଗାଁରେ ପେଟକର ପରିବାର ବାସ କରନ୍ତି। ଏହି ପରିବାର ଚିନ୍ତା କଲେ ଯେ ଯଦି ଖୁସି ବାଣ୍ଟିବା ତେବେ ଏଭଳି କୌଣସି ବସ୍ତୁ କାହିଁକି ନ ଦେବା ଯାହା ଅସୁବିଧା ସମୟରେ କୌଣସି ପରିବାରର କାମରେ ଲାଗିବ। ନିଜ ଘରେ ବିବାହ ଅବସରରେ ଏହି ପରିବାର ଗାଁର ପ୍ରାୟ 3,500 ଲୋକଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କଲେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ 1,00,000 ଟଙ୍କାର ବୀମା କଭର ଦିଆଗଲା। ଏହି ନୂତନ ଧାରା ପଛରେ ରହିଥିବା ଭାବନା ବହୁତ ହୃଦୟସ୍ପର୍ଶୀ। ଏହି ପରିବାର ଆଗରୁ ଦେଖିଥିଲେ ଯେ କୌଣସି ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ସମୟରେ ଏକ ଛୋଟ ସହାୟତା ମଧ୍ୟ ବହୁତ ବଡ଼ ସମ୍ବଳ ପାଲଟିଯାଏ। ବନ୍ଧୁଗଣ, ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ କେବଳ ବାର୍ଷିକ 20 ଟଙ୍କା ପ୍ରିମିୟମ ଅର୍ଥାତ୍ ମାତ୍ର ବର୍ଷକୁ 20 ଟଙ୍କା ପ୍ରିମିୟମରେ 2,00,000 ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳିଥାଏ। ଏଯାବତ୍ ଏହି ଯୋଜନାରେ 58 କୋଟିରୁ ଅଧିକ ଲୋକ ଯୋଡ଼ି ହୋଇସାରିଲେଣି। ଏଥିରୁ ପ୍ରାୟ 28 କୋଟି ହେଉଛନ୍ତି ଆମର ମା, ଭଉଣୀ, କନ୍ୟା ଏବଂ ମହିଳାମାନେ। ମିଳିଥିବା ହିସାବ ଅନୁଯାୟୀ ଏହି ଯୋଜନା ଅଧୀନରେ ଏଯାବତ୍ ପୀଡ଼ିତ ପରିବାରଙ୍କୁ 3,700 କୋଟି ଟଙ୍କାଠାରୁ ମଧ୍ୟ ଅଧିକ ସହାୟତା ପ୍ରାପ୍ତ ହୋଇସାରିଛି। ବନ୍ଧୁଗଣ, ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଏହି ଯୋଜନା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ଯୋଜନା କୌଣସି ବ୍ୟକ୍ତିର ଦୁଃଖଦ ମୃତ୍ୟୁ ହେବା ଘଟଣାରେ ତା'ର ପରିବାରକୁ 2,00,000 ଟଙ୍କାର ବୀମା କଭର ପ୍ରଦାନ କରୁଛି। ଏହାର ବାର୍ଷିକ ପ୍ରିମିୟମ ମାତ୍ର 436 ଟଙ୍କା, ଅର୍ଥାତ୍ ଦିନକୁ ଅତି ବେଶୀରେ 1.5 ଟଙ୍କା। ଏହି ଯୋଜନା ସହ ଏଯାବତ୍ 27 କୋଟିରୁ ଅଧିକ ଲୋକ ଜଡ଼ିତ ହୋଇଛନ୍ତି। ଏହା ଅନ୍ତର୍ଗତ ଦେଶର ପ୍ରାୟ 11,00,000 ପରିବାରଙ୍କୁ ପ୍ରାୟ 22,000 କୋଟି ଟଙ୍କାର ସହାୟତା ମିଳିସାରିଛି। ଏ ରାଶିଗୁଡ଼ିକ ବହୁତ ବଡ଼। ଏହି ପରିସଂଖ୍ୟାନ ପଛରେ ରହିଛି 6,00,000 ପରିବାରର ନିଜ ନିଜ କାହାଣୀ। କେଉଁଠି କୌଣସି ମା'କୁ ନିଜ ପିଲାର ଶିକ୍ଷା ଜାରି ରଖିବା ପାଇଁ ସହାୟତା ମିଳିଗଲା, ତ କେଉଁଠି କୌଣସି ପତ୍ନୀକୁ ଘରର ଦାୟିତ୍ୱ ସମ୍ଭାଳିବାରେ ସାହାଯ୍ୟ ମିଳିଗଲା। ବନ୍ଧୁଗଣ, ଅନେକ ଥର ବହୁତ ବଡ଼ ସୁରକ୍ଷାର ଆରମ୍ଭ ବହୁତ ଛୋଟ ରାଶି ଏବଂ ଗୋଟିଏ ଛୋଟ ପଦକ୍ଷେପରୁ ହୋଇପାରେ। ଛୋଟ ନିଷ୍ପତ୍ତିଟିଏ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆଣିଦେଇପାରେ। ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ନିଜ ପରିବାରକୁ ଏହି ଯୋଜନାଗୁଡ଼ିକ ସମ୍ପର୍କରେ ନିଶ୍ଚିତ ଭାବେ ସୂଚନା ଦିଅନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ରେ ବର୍ତ୍ତମାନ ଏପରି ବିଷୟରେ କଥା ହେବା ଯାହା ହଜାର ବର୍ଷ ତଳର ପୁରୁଣା। ହଜାର ହଜାର ବର୍ଷ ଧରି ଏହା ମାନବ ସମାଜରେ ବସାବାନ୍ଧି ରହିଆସୁଛି। ଏ ବିଷୟ ହେଉଛି ଅନ୍ଧବିଶ୍ୱାସ। ଅନେକ ଥର ଦେଖାଯାଏ ଅନ୍ଧବିଶ୍ୱାସ କେବଳ ମାତ୍ର ଭ୍ରାନ୍ତ ଧାରଣା ନୁହେଁ, ତାହା ଡର ସୃଷ୍ଟି କରେ। ଆଉ ଯେବେ ଡର ମନ ଉପରେ ପ୍ରଭୁତ୍ୱ ବିସ୍ତାର କରେ ସେତେବେଳେ ମଣିଷ ସତ୍ୟକୁ ଦେଖିବା ବନ୍ଦ କରିଦିଏ। ଅନ୍ଧବିଶ୍ୱାସରେ ବୁଡ଼ି ରହୁଥିବା ଲୋକମାନେ ବିନା ତର୍କରେ ସତ୍ୟ ନ ଜାଣି ଏପରି ନିଷ୍ପତ୍ତି ନିଅନ୍ତି ଯାହା ବହୁତ କ୍ଷତିକାରକ ହୋଇଥାଏ। ଏପରି ସ୍ଥଳେ ସମାଜରେ ଏପରି ଲୋକ ବି ଅଛନ୍ତି ଯେଉଁମାନେ ବିଜ୍ଞାନ, ଅନୁଭବ ଓ ତର୍କ ଆଧାରରେ ଏହିସବୁ ଧାରଣାକୁ ଆହ୍ୱାନ ରୂପେ ସ୍ୱୀକାର କରନ୍ତି। ଅନ୍ଧବିଶ୍ୱାସରୁ ବିଶ୍ୱାସ ପର୍ଯ୍ୟନ୍ତ ଏହି ଯାତ୍ରା ସହଜ ସାଧ୍ୟ ନୁହେଁ। ଆଜି ମୁଁ ଏପରି ଏକ ସଫଳ ଯାତ୍ରା ସମ୍ପର୍କରେ ଆପଣମାନଙ୍କୁ ନିଶ୍ଚିତ ରୂପେ କହିବାକୁ ଚାହେଁ। ବନ୍ଧୁଗଣ, ଆସାମରେ ଏକ ପକ୍ଷୀ ଦେଖାଯାଏ। ସେହି ପକ୍ଷୀର ନାଁ ହେଲା ହାଡ଼ଗିଳା ପକ୍ଷୀ। ଏହା ଏକ ଦୁର୍ଲଭ ପକ୍ଷୀ। ପରିବେଶକୁ ସଫାସୁତୁରା ରଖିବାରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

କିନ୍ତୁ ଦୀର୍ଘ ବର୍ଷ ଧରି ଆସାମର କିଛି ଅଞ୍ଚଳରେ ଏହି ପକ୍ଷୀକୁ ଅଶୁଭ ବୋଲି ବିବେଚିତ କରାଯାଉଥିଲା। ଲୋକମାନେ ଏହାକୁ ନିଜ ଆଖପାଖରେ ଦେଖିବାକୁ ପସନ୍ଦ କରୁନଥିଲେ। ଯେଉଁ ଗଛମାନଙ୍କରେ ହାଡ଼ଗିଳା ପକ୍ଷୀ ବସା ବାନ୍ଧେ ଅନେକ ଥର ସେହି ଗଛଗୁଡ଼ିକୁ କାଟି ଦିଆଯାଏ। ଭାବନ୍ତୁ, ଏପରି ଏକ ପକ୍ଷୀ ଯାହା ପରିବେଶକୁ ପରିଷ୍କାର ରଖିବାରେ ସାହାଯ୍ୟ କରେ, ସେହି ହାଡ଼ଗିଳା ପକ୍ଷୀ ଲୋକମାନଙ୍କ ଭୟର ଶିକାର ହୋଇଥିଲା। ଏପରି ସ୍ଥିତିରେ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ ଏସବୁ ଦେଖିଲେ। ସେ ଲୋକମାନଙ୍କ ମନରେ ବସା ବାନ୍ଧିଥିବା ଏହି ଭ୍ରାନ୍ତ ଧାରଣାକୁ ବଦଳାଇବା ପାଇଁ ସଂକଳ୍ପ ନେଲେ। ସେ ମହିଳାମାନଙ୍କ ସହ କଥାବାର୍ତ୍ତା କଲେ, ବିଜ୍ଞାନ ଆଧାରରେ ଲୋକମାନଙ୍କୁ ବୁଝାଇଲେ। ଧୀରେ ଧୀରେ ମହିଳାମାନେ ଏହି ଅଭିଯାନରେ ସାମିଲ ହେଲେ। ତାପରେ ଏକ ବଡ଼ ପରିବର୍ତ୍ତନର ଆରମ୍ଭ ହେଲା। ଯେଉଁ ପକ୍ଷୀକୁ ଦିନେ ଅଶୁଭ ଭାବି ଘୋଡ଼ାଇ ଦିଆଯାଉଥିଲା, ସେହି ପକ୍ଷୀ ଗାଁମାନଙ୍କ ପରିଚୟ ସାଜିଲା। ହଜାର ହଜାର ଗ୍ରାମୀଣ

ଏହି ଅଭିଯାନରେ ସାମିଲ ହେଲେ। ତାପରେ ଏକ ବଡ଼ ପରିବର୍ତ୍ତନର ଆରମ୍ଭ ହେଲା। ଯେଉଁ ପକ୍ଷୀକୁ ଦିନେ ଅଶୁଭ ଭାବି ଘୋଉଡ଼ାଇ ଦିଆଯାଉଥିଲା, ସେହି ପକ୍ଷୀ ଗାଁମାନଙ୍କ ପରିଚୟ ସାଜିଲା। ହଜାର ହଜାର ଗ୍ରାମୀଣ ମହିଳା ହାଡ଼ଗିଳା ପକ୍ଷୀ ବଞ୍ଚାଇବା ପାଇଁ ଆଗକୁ ବାହାରିଲେ। ଆଜି ସେମାନେ ହରଗିଲା ଆର୍ମି ନାମରେ ପରିଚିତ। ଏହି ମହିଳାମାନେ ସମାଜ ସହ ସଂଘର୍ଷ କଲେ, ସମାଜକୁ ବୁଝାଇବା ପାଇଁ ଦିନରାତି କାମ କଲେ, ଆଉ ପରିଶେଷରେ ଅନ୍ଧବିଶ୍ୱାସକୁ ଦୂରେଇ ଦେଲେ। ସେମାନେ ସାବ୍ୟସ୍ତ କରିଦେଲେ ଯେ ଯେତେବେଳେ ସଠିକ୍ ତଥ୍ୟ ଜଣାପଡ଼ିଯାଏ, ସେତେବେଳେ ବର୍ଷ ବର୍ଷର ପୁରୁଣା ମାନସିକତା ମଧ୍ୟ ବଦଳିଯାଏ। ବନ୍ଧୁଗଣ, ମୁଁ ପ୍ରାୟତଃ କହେ ଯିଏ ଖେଳେ ସେ ପ୍ରସ୍ଫୁଟିତ ହୁଏ। ଦେଶରେ ଏପରି ଯୁବକମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯେଉଁମାନେ ଖେଳୁଛନ୍ତି, ଉନ୍ନତି ମଧ୍ୟ କରୁଛନ୍ତି। ପୂର୍ବ ତୁଳନାରେ ବର୍ତ୍ତମାନ ବହୁ ସଂଖ୍ୟକ ଯୁବକ ଖେଳକୁ କ୍ୟାରିୟର ରୂପେ ଗ୍ରହଣ କରୁଛନ୍ତି। ନାଗାଲାଣ୍ଡର ଏପରି ଦୁଇଟି ପ୍ରଚେଷ୍ଟା ସମ୍ପର୍କରେ ମୋତେ ସୂଚନା ମିଳିଛି, ଯାହା ଖୁବ୍ ରୋମାଞ୍ଚକର। ପ୍ରଥମ ପ୍ରଚେଷ୍ଟାଟି ହେଉଛି ନାଗାଲାଣ୍ଡ ବେବି ଲିଗ୍। ନାଁ ଶୁଣି ଆପଣମାନଙ୍କୁ ନିଶ୍ଚୟ ଲାଗୁଥିବ ଏହା ଖୁବ୍ ଛୋଟ ଛୋଟ ପିଲାମାନଙ୍କର କୌଣସି ସାଧାରଣ ଲିଗ୍ ହୋଇଥିବ, ମାତ୍ର ଏହା ସେପରି ନୁହେଁ। ଏହା ପାଞ୍ଚରୁ ଦଶ ବାର ବର୍ଷ ବୟସର ଛୋଟ ଛୋଟ ଫୁଲଠାରୁ କୋମଳ ପିଲାମାନଙ୍କର ଏକ ଅସାଧାରଣ ଲିଗ୍। ଆଉ ଏହି ପିଲାମାନଙ୍କୁ ନେଇ ଫୁଟବଲ ଖେଳାଳିମାନଙ୍କର ଏପରି ଏକ ଲିଗ୍ ହୋଇଛି ଯେଉଁଠାରେ ସେମାନଙ୍କ ପ୍ରଗତି ଓ ପ୍ରତିଭାକୁ ବିକଶିତ କରୁଛନ୍ତି ଓ ସେମାନଙ୍କ ପରିଚୟ ସୃଷ୍ଟି କରୁଛନ୍ତି। ନାଗାଲାଣ୍ଡରେ ଅଧିକରୁ ଅଧିକ ପିଲାମାନଙ୍କୁ ଫୁଟବଲ ସହ ଯୋଡ଼ିବା ପାଇଁ ଏହା ଆରମ୍ଭ କରାଯାଇଥିଲା। ପାଞ୍ଚରୁ ବାର ବର୍ଷ ବୟସ ପର୍ଯ୍ୟନ୍ତ ପୁଅ ଝିଅମାନେ ଏଥିରେ ଭାଗ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ଏହି ଲିଗ୍ ତିନି ବର୍ଷ ପୂରଣ କରିସାରିଲାଣି। ପିଲାମାନଙ୍କ ମନ ଉପରେ ଏହି ଲିଗ୍ର ଖୁବ୍ ଭଲ ପ୍ରଭାବ ପଡ଼ିଛି। ବନ୍ଧୁଗଣ, ନାଗାଲାଣ୍ଡରେ ଆଉ ଏକ ଭଲ ପ୍ରଚେଷ୍ଟା ହେଉଛି, ଏହାର ନାଁ ହେଲା ନାଗାଲାଣ୍ଡ ଓମେନ୍ ଫୁଟସାଲ ଲିଗ୍। ହୋଇପାରେ ଆପଣମାନଙ୍କ ପାଇଁ ଏହି ଫୁଟସାଲ ଏକ ନୂଆ ନାଁ ହୋଇଥିବ। ମୁଁ ଆପଣମାନଙ୍କୁ କହୁଛି, ଶୁଣନ୍ତୁ, ଫୁଟସାଲକୁ ଇଣ୍ଡୋର ଫୁଟବଲ ବି କୁହାଯାଏ। ଏଥିରେ ଗୋଟିଏ ଟିମ୍ରେ ମାତ୍ର ପାଞ୍ଚ ଜଣ ଖେଳାଳି ଥାଆନ୍ତି। ଖେଳ ପଡ଼ିଆ ବି ଫୁଟବଲ ଖେଳ ପଡ଼ିଆଠାରୁ ବହୁତ ଛୋଟ ହୋଇଥାଏ। ଏଥିପାଇଁ ଖେଳାଳିମାନଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ପଡ଼େ। ସେମାନଙ୍କୁ ତାଙ୍କ ଟେକ୍ନିକ୍ ଓ ସ୍କିଲ୍ର ସର୍ବଶ୍ରେଷ୍ଠ ଉପଯୋଗ କରିବାକୁ ପଡ଼ିଥାଏ। ନାଗାଲାଣ୍ଡର ଓମେନ୍ ଫୁଟସାଲ ଲିଗ୍ ଆମ ଝିଅମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଖୁବ୍ ସୁନ୍ଦର ସୁଯୋଗ ପ୍ରଦାନ କରୁଛି। ଏପରି ପ୍ରଚେଷ୍ଟା ପାଇଁ ମୁଁ ନାଗାଲାଣ୍ଡ ଲୋକମାନଙ୍କୁ ପ୍ରଶଂସା କରୁଛି। ଏପରି ପ୍ରଚେଷ୍ଟା ଦେଶର ଅନ୍ୟ ଅଞ୍ଚଳମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ। ବନ୍ଧୁଗଣ, ଏହା ହେଉଛି ଟେକ୍ନୋଲୋଜିର ଯୁଗ। ପ୍ରତିଦିନ ନୂଆ ନୂଆ ଗବେଷଣା ହେଉଛି, ନୂଆ ନୂଆ ଏଆଇ ଇନୋଭେସନ୍ ସାମ୍ନାକୁ ଆସୁଛି। ଏପରି ସମୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା, ଲୋକମାନଙ୍କ କ୍ରିଏଟିଭିଟିକୁ କିପରି ସୁରକ୍ଷିତ ରଖାଯାଇପାରିବ। ନୂଆ ଟେକ୍ନୋଲୋଜି ସହ ଆଗକୁ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଆମେମାନେ କିପରି ମୂଳ ସହ ଯୋଡ଼ି ହୋଇ ରହିପାରିବା। ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହି ପ୍ରଶ୍ନର ସମାଧାନ ଖୋଜି ବାହାର କରିଛି। ହଜାର ବର୍ଷର ପୁରୁଣା ଆମ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବେ ନୂଆ ଅବତାରରେ ଭାରତର ଭାଗ୍ୟ ନିର୍ମାଣ କରୁଛି। ଦୁଇ ବର୍ଷ ତଳେ ମୋତେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ ପରିସରକୁ ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା। ନାଳନ୍ଦା ବିଶ୍ୱବିଦ୍ୟାଳୟ ପୁଣି ଥରେ ଶାସ୍ତ୍ରାର୍ଥ କରିବାର ଆମ ପ୍ରାଚୀନ ପରମ୍ପରାକୁ ଜୀବନ୍ତ କରିଛି। ଶାସ୍ତ୍ରାର୍ଥ କେବଳ ମାତ୍ର ନିଜ କଥା ଉପସ୍ଥାପନ କରିବାର ମାଧ୍ୟମ ନୁହେଁ, ଏହା ହେଉଛି ତର୍କ ବିତର୍କ ଓ ମନ୍ଥନର ଏକ ଅନୁଶାସିତ ପ୍ରକ୍ରିୟା। ଏଥିରେ ତର୍କ ଓ ତଥ୍ୟ ସହ ନିଜର କଥା ରଖିବା ଆବଶ୍ୟକ, ଆଉ ଏଥିରେ ଆପଣଙ୍କର ଦକ୍ଷତା ଥିବା ଦରକାର। ଅନ୍ୟର ବିଚାରକୁ ଧୈର୍ଯ୍ୟର ସହ ଶୁଣିବା ଓ ବୁଝିବାର ଶିକ୍ଷା ମଧ୍ୟ ଏହି ଶାସ୍ତ୍ରାର୍ଥ ପ୍ରକ୍ରିୟାରେ ହିଁ ମିଳିଥାଏ। ମୁଁ ଖୁବ୍ ଆନନ୍ଦିତ ଯେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହାକୁ ନିଜ ସମାବର୍ତ୍ତନ ସମାରୋହର ଅଂଶ ରୂପେ ଗ୍ରହଣ କଲା। ଏଥିରେ ଅଂଶଗ୍ରହଣ କରିଥିବା ପାଖାପାଖି ଅଧା ବିଦ୍ୟାର୍ଥୀ ଅନ୍ୟ ଦେଶରୁ ଆସିଥିଲେ। ଏକ ପ୍ରାଚୀନ ପରମ୍ପରାକୁ ଆଜିର ସମୟ ସହ ଯୋଡ଼ିବା ନିମନ୍ତେ
ଏହା ହେଉଛି

ହେଉଛି ଖୁବ୍ ପ୍ରଶଂସନୀୟ ପ୍ରଚେଷ୍ଟା। ଏଥିପାଇଁ ମୁଁ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ମୁଁ ଦେଶର ଅନ୍ୟ ବିଶ୍ୱବିଦ୍ୟାଳୟଙ୍କୁ ଆହ୍ୱାନ କରୁଛି ଯେ ସେମାନେ ଏପରି ନୂତନ ପଦକ୍ଷେପ ସମ୍ପର୍କରେ ବିଚାର କରନ୍ତୁ। ବନ୍ଧୁଗଣ, ମୂଳ ସହ ଯୋଡ଼ି ହୋଇ ଯୁବକମାନଙ୍କୁ ନୂଆ ଟେକ୍ନୋଲୋଜି ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଏକ ସୁନ୍ଦର ପ୍ରୟାସ ଜାରି ରହିଛି। ଦିଲ୍ଲୀରେ ଅବସ୍ଥିତ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡାଟା ସାଇନ୍ସରେ ବିଟେକ୍ ପ୍ରୋଗ୍ରାମ ଆରମ୍ଭ କରିବାକୁ ଯାଉଛି। ଏହା ଆଧୁନିକ ଟେକ୍ନୋଲୋଜିକୁ ଭାରତୀୟ ପାରମ୍ପରିକ ଜ୍ଞାନ ସହ ଯୋଡ଼ିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ଭାରତୀୟ ଭାଷାମାନଙ୍କ ପାଇଁ ଏକ ନୂଆ ଏଆଇ ଟୁଲ୍ସ ପ୍ରସ୍ତୁତ କରିବା କ୍ଷେତ୍ରରେ ସହାୟତା ମିଳିବ। ଆମର ପ୍ରାଚୀନ ଗ୍ରନ୍ଥ ଓ ପାଣ୍ଡୁଲିପିମାନଙ୍କୁ ଡିଜିଟାଲ ରୂପେ ସଂରକ୍ଷିତ କରିବାର କାମ ମଧ୍ୟ ତ୍ୱରିତ ହେବ। ମୁଁ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟିକୁ ଏହି ପ୍ରଚେଷ୍ଟା ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ବନ୍ଧୁଗଣ, ଆଜି ଭାରତୀୟ ସଂସ୍କୃତି ବିଶ୍ୱର ଭିନ୍ନ ଭିନ୍ନ ଭାଗରେ ପହଞ୍ଚିବାରେ ଲାଗିଛି। ଆମ ଗୀତ, ସଙ୍ଗୀତ ଓ ଆଧ୍ୟାତ୍ମିକତାକୁ ସମଗ୍ର ବିଶ୍ୱର ଲୋକମାନେ ଜାଣୁଛନ୍ତି ଆଉ ଆପଣାଉଛନ୍ତି। ଭାରତଠାରୁ ହଜାର ହଜାର କିଲୋମିଟର ଦୂରରେ କାରବିଆନ ସାଗରରେ ଡୋମିନିକାନ ରିପବ୍ଲିକ ନାମରେ ଏକ ଦେଶ ଅଛି। ସେଠାରେ ଭାରତୀୟଙ୍କ ସଂଖ୍ୟା ପାଖାପାଖି 100, ବୋଧହୁଏ ତାଠାରୁ ବି କମ୍ ହେବ। ଏହାପରେ ବି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତା ସହ ଜଡ଼ିତ ଏକ ସୁନ୍ଦର ପ୍ରଚେଷ୍ଟା ସେଠାରେ ହେଉଛି। ସେଠାରେ ସ୍ପାନିଶ କହୁଥିବା କିଛି ଲୋକ ଏକ ଟିମ୍ ତିଆରି କରିଛନ୍ତି। ଏହି ଟିମ୍ର ନାଁ ହେଉଛି ବ୍ରହ୍ମକମଳ ଡୋମିନିକାନା। ଟିମ୍ର ସଦସ୍ୟ ସମ୍ମିଳିତ ଭାବେ ବୈଦିକ ସାହିତ୍ୟର ଅଧ୍ୟୟନ କରନ୍ତି। ସେମାନେ ବୈଦିକ ମନ୍ତ୍ରର ଉଚ୍ଚାରଣ ମଧ୍ୟ ଶିଖୁଛନ୍ତି। ଏଥିପାଇଁ ସେମାନଙ୍କୁ କୌଣସି ଔପଚାରିକ ପ୍ରଶିକ୍ଷଣ ଦିଆଯାଇ ନାହିଁ, କିନ୍ତୁ ସେମାନେ ଅଡିଓ ରେକର୍ଡିଂ ଶୁଣି ଶୁଣି ବୈଦିକ ମନ୍ତ୍ରର ସଠିକ୍ ଉଚ୍ଚାରଣ ଶିଖିଛନ୍ତି। ଆଜି ସେମାନେ ଅନେକ ମନ୍ତ୍ରକୁ ଖୁବ୍ ସୁନ୍ଦର ଭାବେ ଜପିପାରୁଛନ୍ତି। ଏଥିମଧ୍ୟରେ ପୁରୁଷ ସୂକ୍ତମ୍, ଶ୍ରୀ ସୂକ୍ତମ୍, ଶ୍ରୀ ରୁଦ୍ରମ୍, ଦୁର୍ଗା ସୂକ୍ତମ୍ ଓ ଦେବୀ ମହାତ୍ରୟମ୍ ଆଦି ରହିଛି। ଭାରତଠାରୁ ଏତେ ଦୂରରେ ରହି ଆମ ପରମ୍ପରାକୁ ଶିଖିବା ନିମନ୍ତେ ସେମାନଙ୍କର ଏହି ପ୍ରୟାସ ଖୁବ୍ ପ୍ରେରଣାଦାୟୀ। ମୁଁ ବ୍ରହ୍ମକମଳ ଡୋମିନିକାନାର ସମସ୍ତ ସଦସ୍ୟମାନଙ୍କୁ ସେମାନଙ୍କର ପ୍ରଚେଷ୍ଟା ପାଇଁ ଶୁଭକାମନା ଜଣାଉଛି। ମୁଁ ହୃଦୟରୁ ଏପରି ଲୋକମାନଙ୍କୁ ପ୍ରଶଂସା କରୁଛି ଯେଉଁମାନେ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା କରିଆସୁଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ବାଦଲ ଓ ତାର ମନମୋହକ ଦୃଶ୍ୟ ହିଁ ମେଘାଳୟର ପରିଚୟ। ଯିଏ ମେଘାଳୟ ଯାଆନ୍ତି ତାଙ୍କୁ ସେଠାକାର ଲୋକମାନଙ୍କର ଆପଣାପଣ ମଧ୍ୟ ଦୀର୍ଘ ଦିନ ପର୍ଯ୍ୟନ୍ତ ମନେ ରହେ। କିନ୍ତୁ ମେଘାଳୟର ଆହୁରି ଗୋଟିଏ ବିଶେଷତ୍ୱ ଅଛି ଯାହା ଆଜି ମୁଁ ମନ୍ କି ବାତ୍ରେ ଆପଣମାନଙ୍କୁ ଜଣାଇବାକୁ ଚାହେଁ। ସେ ହେଲା ମେଘାଳୟର ରୁଟ୍ ବ୍ରିଜ୍। ରାସ୍ତାକୁ ବୁଝାଉଥିବା ରୁଟ୍ ନୁହେଁ, ମୂଳ ବା ଚେରକୁ ବୁଝାଉଥିବା ରୁଟ୍ କଥା କହୁଛି। ଏହି ରୁଟ୍ ବ୍ରିଜ୍ ଗୁଡ଼ିକ ଅତ୍ୟନ୍ତ ମନମୁଗ୍ଧକର। ଏହି ବ୍ରିଜ୍ ଗୁଡ଼ିକ କେତୋଟି ଦିନ ବା କେତୋଟି ବର୍ଷରେ ତିଆରି ହୋଇନଥାଏ। ଏଗୁଡ଼ିକ ତିଆରି ହେବା ପାଇଁ ଦଶନ୍ଧି ଦଶନ୍ଧି ଲାଗିଥାଏ। ରବର ଗଛର ମୂଳ ବା ଚେରକୁ ଧୀରେ ଧୀରେ ବାଟ କଢ଼େଇ ଗୋଟିଏ ଦିଗକୁ ମଡ଼େଇ ଦିଆଯାଏ। ଏହି ଚେରଗୁଡ଼ିକୁ ଜଳଧାରର ଆରପାରିକୁ ନେଇ ନିଆଯାଏ। ସମୟାନ୍ତରେ ସେହି ଚେରଗୁଡ଼ିକ ଗୋଟିଏ ଗୋଟିଏ ମଜବୁତ ବ୍ରିଜ୍ର ରୂପ ଧାରଣ କରନ୍ତି। ଏହି ବ୍ରିଜ୍ଗୁଡ଼ିକର ଆଉ ଗୋଟିଏ ବିଶେଷତ୍ୱ ହେଲା ଏଗୁଡ଼ିକ ଜୀବିତ ବ୍ରିଜ୍। ସମୟ ବିତିବା ସଙ୍ଗେ ଏଗୁଡ଼ିକ ଆହୁରି ମଜବୁତ ହୋଇଥାନ୍ତି। ଏଥିରେ ମେଘାଳୟର ଲୋକମାନଙ୍କର ସୃଜନଶୀଳତା ମଧ୍ୟ ଦେଖାଯାଏ। ଏହା ଲୋକମାନଙ୍କର ବର୍ଷ ବର୍ଷର ଧୈର୍ଯ୍ୟ ଏବଂ ପ୍ରକୃତି ପ୍ରତି ଗଭୀର ସମ୍ମାନର ଉଦାହରଣ। ମନୁଷ୍ୟ ପ୍ରକୃତି ସହିତ ମିଶି କେତେ ଅଭୂତ ବସ୍ତୁ ତିଆରି କରିପାରେ ଏହି ବ୍ରିଜ୍ଗୁଡ଼ିକ ତା'ର ନିଦର୍ଶନ। ଏଗୁଡ଼ିକ ଆମ ଦେଶର, ଆମ ପୃଥିବୀର ଐତିହ୍ୟ ଅଟନ୍ତି। ଏବେ ଭାରତ ମେଘାଳୟର ଏହି ରୁଟ୍ ବ୍ରିଜ୍ଗୁଡ଼ିକୁ ୟୁନେସ୍କୋ ୱାର୍ଲଡ ହେରିଟେଜ୍ ସାଇଟ୍ ନେଟୱାର୍କରେ
ସାମିଲ କରିବା

ପାଇଁ ଆବେଦନ କରିଛି। ବନ୍ଧୁଗଣ, ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ରୁଟ୍ ବ୍ରିଜ୍ଗୁଡ଼ିକ ଏବେ କେତେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ଏଭଳି ସମୟରେ ମେଘାଳୟର ଲୋକମାନେ ଏହି ପ୍ରାକୃତିକ ଐତିହ୍ୟର ସଂରକ୍ଷଣର ଦାୟିତ୍ୱ ସୁନ୍ଦର ଭାବରେ ତୁଲାଇଛନ୍ତି। ଏହି ରୁଟ୍ ବ୍ରିଜ୍ଗୁଡ଼ିକର ସଂଖ୍ୟା କେତେ ପ୍ରଥମେ ତାହା ଜାଣିବା ସହଜ ନଥିଲା। ସ୍ଥାନୀୟ ଲୋକମାନେ ନିଜେ ଏଗୁଡ଼ିକର ଗଣତି ଆରମ୍ଭ କଲେ। ଏହାପରେ ସେଠାକାର ଜନସାଧାରଣ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ଦାୟିତ୍ୱ ବହନ କଲେ। ଆଜିକାଲି ସ୍ଥାନୀୟ ଲୋକମାନେ 120ରୁ ଅଧିକ ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେଉଛନ୍ତି। କେତେକ ଗୋଷ୍ଠୀ ପ୍ରତିବର୍ଷ ଏହି ବ୍ରିଜ୍ଗୁଡ଼ିକର ସ୍ଥିତି ସମ୍ପର୍କରେ ଯାଞ୍ଚ କରୁଛନ୍ତି। କେତେକ ଲୋକ ଆଖପାଖ ଅଞ୍ଚଳକୁ ମଜବୁତ କରିବା ପାଇଁ ନର୍ସରୀ ମଧ୍ୟ ତିଆରି କରିଛନ୍ତି। ଏହିଭଳି ଭାବରେ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ପାଇଁ ଇକୋସିଷ୍ଟମ ପ୍ରସ୍ତୁତ ହୋଇଯାଇଛି। ଆପଣ ଦେଖିଥିବେ ଏ ବର୍ଷ ହେଲି ବାର୍ଜିଙ୍କୁ ପଦ୍ମ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି। ସେ ନିଜ ଜୀବନର 50ରୁ ଅଧିକ ବର୍ଷ ଏହି ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେବାରେ ବିନିଯୋଗ କରିଛନ୍ତି। ତାଙ୍କର ସମର୍ପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ବନ୍ଧୁଗଣ, ଆପଣ ଯଦି କେବେ ଏହି ରୁଟ୍ ବ୍ରିଜ୍ଗୁଡ଼ିକରେ ଯାତ୍ରା କରିଛନ୍ତି ତ ତାହାର ଚିତ୍ର ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ସେୟାର କରନ୍ତୁ। ଆପଣଙ୍କ ଫଟୋ ଅନ୍ୟ ଲୋକମାନଙ୍କୁ ମଧ୍ୟ ମେଘାଳୟର ଏହି ନିଆରା ଐତିହ୍ୟ ବିଷୟରେ ଜାଣିବାକୁ ଉତ୍ସାହିତ କରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଚାହୁଁ ଯେ ଆମ ଗାଁ ସଫାସୁତୁରା ହେଉ ଏବଂ ଆମ ସହର ସୁନ୍ଦର ଦେଖାଯାଉ, କିନ୍ତୁ ଆମେ ବୋଧହୁଏ କେତେବେଳେ ବି ଟିକେ ଅଟକି ରହି ଭାବିନଥିବା ଆମ ଆଖପାଖର ଏହି ଆବର୍ଜନାଗୁଡ଼ିକୁ କିଏ ସଫା କରୁଛି। ଅଧିକାଂଶ ଲୋକ ତ ଧରି ନେଇଥାନ୍ତି ଯେ ଏହା ଅନ୍ୟ କାହାର ଦାୟିତ୍ୱ ଏବଂ ସେ ହିଁ ଏହାକୁ ସଫା କରିବ, କିନ୍ତୁ ଆମ ଭିତରେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଚିନ୍ତାଧାରା ଦ୍ୱାରା ଆମକୁ ବହୁତ ପ୍ରଭାବିତ କରନ୍ତି। ମୋତେ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ବ୍ୟାବ୍ରାର କିଛି ଭଉଣୀମାନଙ୍କ ବିଷୟରେ ଜାଣିବାକୁ ମିଳିଲା। ସେମାନେ ନିଜ ଆଖପାଖରେ ପଡ଼ିଥିବା ପ୍ଲାଷ୍ଟିକ୍ ଆବର୍ଜନାଗୁଡ଼ିକୁ ସଫା କରିବାର ସଂକଳ୍ପ ନେଲେ। ସେମାନେ ଭାବିଲେ ନାହିଁ ଯେ ଆଉ କେହି ଆସି ଏଥିରେ ପରିବର୍ତ୍ତନ ଆଣିବ। ସେମାନେ ନିଜେ ସାରା ସହରରୁ ପ୍ଲାଷ୍ଟିକ୍ ଆବର୍ଜନା ଏବଂ ଖାଲି ବୋତଲ ଏକାଠି କରିବା ଆରମ୍ଭ କଲେ। ଧୀରେ ଧୀରେ ଏହି ପ୍ରଚେଷ୍ଟା ବଢ଼ି ଚାଲିଲା ଏବଂ ସେଥିରୁ ପ୍ଲାଷ୍ଟିକ୍କୁ ଇକୋ ବ୍ରିକ୍ସରେ ପରିଣତ କରାଗଲା। ଆଜିକାଲି ଏହି ଇକୋ ବ୍ରିକ୍ସର ଉପଯୋଗ ସାଧାରଣ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ କାମରେ ଲଗାଯାଉଛି। ରାଜଗଡ଼ରେ ଗତ କିଛି ମାସରେ ଶହ ଶହ କିଲୋ ପ୍ଲାଷ୍ଟିକ୍କୁ ରିସାଇକେଲ କରି ସେଗୁଡ଼ିକର ଉତ୍ତମ ଉପଯୋଗ କରାଯାଉଛି। ଅର୍ଥାତ୍ ଯେଉଁ ପ୍ଲାଷ୍ଟିକ୍ ଆଗରୁ ସହରକୁ ପ୍ରଦୂଷଣ କରୁଥିଲା, ଆଜି ତାହା ଏହି ଭଉଣୀମାନଙ୍କ ପ୍ରୟାସ ଦ୍ୱାରା ସହରର ସୌନ୍ଦର୍ଯ୍ୟ ବର୍ଦ୍ଧନରେ ସହାୟକ ହୋଇପାରିଛି। ମୁଁ ବ୍ୟାବ୍ରାର ସମସ୍ତ ଭଉଣୀ ଏବଂ ଏହି ଅଭିଯାନରେ ଯୋଗ ଦେଇଥିବା ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ଅନେକ ଲୋକ ମୋତେ ପତ୍ର ଲେଖି ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ କହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ବିଷୟଟି ଗଣେଶ ଉତ୍ସବ ସହିତ ଜଡ଼ିତ। ଏମିତି ତ ଗଣେଶ ଉତ୍ସବ ପାଇଁ ଏବେ ଯଥେଷ୍ଟ ସମୟ ବାକି ଅଛି, କିନ୍ତୁ ଲୋକମାନେ ଅନୁରୋଧ କରିଛନ୍ତି ଯେ ସେ ବିଷୟରେ ଏବେ ହିଁ ଚର୍ଚ୍ଚା କରାଯିବା ଉଚିତ। ପ୍ରକୃତରେ ଗଣେଶଙ୍କ ମୂର୍ତ୍ତି ତିଆରିର କାମ ବହୁ ଆଗରୁ ଆରମ୍ଭ ହୋଇଥାଏ। ମୂର୍ତ୍ତି ତିଆରି କରିବା ଏବଂ ମୂର୍ତ୍ତି ବ୍ୟବସାୟ କରୁଥିବା ଲୋକମାନେ ଏବେଠାରୁ ସକ୍ରିୟ ହୋଇଉଠନ୍ତି। ତେଣୁ ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଘର, ସୋସାଇଟି ଅଥବା ଆଖପାଖ ଜାଗାରେ ଗଣପତି ବପ୍ପାଙ୍କର ଯେଉଁ ମୂର୍ତ୍ତି ସ୍ଥାପିତ ହେବ ତାହା ଆମ ଦେଶର ମାଟିରେ ତିଆରି ହୋଇଥିବ। ତାହା ଆମ ନିଜ କୁମ୍ଭାର ଏବଂ ସ୍ଥାନୀୟ କଳାକାରମାନଙ୍କ ହାତରେ ତିଆରି ହୋଇଥିବ। ଯେଉଁ ଲୋକମାନେ ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମାନେ ମାଟିର ମୂର୍ତ୍ତିକୁ ପ୍ରାଥମିକତା ଦିଅନ୍ତୁ। ଆଉ ଯେଉଁ ଲୋକମାନେ ମୂର୍ତ୍ତି କିଣୁଛନ୍ତି ସେମାନେ ମଧ୍ୟ ନିଶ୍ଚିତ ଦେଖନ୍ତୁ ଯେ ଗଣପତି ବପ୍ପାଙ୍କ ମୂର୍ତ୍ତି କେଉଁଥିରେ ତିଆରି ହୋଇଛି ଏବଂ କେଉଁ ଦେଶରେ
ତିଆରି ହୋଇଛି।

0: ଦେଇଛି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ତିଆରି ହୋଇଥିବା ମୂର୍ତ୍ତିଗୁଡ଼ିକୁ ଆଦୌ କିଣନ୍ତୁ ନାହିଁ। ବନ୍ଧୁଗଣ, ମାଟିର ମୂର୍ତ୍ତିଗୁଡ଼ିକ ପୂଜା ସରିବା ପରେ ସହଜ ଭାବରେ ପାଣିରେ ବିଲୀନ ହୋଇଯାଇଥାଏ। ଏହାଦ୍ୱାରା ଆମ ନଦୀ, ପୋଖରୀ ଏବଂ ପରିବେଶର ସୁରକ୍ଷା ହୋଇଥାଏ। ଆମ ଆସ୍ଥା ମଧ୍ୟ ବଞ୍ଚି ରହିଥାଏ ଏବଂ ପ୍ରକୃତି ପ୍ରତି ଆମର ଦାୟିତ୍ୱ ମଧ୍ୟ ପୂର୍ଣ୍ଣ ହୋଇଥାଏ। ଯେତେବେଳେ ଆମେ ସ୍ଥାନୀୟ କାରିଗରମାନଙ୍କଠାରୁ ମୂର୍ତ୍ତି କିଣୁ, ଆମେ ଭୋକାଲ ଫର୍ ଲୋକାଲ୍ର ସଂକଳ୍ପକୁ ମଧ୍ୟ ଦୃଢ଼ କରିଥାଉ। ମୋର ବିଶ୍ୱାସ ଯେ ଏଥର ଗଣେଶ ଉତ୍ସବରେ ଏବଂ ଏହିଭଳି ପ୍ରତ୍ୟେକ ଉତ୍ସବରେ ଆମେ ଏ ସମସ୍ତ କଥା ଉପରେ ନିଶ୍ଚୟ ଗମ୍ଭୀରତାର ସହିତ ଚିନ୍ତା କରିବା ଏବଂ ଦେଶ ହିତରେ ପଦକ୍ଷେପ ନେବା। ବନ୍ଧୁଗଣ, ଆମ ଦେଶରେ ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଆମ ଦେଶର ଜନସାଧାରଣ। ଦେଶର ଭିନ୍ନ ଭିନ୍ନ ସ୍ଥାନରେ ହେଉଥିବା ଛୋଟ ବଡ଼ ପ୍ରଚେଷ୍ଟାଗୁଡ଼ିକରୁ ଆମକୁ ବହୁତ କିଛି ଶିଖିବାକୁ ମିଳେ। ଏହିଭଳି ପ୍ରୟାସ ଆମକୁ କହିଦିଏ ଯେ ଯେବେ ମନରେ ସଂକଳ୍ପ ଥାଏ ଏବଂ ସମାଜର ସହଯୋଗ ମିଳେ, ତେବେ କୌଣସି ବି ବଡ଼ ପରିବର୍ତ୍ତନ ଅଣାଯାଇପାରେ। ଆପଣଙ୍କ ଆଖପାଖରେ ହେଉଥିବା ଏହିଭଳି ପ୍ରଚେଷ୍ଟାଗୁଡ଼ିକ ବିଷୟରେ ଆପଣମାନେ ମୋ ପାଖକୁ ନିଶ୍ଚୟ ଲେଖନ୍ତୁ। ଆପଣଙ୍କର ବିଚାର ଏବଂ ପରାମର୍ଶ ପଠାଇ ଚାଲନ୍ତୁ। ହୋଇପାରେ ଆପଣଙ୍କ ଆଖପାଖର ଗୋଟିଏ ଛୋଟିଆ ପ୍ରୟାସ ସାରା ଦେଶ ପାଇଁ ପ୍ରେରଣା ହୋଇପାରିବ। ଆସନ୍ତା ମାସରେ ଆମେ ପୁଣି ଭେଟିବା, ଦେଶବାସୀମାନଙ୍କ ପାଇଁ କିଛି ନୂତନ ପ୍ରୟାସର ଚର୍ଚ୍ଚା କରିବା। ସେ ପର୍ଯ୍ୟନ୍ତ ଆପଣ ନିଜର ଏବଂ ନିଜର ପରିବାରର ଧ୍ୟାନ ରଖନ୍ତୁ। ଆଉ ହଁ, ଜଳ ସଞ୍ଚୟିତ କରିବା ହିଁ କରିବା। ବର୍ଷା ପାଣିର ଗୋଟିଏ ଗୋଟିଏ ବିନ୍ଦୁକୁ ଆମକୁ ସଞ୍ଚୟ କରିବାକୁ ପଡ଼ିବ। କ୍ୟାଚ୍ ଦ ରେନ୍ ଅଭିଯାନକୁ ସାମାନ୍ୟ ମନ୍ଥର ହେବାକୁ ଦେବା ନାହିଁ। ମୋର ଅନୁରୋଧ, ବର୍ଷାର ବିନ୍ଦୁ ବିନ୍ଦୁ ଜଳ ଆମେ ମିଳିମିଶି ସଞ୍ଚିବା। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତରର

ଯୋଗୁନି ଯାହାର ସମ୍ପର୍କ ପ୍ରକୃତି ସହ ଯେତିକି ଆମ ହୃଦୟ ସହ ମଧ୍ୟ ସେତିକି। ହଁ, କିଛି କଥା କିଛି ଗୀତରେ ଆଜି ଆମେ କଥା ହେବା ମେଘ ମାଟି ଆଉ ମନର କଥା, କିନ୍ତୁ ତା ପୂର୍ବରୁ ଶୁଣିନେବା ଏଇ ବ୍ୟୁଟିଫୁଲ ଟ୍ରାକ୍ଟି। ଷ୍ଟେ ଟ୍ୟୁନ୍ଡ।

0: 5% ରିହାତି GST ଦରର ଲାଭ ଉଠାଇ ପାରିବେ, ଯାହାଦ୍ୱାରା ଏହି ଯାନ ଗୁଡିକ ସବୁଠାରୁ କମ୍ ଟ୍ୟାକ୍ସ ଯୁକ୍ତ ଯାନବାହନ ମଧ୍ୟରେ ରହିଯିବ।
1: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
2: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
2: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
0: GST କାଉନସିଲ ଟ୍ୟାକ୍ସକୁ ଆହୁରି ସରଳ କରିଦେଇଛି। ସରକାର ସିମେଣ୍ଟ ଉପରେ GST ଦର 28%ରୁ ହ୍ରାସ କରି 18% କରିଦେଇଛନ୍ତି। ଟ୍ୟାକ୍ସ ହ୍ରାସ ଦ୍ୱାରା ଘରୋଇ ଏବଂ ବ୍ୟବସାୟିକ ପ୍ରୋଜେକ୍ଟ ଉପରେ ଚାପ କମ୍ ହେବାର ସମ୍ଭାବନା ରହିଛି। ଏହିପରି ମାର୍ବଲ ଏବଂ ଟ୍ରାବୋଟିନ୍ ବ୍ଲକ ଉପରେ ଟ୍ୟାକ୍ସର ଦର 12%ରୁ ହ୍ରାସ କରି 5% କରିଦିଆଯାଇଛି, ଯେବେକି ଗ୍ରାନାଇଟ୍ ବ୍ଲକ ଉପରେ ପୂର୍ବରୁ 12% ତୁଳନାରେ ଏବେ କେବଳ 5% GST ଲାଗିବ। ଏହା ସହିତ ବାଲି, ଚୂନର ଇଟା ଓ ପଥର କାମ ଉପରେ ମଧ୍ୟ ଟ୍ୟାକ୍ସର ଦର 12%ରୁ ହ୍ରାସ କରି 5% କରିଦିଆଯାଇଛି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ନାଇନ୍ ବୋକାଡେକ୍ ଦେଲ ତକରି ରେଡିଓ ହମସଫର ସାଗର ଅଛି ଆପଣଙ୍କ ସହିତ ସମୟ ହେଇଛି ଶୁଣିବା କେତୋଟି ପୁରୁଣା ଓଡ଼ିଆ କଥା ଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଫୁଲଚନ୍ଦନ ଚଳଚ୍ଚିତ୍ରରୁ ଅକ୍ଷୟ କୁମାର ମହାନ୍ତିଙ୍କ କଣ୍ଠରେ

ట్యూన్ కొచ్చింది మ్యూజికల్ హ్యూర్ 100.4 ఆకాశవాణి ఎఫ్ఎం రెయిన్బో కటక్ దెల్సే దిల్ తక్ రేడియో హంస బర్సాగర్ వచ్చి ఆపణం స్టేజ్ ఆరంభ కరిబా ప్రోగ్రామ్ మో దేశ ଫ୍ରେଣ୍ଡସ୍ ଭାରତ ଏକ ଏମିତି ଦେଶ ଯେଉଁଠାରେ ପ୍ରତି କିଛି କିଲୋମିଟରରେ ଭାଷା ବଦଳିଯାଏ, ପୋଷାକ ବଦଳିଯାଏ, ଖାଦ୍ୟର ସ୍ୱାଦ ମଧ୍ୟ ବଦଳିଯାଏ, ଏପରିକି ଜୀବନଶୈଳୀ ମଧ୍ୟ ବଦଳିଯାଏ। କିନ୍ତୁ ଏହିସବୁ ଭିନ୍ନତା ମଧ୍ୟରେ ଯାହା ଆମକୁ ଏକତ୍ର ସୂତ୍ରରେ ବାନ୍ଧି ରଖିଛି ତାହା ହେଉଛି ଆମର ସଂସ୍କୃତି, ଆମର ଭାରତୀୟତା। ଉତ୍ତରରେ ହିମାଳୟଠାରୁ ଦକ୍ଷିଣରେ ସମୁଦ୍ର ତଟ ପର୍ଯ୍ୟନ୍ତ, ପୂର୍ବରେ ସବୁଜ ଉପତ୍ୟକାରୁ ପଶ୍ଚିମରେ ମରୁଭୂମି ପର୍ଯ୍ୟନ୍ତ ସବୁଠି ଭିନ୍ନ ଭିନ୍ନ ରଙ୍ଗ ଦେଖିବାକୁ ମିଳେ। କିନ୍ତୁ ଏହି ରଙ୍ଗଗୁଡ଼ିକ ମିଶି ଯେଉଁ ସୁନ୍ଦର ଚିତ୍ର ସୃଷ୍ଟି କରନ୍ତି ତାହାର ନାମ ହେଉଛି ଭାରତ। ତ ମୋ ଦେଶରେ ଆଜି ଆମେ କଥା ହେବା ସଂସ୍କୃତିର ସେତୁରେ ଏକଥା, କିନ୍ତୁ ତା ପୂର୍ବରୁ ଶୁଣିବା ଏହି ବ୍ୟୁଟିଫୁଲ ଟ୍ରାକ୍ଟି। Stay tuned.